ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 24 ଦିନ 2026 ମସିହା ଜୁନ୍ ମାସର 14 ତାରିଖ। ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ମାଙ୍ଗଳିକ।

ରାଗିବା ଦ୍ୱାରା ମଣିଷ ଅନ୍ୟମାନଙ୍କ ଅପେକ୍ଷା ନିଜର ବେଶୀ କ୍ଷତି କରିଥାଏ, କହିଛନ୍ତି ଗୌତମ ବୁଦ୍ଧ। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ହିନ୍ଦୀରେ ସମ୍ବାଦ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା। ପ୍ରଥମେ କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ର, ତାଙ୍କ କଣ୍ଠରେ ପୁରାତନ ରଚନା।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା। ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଲୋକ ଗଲେ ହେଲେ କେହି ପଣ୍ଡିତ ବା ଉତ୍ତମ ମଣିଷ ହେବାର ମୁଁ ଜାଣିନାହିଁ। ପ୍ରେମ ମାତ୍ର ଅଢ଼େଇଟା ଅକ୍ଷର, ଯିଏ ଏହାର ମହତ୍ତ୍ୱ ବୁଝିଲା ସେ ହେଲା ପ୍ରକୃତ ଅର୍ଥରେ ପଣ୍ଡିତ ବା ବିଜ୍ଞଜନ। କବିରଙ୍କ ଏହି ବାଣୀ ପ୍ରେମର ମହତ୍ତ୍ୱକୁ ବୁଝେଇବା ସହିତ ପୋଥିଗତ ବିଦ୍ୟା ବା କେବଳ ଶାସ୍ତ୍ରଜ୍ଞାନର ଅସାରତା କଥା ମଧ୍ୟ କହିଥାଏ। ସଂସାରର ସମସ୍ତ ଜ୍ଞାନକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଏ। ଗୋଟିଏ ହେଲା ପୋଥି ବା ଶାସ୍ତ୍ରଗତ ଜ୍ଞାନ, ଯାହାକୁ ଥିଓରିଟିକାଲ ନଲେଜ୍ କୁହାଯାଏ। ଅନ୍ୟଟି ହେଲା ବ୍ୟବହାରିକ ଜ୍ଞାନ ବା ପ୍ରାକ୍ଟିକାଲ ନଲେଜ୍। ଓଡ଼ିଆରେ ଏହାକୁ ବଡ଼ ସୁନ୍ଦର ଭାବରେ ପୋଥି ବାଇଗଣ ଓ ବିଲ ବାଇଗଣ ବୋଲି କୁହାଯାଇଥାଏ। କେବଳ ଶାସ୍ତ୍ରଜ୍ଞାନ ଖାଲି ମୂଲ୍ୟହୀନ ନୁହେଁ, ବରଂ ବିପଜ୍ଜନକ ବୋଲି ଅନେକ ବିଦ୍ୱାନଙ୍କ ମତ। କାରଣ ମଣିଷର ଜୀବନ ହେଉଛି ଏକ ବାସ୍ତବତା ଭରା ଅନନ୍ତ କ୍ଷେତ୍ର, ପ୍ରତିନିୟତ ଏଠି ଲାଗି ରହିଥାଏ ଜୀବନ ସଂଗ୍ରାମ। ସକାଳ ହେଲା ମାତ୍ରେ ମଣିଷକୁ ସାମ୍ନା କରିବାକୁ ପଡ଼େ ନିଚ୍ଛକ ବାସ୍ତବତା ଭରା ଏକ ପ୍ରତିଯୋଗିତାମୂଳକ ଦୁନିଆର। ଶାସ୍ତ୍ରରୁ ଜ୍ଞାନ ଆହରଣ ଗୋଟିଏ କଥା, ମାତ୍ର ତାର ବାସ୍ତବ କ୍ଷେତ୍ରରେ ପ୍ରୟୋଗ ଆଉ ଏକ କଥା। ବିଦ୍ୟୁତ୍ ସମ୍ପର୍କରେ ଅଗାଧ ଜ୍ଞାନ ଥିବା ଲୋକଟିଏ ଯଦି ଫ୍ୟୁଜ୍ ହୋଇଯାଇଥିବା ବଲ୍ବଟିଏକୁ କେମିତି ବଦଳାଯିବ ତାହା ଜାଣିନାହିଁ, ତେବେ ବିଦ୍ୟୁତ୍ ସମ୍ବନ୍ଧୀୟ ଅଗାଧ ଜ୍ଞାନର ମୂଲ୍ୟ କ'ଣ? ଠିକ୍ ସେଭଳି ସାରା ପୃଥିବୀର ବିଭିନ୍ନ କିସମର ଚା, ତାର ଉତ୍ପାଦନ, ଗୁଣ, ବ୍ୟବସାୟ ପ୍ରଭୃତି କଥା ଜାଣିଥିବା ଲୋକଟି ଯଦି ଆବଶ୍ୟକ ସମୟରେ ଚା କପ୍ଟିଏ ତିଆରି କରିପାରିଲାନି, ତାହେଲେ ଚା ସମ୍ବନ୍ଧୀୟ ବ୍ୟାପକ ଜ୍ଞାନର ମୂଲ୍ୟ ବା କ'ଣ? କେବଳ ପୋଥିଗତ ବିଦ୍ୟାରେ ପାରଙ୍ଗମ ଶାସ୍ତ୍ରଜ୍ଞାନରେ ଭରପୁର ମଣିଷର ଏକ ବଡ଼ ସମସ୍ୟା ହେଲା ଅହଂଭାବ। ମୁଁ ପଣ୍ଡିତ, ଅନ୍ୟମାନେ କିଛି ଜାଣନ୍ତି ନାହିଁ, ଏହି ଭାବ ଗ୍ରାସ କରିବ ସେ ଶାସ୍ତ୍ରଜ୍ଞମାନଙ୍କୁ। ମୂଲ୍ୟହୀନ ଯୁକ୍ତି, ତର୍କ, ସିଦ୍ଧାନ୍ତ, ପାଣ୍ଡିତ୍ୟ ପ୍ରଦର୍ଶନରେ ବିତିଯାଏ ଜୀବନ। ପୁସ୍ତକରେ ଥିବା ବାଇଗଣରେ ନୁହେଁ, ବିଲରେ ଫଳିଥିବା ବାଇଗଣରେ ହିଁ ପେଟ ପୁରେ, ଏ ସରଳ କଥାଟିକୁ ବୁଝିପାରେନି ଶାସ୍ତ୍ର ଘାଣ୍ଟୁଥିବା ମଣିଷ। ଏଥର ଏ ସମ୍ବନ୍ଧରେ ଏକ ପ୍ରାସଙ୍ଗିକ ଗପ। ଏକଦା ଚାରିଜଣ ପଣ୍ଡିତ ନୌକାରେ ବସି ନଦୀ ପାରି ହେଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ପଦାର୍ଥ ବିଜ୍ଞାନୀ, ଜଣେ ଜ୍ୟୋତିର୍ବିଦ, ଜଣେ ସମୁଦ୍ର ଶାସ୍ତ୍ରବିତ ଏବଂ ଅନ୍ୟ ଜଣକ ଭାଷା ସାହିତ୍ୟର ପ୍ରଫେସର। ନୌକାରେ କିଛି ସମୟ ଯାତ୍ରା କଲାପରେ ପଦାର୍ଥ ବିଜ୍ଞାନୀ ନାଉରିଆକୁ ପଚାରିଲେ, ତମେ ପଦାର୍ଥ ବିଜ୍ଞାନ ସମ୍ବନ୍ଧରେ କିଛି ଜାଣିଛ? ନିରୀହ ସ୍ୱରରେ ନାଉରିଆ କହିଲା, ସେଇଟା କ'ଣ ଆଜ୍ଞା, ମୁଁ ତ ତାର ନାଁ ବି ଶୁଣିନାହିଁ। ବିଦ୍ରୁପ ଭରା ହସଟେ ଖେଳେଇ ପଦାର୍ଥ ବିଜ୍ଞାନୀ କହିଲେ, ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ପାଠର ନାଁ ବି ତମେ ଯଦି ଶୁଣିନ, ତମ ଜୀବନର ଏକ ଚତୁର୍ଥାଂଶ ବୃଥାରେ ଗଲା ଜାଣ। ଏହାପରେ ଜ୍ୟୋତିର୍ବିତ୍ ପଚାରିଲେ, ତମେ ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧରେ କ'ଣ ଜାଣିଛ? ବିସ୍ମିତ ସ୍ୱରରେ ନାଉରିଆ ଉତ୍ତର ଦେଲା, ମୋ ଭଳିଆ ଲୋକର ଆଜ୍ଞା ଜ୍ୟୋତିଷ ଶାସ୍ତ୍ର ସହିତ ସମ୍ପର୍କ କ'ଣ? ଜ୍ୟୋତିର୍ବିତ୍ ଅବଜ୍ଞାସୂଚକ ହସଟେ ଫୁଟେଇ କହିଲେ, ଆରେ ନାଉରିଆ, ଯିଏ ଏତେ ମହାନ ଶାସ୍ତ୍ର ବିଷୟରେ ଅଜ୍ଞ, ତାର ଜୀବନର କିଛି ନହେଲେ ବି ଶତକଡ଼ା 25% ବ୍ୟର୍ଥ ଗଲା ବୋଲି ଜାଣ। ଏଥର ପଚାରିଲେ ସମୁଦ୍ର ଶାସ୍ତ୍ରବିତ୍ ତାଙ୍କ ଶାସ୍ତ୍ର କଥା। ନାଉରିଆ ପ୍ରକାଶ କଲା ତାର ଅଜ୍ଞତା, ସମୁଦ୍ର ଶାସ୍ତ୍ରବିତ୍ ବି ତା ଜୀବନର ଏକ ଚତୁର୍ଥାଂଶ ବ୍ୟର୍ଥ ଗଲା ବୋଲି ସୂଚିତ କଲେ ନାଉରିଆକୁ। ଶେଷରେ ଥିଲା ଭାଷା ସାହିତ୍ୟର ପ୍ରଫେସରଙ୍କ ପାଳି। ସେତେବେଳେ ନୌକା ପହଞ୍ଚି ସାରିଥିଲା ପ୍ରଶସ୍ତ ନଦୀର ଠିକ୍ ମଝିରେ। ଭାଷା ସାହିତ୍ୟ ବିଷୟରେ ତମେ କିଛି ଜାଣିଛ ନା ନାହିଁ? ତାଚ୍ଛଲ୍ୟ ଭରା ସ୍ୱରରେ ପଚାରିଲେ ପ୍ରଫେସର। ମୋତେ ମୋ ମାତୃଭାଷା ଛଡ଼ା ଆଉ କିଛି ଜଣାନାହିଁ ଆଜ୍ଞା, ସେଇଟା ବି କହିପାରେ ଯାହା, ଲେଖି ଜାଣେ ନାହିଁ, ଉତ୍ତର ଦେଲା ନାଉରିଆ। ବିଦ୍ରୁପ ଭରା ସ୍ୱରରେ ପ୍ରଫେସର କହିଲେ, ତେବେ ତ ତମର ପୁରା ଜୀବନ ବ୍ୟର୍ଥ ହୋଇଗଲା ଜାଣ, କୌଣସି ଶାସ୍ତ୍ର ସମ୍ବନ୍ଧରେ ଯେ ତମର ଜ୍ଞାନ ନାହିଁ। କିଛି ସମୟ ପରେ ହଠାତ୍ ଆକାଶରେ କଳା ମେଘ ଘୋଟି ଆସିଲା, ବିଜୁଳି ଆଖି ଝଲସେଇ ଦେଲା, ଆରମ୍ଭ ହେଲା ଭୟଙ୍କର ଝଡ଼ ବର୍ଷା। ଚାହୁଁ ଚାହୁଁ ଦୋହଲି ଉଠିଲା ସେମାନେ ଯାତ୍ରା କରୁଥିବା ନୌକା, ଅସମ୍ଭାଳ ହେଇ ଉଠିଲା ତାର ଅସ୍ତିତ୍ୱ, ସମସ୍ତଙ୍କ ସାମ୍ନାରେ ଥିଲା ଜୀବନ ମରଣର ପ୍ରଶ୍ନ। ଏଭଳି ଏକ ଦାରୁଣ ମୁହୂର୍ତ୍ତରେ ଚାରି ପଣ୍ଡିତଙ୍କ ଉଦ୍ଦେଶ୍ୟରେ ନାଉରିଆର ପ୍ରଶ୍ନ ଥିଲା, ଆପଣମାନଙ୍କୁ ପହଁରି ଆସେ ତ? କାରଣ ଯେକୌଣସି ସମୟରେ ନୌକା ଡୁବି ଯାଇପାରେ। ଭୟରେ କମ୍ପି ଉଠୁଥିବା ବିଦ୍ୱାନଗଣ କହିଲେ, ବିଦ୍ୟା ଅଧ୍ୟୟନରେ ତ ଆମର ଜୀବନ ବିତିଗଲା, ସନ୍ତରଣ ଶିଖିଲୁ କେତେବେଳେ? ନୌକାରୁ ନଦୀ ଗର୍ଭକୁ ଲମ୍ଫ ପ୍ରଦାନ କରିବା ପୂର୍ବରୁ ନାଉରିଆ ସେମାନଙ୍କ ଉଦ୍ଦେଶ୍ୟରେ କହିଲା, ଏବେ ତାହେଲେ ଜଣାଗଲା କାହାର ଜୀବନ ବ୍ୟର୍ଥରେ କଟିଗଲା।

ଶୁଣୁଥିଲେ ଆଜିର ଭାବନ। ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 480।

ଉଦ୍ଧବଙ୍କ ସଂଶୟ ମୋଚନ ନିମନ୍ତେ ଶ୍ରୀକୃଷ୍ଣ କହିଛନ୍ତି ଯେ ଜୀବ ସତ୍ୱ ରଜ ଓ ତମଗୁଣ ଯୋଗୁଁ ବନ୍ଧନରେ ପଡ଼ିଥାଏ, ମୁକ୍ତ ହୁଏ ପ୍ରଭୁଙ୍କ କୃପାରୁ। ଜୀବ ସ୍ୱୟଂ ମୁକ୍ତ ହୋଇପାରେ ନାହିଁ, ଜୀବ ଭଗବାନଙ୍କ ଅଂଶ, ତେଣୁ ଅନାଦି ଓ ଅଦ୍ୱିତୀୟ। ତାହାର ବନ୍ଧନ ନଥାଏ କି ମୋକ୍ଷ ନଥାଏ। ଆତ୍ମାର ମୋକ୍ଷ ଓ ବନ୍ଧନ ପ୍ରସଙ୍ଗରେ ଶ୍ରୀକୃଷ୍ଣ ଗୋଟିଏ ବୃକ୍ଷରେ ଦୁଇଟି ହଂସ ଏକତ୍ର ଥିବା କଥା କହିଛନ୍ତି, ଗୋଟିଏ ହେଉଛି ଜୀବ ଆଉ ଅନ୍ୟଟି ପରମ।

0: ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ ଥିଲା 480। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 6:45 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଆକାଶବାଣୀ ପ୍ରସାରଣ ହେ ବିବିଧ ଭାରତୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: आकाशवाणी संबलपुर जुहार आंचलिक खबर पढ़ुचन सुप्रीति मिश्र। भोटर तालिका के निर्भुल और स्वच्छ करबार लगी राज्य चलता स्वतंत्र सघन संशोधन एसआईआर अभियान शेष खेपे पहुंची। मुख्य निर्वाचन अधिकारी कार्यालय मिली सूचना अनुसार गलाकाल बेलबुड़ा तक राज्य 3,23,64,501 जन भोटर को परिगणना फर्म बंटा जाए। गला 15 दिन भितर 98.65% ଭୋଟରଙ୍କ ନିକେ ଫର୍ମ ପହଞ୍ଚାବାର ଥି ବୁଥସ୍ତରୀୟ ଅଧିକାରୀମାନେ ସଫଲ ହୋଇଛନ୍। ଏହି ସଂଶୋଧନ ପ୍ରକ୍ରିୟା ଥି ଫର୍ମ ବାଟବାର ଆଉ ଦାଖଲ ସମୟ ଜୁନ୍ 28 ରଖାଯାଇଛି। ଭୁବନେଶ୍ୱରର ଆଇବାକାଲ ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା, ସେଦିନ ସରକାରୀ ଛୁଟି ଦିନ ପଡ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବ। ରକ୍ତର ମହତ୍ତ୍ୱ ବାବଦେ ଲୋକ ସଚେତନ କରିବା ଲାଗି ଫି ବଛର ଆଜିର ଦିନେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଆନ୍ତର୍ଜାତୀୟ ରେଡ୍କ୍ରସ୍ ସଂସ୍ଥା 2005 ବିଶ୍ୱ ରକ୍ତଦାତା ଦିବସ ପାଳନ କରୁଛି। ରକ୍ତ ଗ୍ରୁପ୍ର ଉଦ୍ଭାବନ କରିଥିବା ଡାକ୍ତର ଲେଣ୍ଡ ଷ୍ଟେନର୍ଙ୍କୁ ଶ୍ରୋତା କରିକି ତାଙ୍କର ଜନ୍ମଦିନକେ ଏହି ଦିବସ ଭାବେ ପାଳନ କରାଯାଉଛି। ଏ ବଛରର ଏହି ଦିବସର ବାର୍ତ୍ତା ହେଉଛି, ମାନବତାର ଗୋଟେ ବୁନ୍ଦା ରକ୍ତଦାନ କରୁନ୍, ଜୀବନ ବଞ୍ଚୁନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଟେ ବାର୍ତ୍ତା ଥି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିକି ରକ୍ତର ଆବଶ୍ୟକତାକେ ପୂରଣ କରିବା ଲାଗି ଶପଥ ନେବାରକେ ରାଜ୍ୟବାସୀଙ୍କୁ କହିଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍ଗ ଏହି ଦିବସ ଅବସରରେ ଶୁଭେଚ୍ଛା ଜଣାବାର ସହିତ ଓଡ଼ିଶାର ରକ୍ତର ଅଭାବନୁ କାହାରି ଜୀବନହାନି ନାହିଁ ହେବାର ଲାଗି ସବେ ସଂକଳ୍ପ ନେବାରକେ ଆହ୍ୱାନ ଦେଇଛନ୍। ଏଲିନୋକେ ନେଇକରି ରାଜ୍ୟର ଚାଷୀମାନଙ୍କୁ ବ୍ୟସ୍ତ ନାହିଁ ହେବାର ଲାଗି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। କମ୍ ବର୍ଷା ହେଲେ ବି ରାଜ୍ୟ ସରକାରଙ୍କ ପାଖେ ବିକଳ୍ପ ଯୋଜନା ତିଆରି ଅଛି, ଜଳସେଚନ ପ୍ରକଳ୍ପମାନଙ୍କୁ ପ୍ରସ୍ତୁତ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚାଷୀମାନଙ୍କୁ ଆଶ୍ୱାସନା ଦେଇଛନ୍। ନାକରା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରୁଷିଆନ ହୋଇଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଥି ଯୋଗ ଦେଇକରି ରଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ଜିତିଛନ୍। ତାଙ୍କର ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇକରି କହିଛନ୍, ଓଡ଼ିଆ ଅସ୍ମିତା ସମୃଦ୍ଧ କଳା ସଂସ୍କୃତି ଐତିହ୍ୟକେ ସାରା ପୃଥିବୀନ ପହଞ୍ଚାଇକରି ଶ୍ରୀ ପଟ୍ଟନାୟକ ଓଡ଼ିଶା ଲାଗି ଗୌରବ ଆଣିଛନ୍। ରାଜ୍ୟ ଆଜିଠାରୁ ତିନିଦିନିଆ କୃଷିଭିତ୍ତିକ ରଜ ପର୍ବ ପାଳନ ମୂଳ ହୋଇଛି। ଆଇବାକାଲ ରଜ ସଂକ୍ରାନ୍ତି ଆଉ ତାର ଆରଦିନ ଭୂମି ଦହନ ପାଳନ ହେବା। ମୌସୁମୀ ଆଇଲା ପରେ ଶୁଖା ଭୂଇନ ବର୍ଷା ପାଇଁ ପଡ଼ବାର ଉତ୍ତରୁ ମାଟିର ପ୍ରଜନନ ଶକ୍ତି ବଢ଼ସି, ସେଥିଲାଗି ଏହି ତିନିଦିନ ଜମି ଚାଷ ଆର୍ ଅଲଗା ଚାଷ କାମ ନାଇଁ କରାଯାଏ। ପରମ୍ପରା ଅନୁସାରେ ଏହି ତିନିଦିନ ବିଶ୍ରାମ ଆର୍ ମନୋରଞ୍ଜନର ସମୟ ହୋଇଥିବାରୁ ପୋଡ଼ପିଠା ଖିଲିପାନ ସାଙ୍ଗେ ଦୁଲି ଖେଲବାର ଆର୍ ଦୁଲି ଗୀତ ରଜ ପର୍ବର ମୁଖ୍ୟ ଆକର୍ଷଣ ହେସି। ରଜ ପର୍ବ ଉତ୍ତରୁ 4 ଦିନ ବସୁମତୀ ସ୍ନାନ କରାଯିବାର ସହିତ ରଜ ପର୍ବ ଶେଷ ହେସି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଓଡ଼ିଆ ସଂସ୍କୃତିର ଏହି ମହାନ ପର୍ବ

আমার মাটি মার মহত্ব মাতৃশক্তির সম্মান আও কৃষি ভিত্তিক সভ্যতাকে পিঢ়ি উত্তর পিঢ়ি সমৃদ্ধ করে আসুছে বলে মুখ্যমন্ত্রী কইছেন। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆଜିଠାରୁ ମୂଲ ହେଉଛି। ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ପତରପିଣ୍ଡି କାର୍ଯ୍ୟକ୍ରମ ଆୟୋଜ ହେବା। ସିଆଡ଼େ ଆଇବା 16 ତାରିଖ ଦିନ ଝାଡ଼ୁଆପଡ଼ା ଆଉ ମୁଦିପଡ଼ାନ ପତରପିଣ୍ଡି କାର୍ଯ୍ୟକ୍ରମ କରାଯିବା। ଇତାକି ନେଇକରି ଯାତ୍ରା କମିଟି ଆଉ କନ୍ୟା ପିତାମାତାଙ୍କର ଘରେ ବିଲ୍ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆଉ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗତି ହୋଇଥିବା ସୋମନାଥ ସ୍ୱାଭିମାନ ଯାତ୍ରା ଲାଗି ବରଗଡ଼ ଜିଲ୍ଲା 57 ଜଣ ତୀର୍ଥଯାତ୍ରୀ ଗଲାକାଲି ଯାତ୍ରା ମୂଲ କରିଛନ୍। ତୀର୍ଥଯାତ୍ରୀମାନେ ଭୁବନେଶ୍ୱରନ ପହଞ୍ଚିକରି ଆଇବାକାଲି ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମଟି ଯୋଗଦେବେ ଆଉ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ଟି ଗୁଜରାତର ସୋମନାଥ ଯାତ୍ରା କରିବେ। ସମ୍ବଲପୁର ଜିଲ୍ଲା ମହାନଗର ନିଗମ ସମ୍ମିଳନୀ କକ୍ଷନ ନଗରସ୍ତରୀୟ ପୋଲିଓ ଟିକାକରଣ ଟାସ୍କଫୋର୍ସ ବୈଠକ ହୋଇଯାଇଛି। ଏ ବଛର ଜୁନ୍ ମାସର 28, 29, ଆଉ 30 ତାରିଖ ହେବାର୍କେ ଥିବା ଏହି ପୋଲିଓ ଟିକାକରଣ ଅଭିଯାନ ବାବଦେ ସୂଚନା ଦିଆଯାଇଥିଲା। ଏହି ଅଭିଯାନଟି ସ୍ୱାସ୍ଥ୍ୟ ବିଭାଗର 213 ଦଳ ନିୟୋଜିତ ଅଛନ୍। ମହାନଗର ନିଗମ ଅଧୀନତି ଥିବା 28,128 ଜଣ ଛୁଆଙ୍କୁ ପୋଲିଓ ବୁନ୍ଦା ଦିଆଯିବା। ଇତାର ଛଡ଼ା ବୈଠକଟି ଷ୍ଟପ୍ ଡାଇରିଆ 2026 କାର୍ଯ୍ୟକ୍ରମ ବାବଦେ ବିଲ୍ ଆଲୋଚନା କରାଯାଇଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳ ପହଞ୍ଚବାର ଉତ୍ତରୁ ଏଛେନ୍ ଉତ୍ତର ଭାଗ ଆଡ଼େ ଯାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପାଗ ଅନୁକୂଳ ଥିବାରୁ ଆଇବା 2-3 ଦିନ ଭିତରେ ମୌସୁମୀ ରାଜ୍ୟର ବଡ଼ଭାଗି ଇଲାକାକେ ଯିବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ରାୟଗଡ଼ା କୋରାପୁଟ ମାଲକାନଗିରି ଆଉ ଗଜପତି ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗା ସହିତ ରାଜ୍ୟର 26 ଜିଲ୍ଲାନ ଧୁକାଗଟି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଥି। ଜୁହାର।

କବୀର ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 8:30। 8:45 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ସକାଳ 9:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 9:35ରୁ 10:00, 10:30ରୁ ଦିନ 11:00, 12:30ରୁ 1:50 ଏବଂ 2:45ରୁ ଅପରାହ୍ନ 5:00 ପର୍ଯ୍ୟନ୍ତ। ପୂର୍ବାହ୍ନ 10:00ରେ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଗୃହିଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ ପ୍ରଚାର କରିବୁ 12:00। ଏଥିରେ ଶୁଣିବେ କିଶୋରୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଡାକ୍ତର ରବିନାରାୟଣ ଦାସଙ୍କ ସହ ସାକ୍ଷାତକାର। ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ସଂକୀର୍ତ୍ତନ ଅପରାହ୍ନ 5:00। ପରିବେଷଣ କରିବେ ଗରୁଡ଼ଧ୍ୱଜ କୁଦେଇ ଏବଂ ସାଥୀ। ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ 5:30। ଆଜି ଏଥିରେ ଶୁଣିବେ ଖାଦ୍ୟ ସୁରକ୍ଷାର ଗୁରୁତ୍ୱ। ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଭକ୍ତିଗୀତ। ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ପ୍ରଚାର କରିବୁ 7:30। ଆଜି ଏଥିରେ ଶୁଣିବେ ଆଲୋଚନା କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତିରେ କୃଷି କ୍ଷେତ୍ରରେ ଉତ୍କର୍ଷତା, ଆଲୋଚକ ଧୀରେନ୍ଦ୍ର ସିଂ ବରିହା। ଇଂଲଣ୍ଡର ଏଜବେଷ୍ଟନ୍ ବର୍ମିଂହାମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଇସିସି T20 ୱିମେନ୍ସ ୱାର୍ଲ୍ଡ କପ୍ 2026ର ହିନ୍ଦୀ ଏବଂ ଇଂରାଜୀରେ ଧାରା ବିବରଣୀ ଶୁଣିବେ 7:25, 8:00 ଏବଂ 9:15ରୁ ଖେଳ ଶେଷ ପର୍ଯ୍ୟନ୍ତ। ଶ୍ରୋତାବନ୍ଧୁ, ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା ଆମର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ରାଜ୍ୟର

0: 3,38,501 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ଯାହା ମୋଟ ଭୋଟରଙ୍କ 98.65%। ବର୍ତ୍ତମାନ ସୁଦ୍ଧା 95,41,924 ପରିଗଣନା ଫର୍ମ ଡିଜିଟାଇଜ୍ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ, ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୋଟର ତାଲିକାକୁ ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏସ୍ଆଇଆର୍ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ପାଇଁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସିଡିଏ ଅଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ମାର୍ଶାଘାଇ ବ୍ଲକ ଅନ୍ତର୍ଗତ 100 ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର 10ର ବିଏଲ୍ଓ ଅମ୍ବିକା ସାହୁ ଏସ୍ଆଇଆର୍ କାର୍ଯ୍ୟରେ 100% ସଫଳତା ହାସଲ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ସଫଳ ନିଦର୍ଶନ ଦେଖିବାକୁ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅନ୍ତୋଦୟ ଭାବନା ସହିତ ଗରିବ, କୃଷକ, ମହିଳା ଓ ଯୁବକମାନଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ମହିଳା ନେତୃତ୍ୱାଧୀନ ବିକାଶ ଭାବନା ସହିତ ଦେଶର ନାରୀଶକ୍ତି ସହଭାଗୀ ହେବା ସହିତ ପ୍ରଗତିର ଅଗ୍ରଣୀ ଶକ୍ତି ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଲକ୍ଷପତି ଦିଦିମାନଙ୍କୁ ଶିକ୍ଷା ଏବଂ କୌଶଳର ସୁଯୋଗ ଯୋଗାଇଦେବା ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁ ସହ ମିଶି ନୂଆ ପ୍ରୟାସ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ ରୋଡ଼କୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟର ଅଗ୍ରଗତି ଓ ଗୁଣାତ୍ମକ ମାନର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କ ପାଇଁ ସୁବିଧା ପ୍ରଦାନରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ହରିଚନ୍ଦନ ଆଶା ବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗଣଯୋଗ ଅଭିଯାନ ଆଜି ସକାଳ 6:15ରୁ 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେଉଛି। ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଆସନ୍ତା 21 ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା'ପର ଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଥାଏ। ପିଠାପଣା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ମଧ୍ୟ ରହିଛି। ରଜପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହିତ ଏହି ପର୍ବ ଶେଷ ହୋଇଥାଏ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ଗତକାଲି ପାରାଦ୍ୱୀପ ଓ ବାରିପଦା ଦେଇ ଅଗ୍ରସର ହେଉଛି। ଆସନ୍ତା 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ନମସ୍କାର।
1: ଆଜି ଏଥିରେ ଶୁଣନ୍ତୁ ୱାର୍ଲଡ ବ୍ଲଡ୍ ଡୋନର ଡେ, ଏ ସମ୍ପର୍କରେ ଆଲୋଚନା।

0: କରିଛନ୍ତି ଡାକ୍ତର ରବିନାରାୟଣ ରଥ।
1: ଆମ ଦେହର ସବୁଠାରୁ ମୂଲ୍ୟବାନ ଉପାଦାନ ହେଉଛି ରକ୍ତ। ମଣିଷ ଦେହରେ ହାରାହାରି 5-6 ଲିଟର ରକ୍ତ ଥାଏ। ପ୍ରତି ମୁହୂର୍ତ୍ତରେ ଆମ ଅସ୍ଥି ମଜ୍ଜା ଭଳି କେତେକ ଅଙ୍ଗରୁ ରକ୍ତ ତିଆରି ହେଉଥାଏ। ତେବେ କେତେକ ବିଶେଷ ପରିସ୍ଥିତିରେ ମଣିଷ ଦେହରେ ଅନ୍ୟ ବ୍ୟକ୍ତିର ରକ୍ତ ଆଣି ଭରଣା କରିବା ଦରକାର ହୋଇଥାଏ। ସେସବୁ ବିଶେଷ ପରିସ୍ଥିତିମାନଙ୍କ ମଧ୍ୟରେ ଅସ୍ତ୍ରୋପଚାର, ଦୁର୍ଘଟଣାଜନିତ ରକ୍ତସ୍ରାବ, କେତେକ ପ୍ରକାର କର୍କଟ ରୋଗ, ରକ୍ତ ଶିକୁଳି ରୋଗ ଆଦି ପ୍ରଧାନ। ରକ୍ତରେ ରହିଥିବା ଲୋହିତ ରକ୍ତକଣିକା, ଶ୍ୱେତ ରକ୍ତକଣିକା, ଅଣୁଚକ୍ରିକା ପରି ବିଶେଷ କୋଷଗୁଡ଼ିକ ଥିବାରୁ ରକ୍ତ କୃତ୍ରିମ ପ୍ରଣାଳୀରେ ପ୍ରସ୍ତୁତ ହୋଇପାରେ ନାହିଁ। ତେଣୁ ଆବଶ୍ୟକ ପଡ଼ିଲେ ମଣିଷ ପାଇଁ କେବଳ ମଣିଷ ରକ୍ତ ହିଁ ବ୍ୟବହାର କରାଯାଏ। ଆକଳନରୁ ଜଣାଯାଏ ଯେ ଆମ ଦେଶରେ ପ୍ରତିବର୍ଷ ପ୍ରାୟ 1 କୋଟି ଏକକ ରକ୍ତ ଆବଶ୍ୟକ ହେଉଛି। ତା ମଧ୍ୟରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କଠାରୁ ମାତ୍ର 40 ଲକ୍ଷ ଏକକ ସଂଗୃହୀତ ହୋଇଥାଏ। ତେଣୁ ଆବଶ୍ୟକ ରକ୍ତ ଏବଂ ଉପଲବ୍ଧ ରକ୍ତ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ସେଇଥିପାଇଁ ଅନେକ ବ୍ୟକ୍ତିଙ୍କ ଜୀବନ ସଙ୍କଟାପନ୍ନ ହେଉଛି, ଅନେକ ମୃତ୍ୟୁ ବି ହେଉଛି। ତେଣୁ ସ୍ୱାଭାବିକ ସ୍ୱାସ୍ଥ୍ୟ ଥିବା ପ୍ରତ୍ୟେକ ନାଗରିକ ରକ୍ତଦାନ ପାଇଁ ଆଗଭର ହେଲେ ଏହି ଅଭାବ ଦୂର ହୋଇପାରିବ, ଅସମୟରେ ହେଉଥିବା ଏହିସବୁ ମୃତ୍ୟୁକୁ ରୋକିହେବ। ରକ୍ତଦାନ ଆମର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେଲେ ବି ଅନେକ ବ୍ୟକ୍ତିଙ୍କର ରକ୍ତଦାନ ବିଷୟରେ କେତେକ ଭ୍ରମଧାରଣା ଥିବାରୁ ସେମାନେ ଏ ଦିଗରେ ଆଗଭର ହେଉନାହାନ୍ତି। ରକ୍ତଦାନ ବିଷୟରେ ଯଦି ପ୍ରକୃତ ତଥ୍ୟ ସେମାନଙ୍କ ପାଖରେ ପହଞ୍ଚିପାରିବ, ତେବେ ହୁଏତ ଅଧିକାଂଶ ବ୍ୟକ୍ତି ଏହି ମହତ୍ ଦାନ ପାଇଁ ଆଗେଇ ଆସିବେ। କେତେକ ଭାବନ୍ତି ଯେ ରକ୍ତଦାନ କଲେ ଅଧିକ ରକ୍ତ ଚାଲିଯାଇପାରେ, ତାହେଲେ ବ୍ୟକ୍ତି ଦୁର୍ବଳ ହୋଇଯିବ କିମ୍ବା ଅଚେତ ହୋଇଯାଇପାରେ। କିନ୍ତୁ ପ୍ରକୃତ କଥା ହେଉଛି ରକ୍ତଦାନ କେବଳ ବ୍ଲଡ୍ ବ୍ୟାଙ୍କ ଜରିଆରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରାଯାଏ। ବ୍ୟକ୍ତି ରକ୍ତଦାନ କରିବା ଆଗରୁ ତା ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେ ରକ୍ତ ଦେଇପାରିବେ ବୋଲି ନିର୍ଣ୍ଣିତ ହୋଇଥାଏ। ମାତ୍ର 250 ମିଲିଲିଟର ରକ୍ତ ଜଣଙ୍କଠାରୁ ଥରକେ ନିଆଯାଇଥାଏ, ତାଠାରୁ ଅଧିକ ନିଆଯାଏ ନାହିଁ। ତେଣୁ ଜଣେ ବ୍ୟକ୍ତି ପ୍ରତି 3 ମାସରେ ଥରେ ଲେଖାଏଁ ଏପରି ଭାବେ ବର୍ଷକୁ 4 ଥର ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ବ୍ୟକ୍ତିର ହିମୋଗ୍ଲୋବିନ 12.5 ଗ୍ରାମରୁ ଅଧିକ ଥିଲେ ହିଁ ତାଙ୍କଠାରୁ ରକ୍ତ ଗ୍ରହଣ କରାଯାଏ। ମନେ ରଖିବାର କଥା ଯେ ରକ୍ତଦାନ କରିବାର ମାତ୍ର 48 ଘଣ୍ଟା ମଧ୍ୟରେ ସେତିକି ରକ୍ତ ଦେହ ଭିତରେ ପୁଣି ଥରେ ତିଆରି ହୋଇଯାଏ। କେତେକ ବ୍ୟକ୍ତି ଭାବନ୍ତି ଯେ ରକ୍ତଦାନ କରିବା ପରେ ଗୋଟିଏ ଦିନ ବିଶ୍ରାମ ନେବା ଦରକାର ହୁଏ, କିନ୍ତୁ ଏ ଧାରଣା ବି ଠିକ୍ ନୁହେଁ। ବରଂ ରକ୍ତଦାନ କରିବା ପରେ ପରେ ଅଧିକ ଫୁର୍ତ୍ତି ଲାଗେ, କାମକୁ ଯିବାରେ କୌଣସି ଅସୁବିଧା ନାହିଁ। ତେବେ ରକ୍ତଦାନ କରିବା ଦିନ ଅନ୍ତତଃ 8-10 ଗ୍ଲାସ୍ ପାଣି ପିଇବା ଉଚିତ। ରକ୍ତଦାନ ଦିବସରେ ମଦ୍ୟପାନ କରିବା ଅନୁଚିତ। ତା ଛଡ଼ା ସେଦିନ ଗାଡ଼ି ଚଳାଇବା କିମ୍ବା ଅଧିକ ସମୟ ଖରାରେ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ଯେଉଁ ବ୍ୟକ୍ତିଙ୍କର ସିଷ୍ଟୋଲିକ୍ ରକ୍ତଚାପ 180ରୁ କମ୍ ଥାଏ କିମ୍ବା ଡାଏଷ୍ଟୋଲିକ୍ ରକ୍ତଚାପ 100ରୁ କମ୍ ଥାଏ, ସେ ରକ୍ତଦାନ କରିବାରେ କିଛି ଅସୁବିଧା ନାହିଁ। ଉଚ୍ଚ ରକ୍ତଚାପ ପାଇଁ ଔଷଧ ଖାଉଥିଲେ ବି ସେ ରକ୍ତଦାନ କରିବାରେ ପ୍ରତିବନ୍ଧକ ନାହିଁ। ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ସ୍ତର ଯଦି ଅନୁମୋଦିତ ସୀମା ମଧ୍ୟରେ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ପାଇଁ ବୟସର ପ୍ରତିବନ୍ଧକ ନଥାଏ। 18 ବର୍ଷରୁ ଉର୍ଦ୍ଧ ଯେକୌଣସି ବ୍ୟକ୍ତି ଯଦି ଡାକ୍ତରଙ୍କ ପରୀକ୍ଷାରେ ଉପଯୁକ୍ତ ନିର୍ଣ୍ଣିତ ହୁଅନ୍ତି ସେ ଅନାୟାସରେ ରକ୍ତଦାନ କରିପାରିବେ। ତେବେ ମୋଟାମୋଟି ଭାବେ ଦେଖିଲେ 18-65 ବର୍ଷ ଭିତରେ ଥିବା ପ୍ରତ୍ୟେକ ସୁସ୍ଥ ନାଗରିକ ରକ୍ତଦାନ କରିବା ପାଇଁ ଉପଯୁକ୍ତ। ରକ୍ତଦାନ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯେଉଁ ଛୁଞ୍ଚି ଓ ଅନ୍ୟାନ୍ୟ ସରଞ୍ଜାମ ବ୍ୟବହୃତ ହୁଏ ତାହା ଅନ୍ୟ କୌଣସି ବ୍ୟକ୍ତି ପାଇଁ ବ୍ୟବହାର କରାଯାଏ ନାହିଁ। ଥରେ ବ୍ୟବହାର କରିବା ପରେ ତାହାକୁ ନଷ୍ଟ କରି ଦିଆଯାଏ। ତେଣୁ ରକ୍ତଦାନ ଫଳରେ କୌଣସି ପ୍ରକାର ସଂକ୍ରମଣ ହେବାର ଆଶଙ୍କା ନାହିଁ।
0: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ୱାର୍ଲ୍ଡ ବ୍ଲଡ୍ ଡୋନର ଡେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ରବିନାରାୟଣ ରଥ। ଆକାଶବାଣୀ କଟକ, ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ।

ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 wicketରେ ପରାସ୍ତ କଲା ଭାରତ। ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ନିସ୍ଠାରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା କରିବେ। ନିସ୍ଠାରେ ଆଜି ଉଭୟ ନେତା ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭାରତର ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ପ୍ରଦର୍ଶନ କରୁଥିବା ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ପରିଗଣିତ ହେଉଛି। ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନବସୃଜନ, ରଣନୈତିକ ବ୍ୟାପାର ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। ନିସ୍ଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ହୋଟେଲ୍ ନେଗ୍ରେସ୍କୋଠାରେ ପ୍ରବାସୀ ଭାରତୀୟ ଭବ୍ୟ ସ୍ୱାଗତ କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହାକୁ ଏକ ସ୍କରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସ୍ୱାଗତ ଅବସରରେ ଫ୍ରାନ୍ସ ଏବଂ ଇଟାଲୀୟ କଳାକାରଙ୍କ ଦ୍ୱାରା କଥକ, ଓଡ଼ିଶୀ ଓ ଭରତନାଟ୍ୟମ୍ ଭଳି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଲୋଭାକିଆକୁ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ନୂତନ ମାର୍ଗ ଉନ୍ମୁକ୍ତ କରିବ ଏବଂ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6:15ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ 7:35 ପର୍ଯ୍ୟନ୍ତ ଜାରି ରହିବ। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହ୍ୟାବିଲ୍ଡ ସହଯୋଗରେ ଏହି ଯୋଗ ଅଧିବେଶନ ଆୟୋଜିତ ହୋଇଛି। ଏଥିରେ ପାଖାପାଖି 130 ଦେଶ ଅଂଶଗ୍ରହଣ କରୁଛନ୍ତି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବୈଷୟିକ ସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ଦେଶର ନାଗରିକ, ଯୋଗ ଅଭ୍ୟାସକାରୀ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀଭିତ୍ତିକ ଏବଂ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ସେବା ଆରମ୍ଭ ହୋଇଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟର ମଣ୍ଡି ମୁଖ୍ୟ ଡାକଘର ଏବଂ ରେହରଧର ଶାଖା ଡାକଘର ମଧ୍ୟରେ ଏହି ସେବା ଆରମ୍ଭ ହୋଇଛି। ଗ୍ରାମୀଣ ଡାକ ସେବକ ଏବଂ ଡାକ ସହାୟକଙ୍କ ସହିତ ଶ୍ରୀ ସିନ୍ଧିଆଙ୍କର ହୋଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଦୁର୍ଗମ ଅଞ୍ଚଳଗୁଡ଼ିକରେ ଦ୍ରୁତ ଏବଂ ଅଧିକ ଦକ୍ଷ ସଂଯୋଗ ୀକରଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗାଯୋଗ ମନ୍ତ୍ରଣାଳୟ କହିଛି। ଏଭଳି ବ୍ୟବସ୍ଥାକୁ ଦେଶର ଅନ୍ୟ ପ୍ରାନ୍ତରେ ଆଗାମୀ 2-3 ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ହିମାଚଳ ପ୍ରଦେଶ ଏବଂ ଆସାମରେ ଏଥିପାଇଁ 150 ଅଞ୍ଚଳକୁ ଚିହ୍ନଟ କରାଯାଇଛି। ମନ୍ତ୍ରଣାଳୟ କହିଛି, ଡ୍ରୋନ୍ ଆଧାରିତ ଏହି ଡାକ ପରିବହନ ବ୍ୟବସ୍ଥା ଦ୍ୱାରା ଡାକ ସାମଗ୍ରୀ ହସ୍ତାନ୍ତର ସମୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ମଣ୍ଡି ମୁଖ୍ୟ ଡାକଘରଠାରୁ ରେହରଧର ଶାଖା ଡାକଘରକୁ ପାରମ୍ପରିକ ବ୍ୟବସ୍ଥା ମାଧ୍ୟମରେ ସଂଯୋଗ 2 ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ଏବେ ଏହା ମାତ୍ର 7 ମିନିଟ୍କୁ ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ୍ ସହିତ ଯୁଦ୍ଧ ସମାପ୍ତି ନେଇ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଏହାପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ ଏହି ସୂଚନା ଦେଇ କହିଛନ୍ତି, ସ୍ୱାକ୍ଷରିତ ହେବାକୁ ଥିବା ଚୁକ୍ତି ଯଦି ଆଶା ଅନୁରୂପ କାର୍ଯ୍ୟକାରୀ ନ ହୁଏ ତେବେ ଇରାନ୍ ବିପକ୍ଷରେ ବିକଳ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇରାନ୍ର ପରମାଣୁ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଢଙ୍ଗରେ ନିରପେକ୍ଷ କରାଯାଇଛି ଏବଂ ଏ କ୍ଷେତ୍ର ପାଇଁ ଉପଯୋଗୀ ସାମଗ୍ରୀକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟାହାର କରିବା

ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଚୁକ୍ତିନାମା ଆଜି ସ୍ୱାକ୍ଷରିତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି। ତେବେ ଭବିଷ୍ୟତରେ ଏହି ଚୁକ୍ତିନାମା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଇରାନ୍ର ସରକାରୀ ଗଣମାଧ୍ୟମ ଇସ୍ମାଇଲ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡ୍କାଷ୍ଟିଂକୁ ସାକ୍ଷାତକାରରେ ଶ୍ରୀ ବାଘାଇ ଏହି ସୂଚନା ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏକ ଧାରାବାହିକରେ ଆଜି ଆସନ୍ତୁ ଶୁଣିବା ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। 12 ବର୍ଷର ସଂସ୍କାର 12 ବର୍ଷର ବିଶ୍ୱାସ ପାଲଟିଛି। ଜିଏସ୍ଟି ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିଛି। ବଜେଟ୍ରେ ଆୟ ବୃଦ୍ଧି ସହ ଟିକସ ସଂସ୍କାର ମାଧ୍ୟମରେ କରଦାତାଙ୍କୁ ସୁଫଳ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଆୟକର ଦେବାକୁ ପଡ଼ୁନାହିଁ। ଦେଶର 88% କରଦାତା ବାର୍ଷିକ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ଏବଂ ଏହି ପଦକ୍ଷେପର ସୁଫଳ ସିଧାସଳଖ ତାଙ୍କ ପାଖରେ ପହଞ୍ଚିପାରୁଛି। ଆୟକର ଦାଖଲକାରୀଙ୍କ ସଂଖ୍ୟା ଗତ ଆର୍ଥିକ ବର୍ଷରେ 9,20,00,000 ପହଞ୍ଚିଛି। ଜିଏସ୍ଟି ସଂସ୍କାର ଦ୍ୱାରା ଅନୁପାଳନ ଅଧିକ ସରଳ ହେବା ସହ ଏହି କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି। ଗତ ଏପ୍ରିଲରେ ଜିଏସ୍ଟି ସଂଗ୍ରହ ରେକର୍ଡ ପରିମାଣ 2,42,000 କୋଟି ଟଙ୍କା ହୋଇଥିଲା। ଧର୍ମଶାଳାରେ ଅନୁଷ୍ଠିତ ପୁରୁଷ ବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ବିଜୟୀ ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା 3-ଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଗତକାଲି ଧର୍ମଶାଳାଠାରେ ଖେଳାଯାଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଥିଲା। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ 24 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 194 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଭାରତ 22 ଓଭର 5 ବଲ୍ରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ୍ 66 ବଲ୍ରୁ ଅପରାଜିତ 84 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆସନ୍ତା 17 ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ୍ ପଡ଼ିଆଠାରେ ଦ୍ୱିତୀୟ ଦିନିକିଆ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍ପରକୁ 16 ଥର ଭେଟିଥିବା ବେଳେ ଭାରତ 13 ଥର ବିଜୟ ହାସଲ କରିଛି। ଅନ୍ୟ ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ନେଦରଲ୍ୟାଣ୍ଡସ୍ ବାଂଲାଦେଶକୁ ଭେଟିବ। ଭାରତୀୟ ସମୟ ପୂର୍ବାହ୍ନ 10:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ୱେଷ୍ଟଇଣ୍ଡିଜ୍ ପୂର୍ବତନ ଚାମ୍ପିୟନ୍ ନ୍ୟୁଜିଲାଣ୍ଡକୁ 7 ୱିକେଟ୍ରେ ପରାସ୍ତ କରିଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ଆୟର୍ଲାଣ୍ଡ ବିପକ୍ଷରେ 40 ରନ୍ରେ ବିଜୟୀ ହୋଇଛି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ତୁର୍କୀ ଏବଂ ଜର୍ମାନ କୁରାକାଉ ମଧ୍ୟରେ ମୁକାବିଲା ହେବ। ହାଇତି ଏବଂ ସ୍କଟଲାଣ୍ଡ ମଧ୍ୟରେ ଏବେ ମ୍ୟାଚ୍ ଜାରି ରହିଛି। ପୂର୍ବରୁ ବ୍ରାଜିଲ ଏବଂ ମରକୋ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ସି ପର୍ଯ୍ୟାୟର ଏହି ମ୍ୟାଚ୍ରେ ଉଭୟ ଦଳ ପରସ୍କରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସେହିଭଳି ଗ୍ରୁପ୍ ବି ପର୍ଯ୍ୟାୟର ଏକ ମ୍ୟାଚ୍ରେ କାତାର ଓ ସ୍ୱିଜରଲାଣ୍ଡ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଛି। ଓଡ଼ିଶା ସମେତ ଦେଶର ଉତ୍ତର ପୂର୍ବାଞ୍ଚଳ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ କେରଳ ମାହେ ତାମିଲନାଡୁ ପୁଡୁଚେରୀ ଏବଂ କରେକାଲରେ ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। କର୍ଣ୍ଣାଟକ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣ ଅଞ୍ଚଳକୁ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରଗତି କରିବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସ ଓ ସ୍ଲୋଭାକିଆ ଦ୍ୱିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।

0: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବଲାଙ୍ଗୀର।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
0: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କୋନି କୋନି ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ 2 କୁ ମୁସେ।

ଶୁଭ ସକାଳ ପିଲାମାନେ, ତୁମମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଟୁକୁମୁସି କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ତୁମମାନଙ୍କ ସାଥିରେ ମୁଁ ଅନ୍ନପୂର୍ଣ୍ଣା। ପିଲାମାନେ, ଆମେ ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତୁମମାନଙ୍କ ପାଇଁ ସବୁବେଳେ କିଛି ନା କିଛି ଭିନ୍ନ ସ୍ୱାଦର ବିଷୟବସ୍ତୁ ଉପସ୍ଥାପନ କରିଥାଉ, ଯେଉଁଥିରୁ ତୁମେମାନେ କିଛି ଜାଣିପାରିବ। ସେଇଟା କିଛି ଅଜଣା ସ୍ଥାନ ବିଷୟରେ ହେଉ, କୌଣସି ମହାପୁରୁଷଙ୍କ ବିଷୟରେ ହେଉ, କୌଣସି ଦର୍ଶନୀୟ ସ୍ଥାନ କିମ୍ବା ପର୍ଯ୍ୟଟନ କ୍ଷେତ୍ର ବିଷୟରେ ହେଉ, ଏମିତି ଅନେକ କିଛି। ତାହେଲେ ଏବେ ତୁମମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ନା ପିଲାମାନେ, ଯେ ଆଜି ଆମେ ଆମର ଏଇ ପ୍ରିୟ କାର୍ଯ୍ୟକ୍ରମ ମାଧ୍ୟମରେ କେଉଁ ବିଷୟରେ ଜାଣିବୁ ବୋଲି। ପୁରା ସତ କଥା ପିଲାମାନେ, ଆଜି ମଧ୍ୟ ଆମେ ଗୋଟିଏ ବହୁତ ସୁନ୍ଦର ବିଷୟ ଆଲୋଚନା କରିବା। ତୁମେ ଜାଣିଛ ପିଲାମାନେ, ଆଜିଠୁ ଶହ ଶହ ବର୍ଷ ପୂର୍ବେ ଜଣେ ମହାପୁରୁଷ କହିଥିଲେ ଯେ ବଡ଼ ବଡ଼ ବହି ପଢ଼ି କେହି କେବେ ପଣ୍ଡିତ ହୁଏ ନାହିଁ। ଯିଏ ଅନ୍ୟକୁ ଭଲ ପାଇପାରେ, ଯିଏ ସମସ୍ତଙ୍କୁ ଆପଣାର କରିପାରେ, ସିଏ ହିଁ ପ୍ରକୃତ ଜ୍ଞାନୀ। ସେ ସମାଜକୁ ଆଇନା ଦେଖାଇଥିଲେ, କୁସଂସ୍କାରକୁ ଆଘାତ କରିଥିଲେ, ଆଉ ନିଜର ସରଳ ଶବ୍ଦରେ ଦୁନିଆକୁ ପ୍ରେମର ପାଠ ପଢ଼ାଇଥିଲେ। ତାହେଲେ ଆଜି ଆମେ ସେଇ ବିପ୍ଳବୀ ସମାଜ ସଂସ୍କାରକ ତଥା ମହାନ ସନ୍ଥଙ୍କ ବିଷୟରେ କଥା ହେବା, ଯାହାଙ୍କୁ ଦୁନିଆ ସନ୍ଥ କବୀର ଦାସ ବୋଲି ଜାଣେ। ତେବେ ଆସ ପିଲାମାନେ, ଆଜିର କାର୍ଯ୍ୟକ୍ରମରେ ଜାଣିବା କବୀରଙ୍କ ସେଇ କାଳଜୟୀ ବିଚାରଧାରା ବିଷୟରେ। ପିଲାମାନେ, ଭାରତୀୟ ମଧ୍ୟଯୁଗୀୟ ଇତିହାସର ଭକ୍ତି ଆନ୍ଦୋଳନ ସମୟରେ ଯେଉଁ କେତେଜଣ ମନୀଷୀ ସମାଜର ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ, ସେମାନଙ୍କ ମଧ୍ୟରେ ସନ୍ଥ କବୀର ଦାସ ହେଉଛନ୍ତି ଅନ୍ୟତମ। ସେ କେବଳ ଜଣେ ରହସ୍ୟବାଦୀ କବି ନଥିଲେ, ବରଂ ଜଣେ କ୍ରାନ୍ତିକାରୀ ସମାଜ ସଂସ୍କାରକ, ଦାର୍ଶନିକ ଏବଂ ମାନବିକତାର ପ୍ରବକ୍ତା ଥିଲେ। 1500 ଶତାବ୍ଦୀର ଭାରତୀୟ ସମାଜ ଯେତେବେଳେ ଜାତିପ୍ରଥା, ଧାର୍ମିକ ସଂକୀର୍ଣ୍ଣତା, କୁସଂସ୍କାର ଏବଂ ବାହ୍ୟ ଆଡ଼ମ୍ବର ମଧ୍ୟରେ ବୁଡ଼ି ରହିଥିଲା, ସେହି ସମୟରେ କବୀର ନିଜର ସରଳ ତଥା ଶାଣିତ ବାଣୀ ମାଧ୍ୟମରେ ସମାଜକୁ ଏକ ନୂଆ ଦିଗ୍ଦର୍ଶନ ଦେଇଥିଲେ। କୁହାଯାଏ ଯେ କାଶୀର ଲହରତାରା ପୋଖରୀ ନିକଟରେ ଗୋଟିଏ ନବଜନ୍ମିତ ଶିଶୁକୁ କେହି ଜଣେ ରଖିଦେଇଥିଲେ, ଆଉ ସେହି ପଥ ଦେଇ ଯାଉଥିବା ନୀରୁ ଏବଂ ନିମା ନାମକ ଏକ ଗରିବ ମୁସଲମାନ ଦମ୍ପତି ସେହି ଶିଶୁଟିକୁ ଦେଖିଲେ। ଯେହେତୁ ନୀରୁ ଏବଂ ନିମାଙ୍କର କୌଣସି ସନ୍ତାନ ନଥିଲେ, ସେହି ଶିଶୁକୁ ନିଜ ଗୃହକୁ ଆଣି ସ୍ନେହ ଆଦ

ଅକ୍ଷରରେ ବଢ଼ାଇଥିଲେ ଏବଂ ତାଙ୍କ ନାମ ରଖିଥିଲେ କବୀର, ଯାହାର ଆରବୀ ଭାଷାରେ ଅର୍ଥ ହେଉଛି ମହାନ ବା ଶ୍ରେଷ୍ଠ। କବୀରଙ୍କ କୌଣସି ପ୍ରକାର ଆନୁଷ୍ଠାନିକ ବିଦ୍ୟାଳୟ ଶିକ୍ଷା ନଥିଲା। ସେ ଅକ୍ଷର ଜ୍ଞାନ ଶିଖିନଥିଲେ, ଯାହା ସେ ନିଜେ ସ୍ୱୀକାର କରି ଲେଖିଛନ୍ତି, ମସି କାଗଦ ଛୁଅ ନହିଁ କଲମ ଗହ୍ୟୋ ନହିଁ ହାତ, ଅର୍ଥାତ୍ ମୁଁ କେବେ କାଗଜ କିମ୍ବା କଲମ ସ୍ପର୍ଶ କରିନାହିଁ। ତାଙ୍କର ସମସ୍ତ ଜ୍ଞାନ ସଂସାରକୁ ଦେଖିବା, ବିଭିନ୍ନ ସ୍ଥାନ ଭ୍ରମଣ କରିବା ଏବଂ ସାଧୁସନ୍ଥମାନଙ୍କ ସହ ସତ୍ସଙ୍ଗ କରିବା ଦ୍ୱାରା ଅର୍ଜିତ ହୋଇଥିଲା। ସେ ପୁସ୍ତକ ଜ୍ଞାନ ଅପେକ୍ଷା ବାସ୍ତବିକ ଜୀବନର ଅନୁଭୂତିକୁ ସର୍ବଦା ଗୁରୁତ୍ୱ ଦେଉଥିଲେ। କବୀରଙ୍କ ସମୟରେ ଜାତିପ୍ରଥା ଏତେ କଠୋର ଥିଲା ଯେ ଜଣେ ନିମ୍ନ ଜାତିର ବ୍ୟକ୍ତିଙ୍କୁ କେହି ଗୁରୁ ଭାବେ ଗ୍ରହଣ କରୁନଥିଲେ କିମ୍ବା ଶିଷ୍ୟ କରୁନଥିଲେ। ମାତ୍ର କବୀର ସେ ସମୟର ପ୍ରସିଦ୍ଧ ବୈଷ୍ଣବ ସନ୍ଥ ସ୍ୱାମୀ ରାମାନନ୍ଦଙ୍କୁ ନିଜର ଆଧ୍ୟାତ୍ମିକ ଗୁରୁ କରିବାକୁ ସଂକଳ୍ପ ନେଇଥିଲେ। ତ କେମିତି ଭାବେ ସ୍ୱାମୀ ରାମାନନ୍ଦଙ୍କୁ ଗୁରୁ କରିବାର ସୁଯୋଗ ଲାଭ କଲେ, ଏବେ ଆସ ଜାଣିବା। ପିଲାମାନେ, ରାମାନନ୍ଦ ପ୍ରତିଦିନ ଭୋର ସମୟରେ ଗଙ୍ଗା ସ୍ନାନ ପାଇଁ ପଞ୍ଚଗଙ୍ଗା ଘାଟକୁ ଯାଉଥିଲେ। ଦିନେ କବୀର ସେହି ଘାଟର ପାହାଚ ଉପରେ ଶୋଇ ରହିଲେ। ଅନ୍ଧାର ଥିବାରୁ ରାମାନନ୍ଦଙ୍କ ପାଦ କବୀରଙ୍କ ଉପରେ ପଡ଼ିଗଲା। ହଠାତ୍ ସ୍ୱାମୀଜୀଙ୍କ ମୁଖରୁ ବାହାରି ପଡ଼ିଲା, ରାମ ରାମ। କବୀର ଏହି ଶବ୍ଦକୁ ହିଁ ନିଜର ଗୁରୁମନ୍ତ୍ର ଭାବେ ଗ୍ରହଣ କଲେ ଏବଂ ନିଜକୁ ରାମାନନ୍ଦଙ୍କ ଶିଷ୍ୟ ବୋଲି ଘୋଷଣା କଲେ। ପରବର୍ତ୍ତୀ ସମୟରେ ରାମାନନ୍ଦ ମଧ୍ୟ କବୀରଙ୍କ ପ୍ରତିଭା ଓ ଭକ୍ତି ଦେଖି ତାଙ୍କୁ ଆନନ୍ଦର ସହ ଆଶୀର୍ବାଦ ପ୍ରଦାନ କରିଥିଲେ। କବୀରଙ୍କ ମତରେ ଈଶ୍ୱର ଏକ ଏବଂ ଅଦ୍ୱିତୀୟ, ସେ ସର୍ବବ୍ୟାପୀ। ତାଙ୍କୁ କୌଣସି ମନ୍ଦିର, ମସଜିଦ, କାବା କିମ୍ବା କାଶୀରେ ସୀମିତ କରି ରଖାଯାଇପାରିବ ନାହିଁ। ସେ ଈଶ୍ୱରଙ୍କୁ ରାମ, ଆଲ୍ଲା, ହରି କିମ୍ବା ଖୁଦା ଯେକୌଣସି ନାମରେ ଡାକୁଥିଲେ ମଧ୍ୟ ତାଙ୍କର ରାମ ଅଯୋଧ୍ୟାର ରାଜାରାମ ନଥିଲେ। ସେ ଥିଲେ ସୃଷ୍ଟିର କଣେ କଣେ ବିରାଜମାନ ଥିବା ନିରାକାର ପରମ ବ୍ରହ୍ମ। କବୀର ଜାତି ଭେଦଭାବ, ଛୁଆଁଛୁତ ଏବଂ ଉଚ୍ଚନୀଚ ମନୋଭାବର ତୀବ୍ର ବିରୋଧୀ ଥିଲେ। ତାଙ୍କ ମତରେ ସମସ୍ତ ମନୁଷ୍ୟ ଗୋଟିଏ ରକ୍ତ ଓ ମାଂସରେ ଗଢ଼ା ଏବଂ ସମସ୍ତଙ୍କ ଭିତରେ ସେହି ଗୋଟିଏ ଜ୍ୟୋତି ବିଦ୍ୟମାନ।

କବୀର ନିଜେ କୌଣସି ଗ୍ରନ୍ଥ ଲେଖିନଥିଲେ। ସେ ସାଧାରଣ ଲୋକଙ୍କୁ ବୁଝାଇବା ପାଇଁ ଯେଉଁ ସବୁ ପଦ ଓ ଦୋହା ମୁଖରେ ଗାନ କରୁଥିଲେ ତାଙ୍କର ପ୍ରଧାନ ଶିଷ୍ୟ ଭାଗଦାସ ଏବଂ ଧର୍ମଦାସ ସେଗୁଡ଼ିକୁ ସଂଗ୍ରହ କରି ଲିପିବଦ୍ଧ କରିଥିଲେ। କବୀରଙ୍କ ବାଣୀର ସବୁଠାରୁ ପ୍ରାମାଣିକ ଏବଂ ପବିତ୍ର ଗ୍ରନ୍ଥ ହେଉଛି ବିଜକ। କବୀର କୌଣସି ଗୋଟିଏ ସ୍ଥାନରେ ସୀମିତ ନ ରହି ବିଭିନ୍ନ ଅଞ୍ଚଳ ଭ୍ରମଣ କରୁଥିବାରୁ ତାଙ୍କ ସାହିତ୍ୟରେ ଅବଧି ବ୍ରଜଭାଷା ଭୋଜପୁରୀ ମୈଥିଲି ପଞ୍ଜାବୀ ରାଜସ୍ଥାନୀ ସମେତ ଆରବୀ ଓ ଫରାସୀ ଭାଷାର ସରଳ ଶବ୍ଦ ସବୁ ଦେଖିବାକୁ ମିଳେ। ତାଙ୍କର କହିବାର ଶୈଳୀ ଏତେ ପ୍ରଭାବଶାଳୀ ଥିଲା ଯେ ପ୍ରସିଦ୍ଧ ସାହିତ୍ୟିକ ହଜାରୀ ପ୍ରସାଦ ଦ୍ୱିବେଦୀ ତାଙ୍କୁ ଭାଷାର ଏକଛତ୍ର ସମ୍ରାଟ ବୋଲି ଆଖ୍ୟା ଦେଇଛନ୍ତି। ସନ୍ଥ କବୀରଙ୍କ ବିଚାରର ପବିତ୍ରତା ଏବଂ ଗଭୀରତା ଏତେ ଉଚ୍ଚକୋଟୀର ଥିଲା ଯେ ଶିଖ ଧର୍ମର ପଞ୍ଚମ ଗୁରୁ ଶ୍ରୀ ଅର୍ଜୁନ ଦେବଜୀ ସ୍ୱତନ୍ତ୍ର ଭାବେ କବୀରଙ୍କର 226 ପଦ ଏବଂ 243 ଶ୍ଳୋକକୁ ସମ୍ମାନର ସହିତ ଶିଖ ସମ୍ପ୍ରଦାୟର ସର୍ବୋଚ୍ଚ ପବିତ୍ର ଗ୍ରନ୍ଥ ଶ୍ରୀ ଗୁରୁ ଗ୍ରନ୍ଥ ସାହିବରେ ସ୍ଥାନିତ କରିଥିଲେ। କବୀରଙ୍କର ଦୋହାଗୁଡ଼ିକ ଅଳ୍ପ ଶବ୍ଦରେ ବହୁତ ବଡ଼ ବଡ଼ ଦର୍ଶନ ଶିଖାଇଥାଏ। ତେବେ ପିଲାମାନେ ଆସ ଏବେ ତାଙ୍କର କେତୋଟି ଦୋହା ଓ ତାର ଅର୍ଥ ଜାଣିବା। ପ୍ରଥମ ଦୋହାଟି ଜାଣିବା ସମୟର ମୂଲ୍ୟବୋଧ ଉପରେ। କାଲ କରେ ସୋ ଆଜ କର, ଆଜ କରେ ସୋ ଅବ, ପଲ ମେ ପରେ ଲୟ ହୋଇଗି, ବହୁରି କରେଗା କବ। ଅର୍ଥ, ଯେଉଁ କାମଟିକୁ କାଲି କରିବା ପାଇଁ ଭାବୁଛ ତାହା ଆଜି ହିଁ ଶେଷ କର, ଆଉ ଯାହା ଆଜି କରିବାର ଅଛି ତାହା ଏଇ ମୁହୂର୍ତ୍ତରେ କର, କାରଣ ଜୀବନ କ୍ଷଣ ଭଙ୍ଗୁର। ଯଦି ପର ମୁହୂର୍ତ୍ତରେ କିଛି ଅଘଟଣ ଘଟିଯାଏ ତେବେ ତୁମେ ତୁମର କର୍ତ୍ତବ୍ୟ କେବେ ସମ୍ପାଦନ କରିବ। ଠିକ ସେମିତି ଆଉ ଗୋଟିଏ ଦୋହା ହେଲା ପ୍ରକୃତ ଜ୍ଞାନ ଓ ପ୍ରେମର ସଂଜ୍ଞା ବିଷୟରେ। ପୋଥି ପଢ଼ି ପଢ଼ି ଜଗମୁଆ ପଣ୍ଡିତ ଭୟାନ କୋଏ, ଢାଇ ଅକ୍ଷରେ ପ୍ରେମିକା ପଢ଼ି ସୋ ପଣ୍ଡିତ ହୁଏ। ଅର୍ଥ, ବଡ଼ ବଡ଼ ଶାସ୍ତ୍ର କିମ୍ବା ପୁସ୍ତକ ପଢ଼ି ସଂସାରରେ କେହି ପ୍ରକୃତ ଜ୍ଞାନୀ କିମ୍ବା ପଣ୍ଡିତ ହୋଇପାରିନାହାନ୍ତି। ପ୍ରକୃତ ପଣ୍ଡିତ ସେହି ଯିଏ ମାନବିକତା ଏବଂ ପରସ୍ପର ମଧ୍ୟରେ ଥିବା ପ୍ରେମର ଅଢ଼େଇ ଅକ୍ଷରକୁ ନିଜ ଜୀବନରେ ବୁଝିପାରିଛି ଏବଂ ଆପଣେଇଛି। ଠିକ ସେହିଭଳି ବାଣୀ

କଥାର ସଂଯମତା ଉପରେ ଆଉ ଏକ ଦୋହା ଶୁଣିବା। ଐସି ବାଣୀ ବୋଲିଏ ମନ କା ଆପା ଖୋୟ ଔରନ କୁ ଶୀତଲ କରେ ଆପହୁଁ ଶୀତଲ ହୋୟ। ଅର୍ଥ ମନୁଷ୍ୟ ସର୍ବଦା ନିଜର ଅହଙ୍କାର ତ୍ୟାଗ କରି ଏଭଳି ମଧୁର ବାଣୀ ପ୍ରୟୋଗ କରିବା ଉଚିତ ଯାହା ଶୁଣି ଅନ୍ୟମାନଙ୍କ ମନ ଶାନ୍ତ ହେବ ଏବଂ ନିଜକୁ ମଧ୍ୟ ଆନନ୍ଦ ଓ ଶୀତଳତା ପ୍ରଦାନ କରିବ। ପିଲାମାନେ, କବୀର କେବଳ ଭକ୍ତିଭାବରେ ମଗ୍ନ ରହୁନଥିଲେ, ସେ ସମାଜର ସବୁ ରୀତିନୀତିକୁ ଅତି ନିକଟରୁ ଦେଖୁଥିଲେ। ସେ ଥିଲେ ଭାରତର ପ୍ରଥମ ପ୍ରଗତିଶୀଳ ଚିନ୍ତାଧାରାର ମନୀଷୀ। କବୀର ନାରୀମାନଙ୍କୁ ସମାଜରେ ସମ୍ମାନଜନକ ସ୍ଥାନ ଦେବା ସହ ପରିବାର ଓ ସମାଜ ଗଠନରେ ସେମାନଙ୍କ ଭୂମିକାକୁ ସ୍ୱୀକାର କରିଥିଲେ। ଆହୁରି ମଧ୍ୟ ପିଲାମାନେ, ସେ ଜୀବହତ୍ୟା ଏବଂ ମାଂସ ଭକ୍ଷଣର ତୀବ୍ର ବିରୋଧ କରୁଥିଲେ। ସେ ବିଶ୍ୱାସ କରୁଥିଲେ ଯେ ପ୍ରତ୍ୟେକ ପ୍ରାଣୀ ମଧ୍ୟରେ ଭଗବାନଙ୍କ ଅଂଶ ରହିଛି, ତେଣୁ କାହାକୁ ମଧ୍ୟ କଷ୍ଟ ଦେବା ଉଚିତ ନୁହେଁ। କବୀର ନିଜେ ନିଜର ପିତାଙ୍କ ଭଳି କପଡ଼ା ବୁଣି ଜୀବିକା ନିର୍ବାହ କରୁଥିଲେ। ସେ ଶିଖାଇଥିଲେ ଯେ ଭଗବାନଙ୍କୁ ପାଇବା ପାଇଁ ସଂସାର ତ୍ୟାଗ କରି ଜଙ୍ଗଲକୁ ଯିବା ଆବଶ୍ୟକ ନାହିଁ, ନିଜର କର୍ମ ସଠିକ୍ ଭାବେ କରି ମଧ୍ୟ ସାଧୁ ଜୀବନ ବିତାଇ ହେବ, ଅର୍ଥାତ୍ କର୍ମ ହିଁ ଭଗବାନ। ସନ୍ଥ କବୀର ନିଜ ମୃତ୍ୟୁ ସମୟରେ ମଧ୍ୟ ସମାଜରେ ପ୍ରଚଳିତ ଏକ ବଡ଼ ଅନ୍ଧବିଶ୍ୱାସକୁ ଦୂର କରିଥିଲେ। ସେ ସମୟରେ କାଶୀରେ ଏକ ଦୃଢ଼ ବିଶ୍ୱାସ ଥିଲା ଯେ ଯିଏ କାଶୀରେ ପ୍ରାଣତ୍ୟାଗ କରେ ସେ ସିଧାସଳଖ ସ୍ୱର୍ଗପ୍ରାପ୍ତି ହୁଏ, ଅନ୍ୟ ପକ୍ଷରେ ଯିଏ କାଶୀ ନିକଟସ୍ଥ ମଗହରରେ ମୃତ୍ୟୁବରଣ କରେ ସେ ପରଜନ୍ମରେ ଗଧ ହୁଏ କିମ୍ବା ନର୍କକୁ ଯାଏ। ତେବେ ତୁମେ ଜାଣିଛ ପିଲାମାନେ, କବି ଏହି ଅନ୍ଧବିଶ୍ୱାସକୁ ଭୁଲ ପ୍ରମାଣିତ କରିବା ପାଇଁ ନିଜ ଜୀବନର ଶେଷ ସମୟରେ ସୁସ୍ଥ ଥିବା ଅବସ୍ଥାରେ ପବିତ୍ର କାଶୀନଗରୀ ପରିତ୍ୟାଗ କରି ଅଭିଶପ୍ତ କୁହାଯାଉଥିବା ମଗହରକୁ ଚାଲିଗଲେ। ସେଇଠାରେ ହିଁ 1518 ଖ୍ରୀଷ୍ଟାବ୍ଦରେ ନିଜର ଶେଷ ନିଶ୍ୱାସ ତ୍ୟାଗ କଲେ। କବିରଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କର ଉଭୟ ହିନ୍ଦୁ ଓ ମୁସଲମାନ ଶିଷ୍ୟମାନେ ସେଠାରେ ଏକତ୍ରିତ ହେଲେ। ହିନ୍ଦୁମାନେ ତାଙ୍କ ଶବକୁ ଦାହ ସଂସ୍କାର କରିବାକୁ ଚାହୁଁଥିବା ବେଳେ ମୁସଲମାନମାନେ ତାଙ୍କୁ ଇସଲାମ ରୀତିରେ କବର ଦେବାକୁ ଜିଦ୍ ଧରିଲେ। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହେଲା। କିମ୍ବଦନ୍ତୀ ଅନୁଯାୟୀ ଯେତେବେଳେ ବିବାଦ ମଧ୍ୟରେ ଶବ ଉପରେ ଘୋଡ଼ା ଯାଇଥିବା ସଫେଦ ବସ୍ତ୍ରକୁ କାଢ଼ି ଦିଆଗଲା, ସେଠାରେ କୌଣସି ମାନବ ଶରୀର ନଥିଲା। ତା ବଦଳରେ ସେଠାରେ କେବଳ କିଛି ସୁଗନ୍ଧିତ ଗୋଲାପ ଏବଂ ଅନ୍ୟାନ୍ୟ ଫୁଲ ପଡ଼ି ରହିଥିଲା। ଦୁଇ ସମ୍ପ୍ରଦାୟର ଲୋକେ ନିଜର ଭୁଲ ବୁଝିପାରିଲେ ଏବଂ ସେହି ଫୁଲଗୁଡ଼ିକୁ ସମାନ ଦୁଇ ଭାଗରେ ନିଜ ନିଜ ମଧ୍ୟରେ ବାଣ୍ଟି ନେଲେ। ତେବେ ପିଲାମାନେ, ସନ୍ଥ କବୀର ଦାସଙ୍କ ମହାପ୍ରୟାଣର ଶହ ଶହ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କର ଚିନ୍ତାଧାରା ଓ ବାଣୀ ଆଜିର 21 ଶତାବ୍ଦୀର ଆଧୁନିକ ସମାଜ ପାଇଁ ମଧ୍ୟ ସେତିକି ପ୍ରାସଙ୍ଗିକ। ଆଜି ମଧ୍ୟ ଯେତେବେଳେ ବିଶ୍ୱରେ ଜାତି, ଧର୍ମ ଏବଂ ବର୍ଣ୍ଣକୁ ନେଇ ହିଂସା ଦେଖାଯାଏ, ସେତେବେଳେ କବୀରଙ୍କ ମାନବ ପ୍ରେମ ଏବଂ ସଦ୍ଭାବନାର ବାଣୀ ହିଁ ସମାଜକୁ ଶାନ୍ତିର ପଥ ଦେଖାଇଥାଏ। ତାଙ୍କ ବିଚାରକୁ ଆଗକୁ ନେବା ପାଇଁ ଭାରତରେ କବୀର ପନ୍ଥ ସମ୍ପ୍ରଦାୟର ସୃଷ୍ଟି ହୋଇଛି, ଯେଉଁମାନେ ଶାନ୍ତି ଏବଂ ଅହିଂସାର ମାର୍ଗ ଅନୁସରଣ କରନ୍ତି। କବୀର କୌଣସି ଜଣେ ନିର୍ଦ୍ଦିଷ୍ଟ ଧର୍ମର ନଥିଲେ, ସେ ଥିଲେ ସମଗ୍ର ବିଶ୍ୱର। ସେ ଜଣେ ପ୍ରକୃତ ଯୁଗପୁରୁଷ ଯିଏ ମାନବ ଜାତିକୁ ଅନ୍ଧକାରରୁ ଆଲୋକ ଆଡ଼କୁ ନେଇଯିବାର ଅମର ବାର୍ତ୍ତା ଦେଇଯାଇଛନ୍ତି।

ପିଲାମାନେ, ତୁମେମାନେ ମଧ୍ୟ ବଡ଼ ହେଲେ କବିରଙ୍କ ବିଷୟରେ ଲେଖାଥିବା ପୁସ୍ତକ ସବୁ ପଢ଼ିବ ଏବଂ ତାଙ୍କ ବିଷୟରେ ଆହୁରି ଅନେକ କଥା ଜାଣିବାକୁ ଚେଷ୍ଟା କରିବ। ଆଜିର କାର୍ଯ୍ୟକ୍ରମରେ ସନ୍ଥ କବୀର ଦାସଙ୍କ ବିଷୟରେ ତ ଅନେକ ଗୁଡ଼ିଏ କଥା ଜାଣିଲେ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମରୁ ତୁମେମାନେ ଅନେକ କିଛି କଥା ଜାଣିପାରିଥିବ ଏବଂ ତାକୁ କାର୍ଯ୍ୟରେ ମଧ୍ୟ ଲଗାଇବ।

ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ, ତାହେଲେ ତୁମମାନଙ୍କଠୁ ଅନେକ ଗୁଡ଼ିଏ ମତାମତର ଆଶା ରଖି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛି ମୁଁ ଅନ୍ନପୂର୍ଣ୍ଣା।

0: ପ୍ରଚାର କଲୁ କୁନି କୁନି ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଟୁ କୁ ମୁସି ଆକାଶବାଣୀ ବଲାଙ୍ଗୀର।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
3: କ'ଣ ହେଲା ବାପା?
4: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
4: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
4: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
4: ତ ଟଙ୍କା ହରେଇବେ।
5: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLO ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ।
7: ସୌଜନ୍ୟ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ବଲାଙ୍ଗୀର।
8: ପ୍ରଚାର ପ୍ରସାରର ଶକ୍ତିଶାଳୀ ଗଣମାଧ୍ୟମ ହେଉଛି ଆକାଶବାଣୀ।
9: ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
8: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ ଆପଣଙ୍କ ବାର୍ତ୍ତା।
9: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
8: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇ ଡି ହେଲା SDAIR ବଲାଙ୍ଗୀର @gmail.com।

ଆକାଶବାଣୀ ବଲାଙ୍ଗୀର, ଶୁଣନ୍ତୁ ଏକ ଦେଶଭକ୍ତି ଗୀତ। କଣ୍ଠଶିଳ୍ପୀ କରୁଣାକର ସେଠୀ, ଶୈଳଭାମା ମହାପାତ୍ର ଏବଂ ସାଥୀ। ଗୀତ ରଚନା କରିଛନ୍ତି ମଧୁସୂଦନ ରାଓ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସ୍ଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
1: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
2: ବିକାଶର ଧାରା ଓଡ଼ିଶା ସାରା।
3: କଥାଚିତ୍ର ଏକ ଦୁଜେ କେ ଲିଏ, କଣ୍ଠଶିଳ୍ପୀ ଏସ୍ପି ବାଲା ସୁବ୍ରମଣ୍ୟମ ଏବଂ ଲତା ମଙ୍ଗେସ୍କର, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ବାଳୁଙ୍ଗା ଟୋକା, କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ, ଗୀତ ନିଜମ, ସଙ୍ଗୀତ ଅଭିଜିତ ମଜୁମଦାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କଥାଚିତ୍ର ଶପଥ, କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ପାମେଲା ଜୈନ, ଗୀତ ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ।

0: ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ
1: ଶେଷରେ କଥାଚିତ୍ର ମେଟ୍ରିକ୍ ଫିଲ୍ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି ଗୀତ ନିଚମ୍ ସଙ୍ଗୀତ ଅଭିଜିତ ମଜୁମଦାର।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 9ଟା ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

ଦୁର୍ଗା ମାଝୀ ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶୀ।

ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଆସିଛି ରଜ, ଚାଲିଛି ସଜ, ନେଇ ଆସିଛି କେତେ ମଉଜ।
1: ଶ୍ରୋତା ମାନଙ୍କର ମନ ଉଲ୍ଲାସ ପସନ୍ଦ ସାଥିରେ ମାନିବା ଆସ,
0: ପସନ୍ଦ ସାଥିରେ ମାନିବା ଆସ।

0: ପବିତ୍ର ରଜ ପର୍ବ ପାଇଁ ମିଠା ମିଠା ଅଭିନନ୍ଦନ,
1: ପ୍ରୀତି ଭରା ରଜ ଅଭିନନ୍ଦନ ବନ୍ଧୁ।
0: ତେବେ ବନ୍ଧୁ, ଏମିତି ସୁନ୍ଦର ଭାବନା ଆଉ ସୁନ୍ଦର ଚେତନାରେ ଆରମ୍ଭ କରିବା
1: ଆପଣଙ୍କ ସହିତ ମଧୁର ଆଳାପ ଆଉ ମନଛୁଆଁ ଗୀତର ଯୁଗଳବନ୍ଦୀ ମୋ ପସନ୍ଦ।
0: ଦେଖିନବା କିଏ ଅଛନ୍ତି ଆମ ସାଥୀ ଆମ ପାଖରେ ପୁଣି ଫୋନ କଲ୍ରେ। ହ୍ୟାଲୋ ମୋ ପସନ୍ଦ।
2: ହ୍ୟାଲୋ ଅପା ନମସ୍କାର।
0: ନମସ୍କାର
2: ଅପା, ମୁଁ ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ଭଲ ଅଛନ୍ତି ତ?
2: ବହୁତ ଦିନରୁ ଆପଣଙ୍କ ସହିତ ଆଜି କଥାବାର୍ତ୍ତା ଆଉ ବହୁତ ଦିନରୁ ଆଜି ଲାଗୁଛି ଅପା।
0: ଆଉ ଆମକୁ ବି ବହୁତ ଖୁସି ଲାଗୁଛି, ବରଗଡ଼ରୁ ପୁଣି ଆମର ଫୋନ କରିଛନ୍ତି।

0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
2: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
1: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ୍, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
2: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ

0: କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ। ମୁଁ ପୁଷ୍ପିତା ପଟ୍ଟନାୟକ। ଆମେ ସମସ୍ତେ ଜାଣିଛେ ଦାନ୍ତ ଆମ ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ, ଆଉ ଦାନ୍ତର ସୌନ୍ଦର୍ଯ୍ୟ ନିର୍ଭର କରିଥାଏ ମାଢ଼ିର ସୁସ୍ଥତା ଉପରେ। ହେଲେ କିଛି ଫଙ୍ଗଲ ଇନଫେକ୍ସନ୍ ପାଇଁ ଦାନ୍ତ ରୋଗ ଭୋଗିବାକୁ ପଡ଼ିଥାଏ, ତେବେ ଦାନ୍ତ ମାଢ଼ିରୁ ରକ୍ତସ୍ରାବ ହୁଏ, ଫୁଲା ଦେଖାଦିଏ, ବୟସ ଅନୁସାରେ ଏହି ରୋଗ ବଢ଼ି ବଢ଼ି ଚାଲେ, ଏମିତିକି ଅନେକ ରୋଗର ଲକ୍ଷଣ ଭାବେ ମଧ୍ୟ ଏହା ଦେଖାଦିଏ। ତେଣୁ ଆଜି ଆମେ ବିଷୟବସ୍ତୁ ରଖିଛୁ ସୁନ୍ଦର ଦାନ୍ତ ଏବଂ ତା'ର ଯତ୍ନ। ଜୁନ୍ 10 ତାରିଖ ଦିନ ଫୋନ୍ ଯୋଗେ ଏ ସମ୍ପର୍କିତ ସମସ୍ୟାକୁ ନେଇ ଆପଣ ଯେଉଁ ପ୍ରଶ୍ନ ପଚାରିଥିଲେ ତା'ର ଉତ୍ତର ଦେବା ପାଇଁ ଏବଂ ଏ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଥିଲେ ମୁଖ ଏବଂ ମୁଖମଣ୍ଡଳ ଶଲ୍ୟ ଚିକିତ୍ସା ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଦେବାଶିଷ ସାହୁ। ସାର୍ ନମସ୍କାର, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ଏଥର ବିଷୟ ଯେହେତୁ ସୁନ୍ଦର ଦାନ୍ତ ଏବଂ ତା'ର ଯତ୍ନ ରହିଛି, ଆମେ ଏ ବିଷୟରେ ଆଲୋଚନା ନିହାତି ଭାବରେ କରିବା, କିନ୍ତୁ ଆମର ଯେହେତୁ କଲ୍ ଆସିଯାଇଛି ପ୍ରଥମେ ଟିକେ କଥା ହେଇଯିବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
1: ନମସ୍କାର
0: ମ୍ୟାଡମ୍, ମୁଁ ଗୋଟେ ପ୍ରଶ୍ନ ପଚାରିବାକୁ କୋଉଠୁ କରିଛନ୍ତି, କିଏ କରିଛନ୍ତି?
1: ଆଜ୍ଞା, ମୁଁ ସୁଧରାମ ପ୍ରଧାନ କହୁଥିଲି। ଆଜ୍ଞା,
0: ମୁଁ
1: ମନିଷମାନ ଛତ୍ରପୁର ବ୍ଲକ, ଆଉ ସେ ମନିଷମାନ
0: ଛତ୍ରପୁରରୁ ଆମର ଭାଇ କରିଛନ୍ତି। କେମିତି ଅଛନ୍ତି କହିଲେ? ଆପଣ କହିଲା ଭଳିଆ ସାର୍ ଆମର ପହଞ୍ଚି ସାରିଛନ୍ତି। ଆପଣଙ୍କର କଣ ସମସ୍ୟା ରହିଛି ନା ପରାମର୍ଶ ନେବାକୁ ଚାହୁଁଛନ୍ତି ପଚାର। ହଁ ସାର୍, ଶୁଣୁଛନ୍ତି?
2: ନମସ୍କାର, କୁହନ୍ତୁ କୁହନ୍ତୁ କୁହନ୍ତୁ।
1: ଶିବରାମ ପ୍ରଧାନ, ମୁନିସିପାଲିଟିରୁ କହୁଥିଲି।
2: ହଁ ହଁ କୁହନ୍ତୁ। ଆଜ୍ଞା,
1: ଛତ୍ରପୁର ବ୍ଲକର
2: ଗୋଟେ
1: ସିଏଚି ଅଛି, ଆପଣ ଜାଣିଛନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟ
2: କେନ୍ଦ୍ର।
1: ଆଜ୍ଞା, ମୋର ଦାନ୍ତ ସମସ୍ୟା ଗୁଡାକ ବହୁତ ରୂପରେ, ମାନେ ଆଜକୁ 4 ବର୍ଷ ହେଲା ମୁଁ ଟିକେ ପାନ ଖାଉଛି। ଆଜ୍ଞା
2: ଆଜ୍ଞା,
1: ମୋ ମୁହଁଟା ବୁଲି ଯାଇଥିଲା।
2: ଆଚ୍ଛା,
1: ବୁଝିଲେ? ତାପରେ ମୁଁ ଔଷଧ ପତ୍ର ଖାଇକି ଠିକ ହେଲା।
2: ମୁହଁ କଣ ପାଇଁ ବୁଲି ଯାଇଥିଲା? କଣ ବେଲ୍ସ ପାଲ୍ସ ହେଇଥିଲା?
1: ସେଇଟା
2: ଛାଡି ଦିଅନ୍ତୁ।
1: ସେ ଯୋଉ ମୋର ଇଏ ଦାନ୍ତ ଗୁଡାକ ଶ୍ୱାନ ଦାନ୍ତ କହୁନାହାନ୍ତି, ଏଇଟା ଯୋଉ ଆମର ହଉଛି ଶ୍ୱାନ ଦାନ୍ତ,
2: ଶ୍ୱାନ ଦାନ୍ତ କ୍ୟାନେନ୍ କହୁଛନ୍ତି ତ? ହଁ କୁହନ୍ତୁ। ଆଗ୍ର ପଏଣ୍ଟେଡ୍ ଗୋଜି
1: ଖାଇବା ପାଇଁ ମୁଁ ସାହାଯ୍ୟ କରୁଛି, ଯୋଉ ଚିରି ଫାଡ଼ୁନି କି ଯୋଉ ଦାନ୍ତଟା ଯୋଉଟା ସେ ଦାନ୍ତ ଗୋଟେ ନଷ୍ଟ ହେଇଯାଇଛି।
2: ଆଚ୍ଛା,
1: ପ୍ରାୟ ଫଳ ଦାନ୍ତ ଗୁଡାକ ଆୟୁ ଚାରିଟା ପଡିଯାଇଛି।
2: ଆଚ୍ଛା
1: ଆଚ୍ଛା, ମୁଁ ଯାଇକି ଡକ୍ଟରଙ୍କୁ ଦେଖାଇବା ପରେ ସେ ଆପଣଙ୍କ ପରି ମୁଁ କଟକ ମେଡିକାଲକୁ ଯାଇଥିଲି, ଗୋଟେ ମେଡିକାଲ ହସ୍ପିଟାଲ ଦାନ୍ତର ଅଛି, ଆପଣ ଜାଣିଛନ୍ତି ତ ଭଲରେ, ଥର ଯାଇଥିଲି।
2: ଆଚ୍ଛା ଆଚ୍ଛା,
1: ଗଲା ପରେ ସେ କହିଲେ ଅଭ୍ୟାସ ଛାଡ଼ିବାକୁ ପଡିବ, ଦାନ୍ତ ଗୁଡାକ ଉଖେଡ଼େଇ ଦେଲା ପରେ ଆପଣଙ୍କର ଆମେ କିଛି କରିପାରିବୁ।
2: ଆଚ୍ଛା ଆଚ୍ଛା,
1: ଆମର ସମସ୍ୟା ହେଲା ବର୍ତ୍ତମାନ ମୁଁ ଆମର ଦାନ୍ତ ରୋପଣ ହେଇପାରୁଛି କି?
2: ହଁ ହେଇପାରିବ ହେଇପାରିବ।
1: ଆଚ୍ଛା ସାର୍, ଆହୁରି ଗୋଟେ କଥା, ମୁଁ ଗୋଟେ ମାଉଥ ୱାଶ ବ୍ୟବହାର କରୁଛି।
2: ଆଜ୍ଞା,
1: ମୁଁ ଜାଣିନି ତ ଜନ ହସ୍ପିଟାଲ ଆମର ଯୋଉ ଜନ ଔଷଧି ନାହିଁ ସାର,
2: ସେଠୁ
1: ଗୋଟେ 23 ଟଙ୍କା କେତେ ନଉଛି, ସେଟା କମ୍ପୋଜିସନ ଜାଣିନି ଯଦି।
0: ଶୁଣନ୍ତୁ, ଆପଣଙ୍କର ପ୍ରଶ୍ନଟା କଣ ପଚାରୁନାହାନ୍ତି, ଯୋଉ ବ୍ୟବହାର କରୁଛନ୍ତି ଆପଣଙ୍କର ଅସୁବିଧା କଣ ହଉଛି? ଚିକିତ୍ସାଳୟକୁ ଯାଆନ୍ତୁ, ଦେଖେଇ ଦେଲା ପରେ ସେ କହିବେ ଯେ ଆପଣଙ୍କର କଣ ହବ ନ ହବ, ବୁଝିପାରିଲେ? ଆଜ୍ଞା, ଆପଣ ପ୍ରଥମେ ଦେଖାନ୍ତୁ କେତେ ଟଙ୍କା ଖର୍ଚ୍ଚ ହଉଛି, ଦେଖିବେ ସାର୍ କହିଲା ଭଳିଆ ଯଦି ବଡ କିଛି ଧରଣର କାମ ହଉଛି ତାହେଲେ ଆପଣଙ୍କର ଆୟୁଷ୍ମାନ କାର୍ଡ ସେଠି ବ୍ୟବହାର କରାଯାଇ ପାରିବ।
2: ମେଡିକାଲ ସମ୍ବନ୍ଧୀୟ ରୋଗ କଣ
0: ଯଦି ଅଛି ଆପଣ ଥରେ ଯାଇକି କଥାବାର୍ତ୍ତା କରିଦିଅନ୍ତୁ, ଆପଣ ଜାଣିପାରିବେ।
2: ନମସ୍କାର
0: ସାର, ଏଇଠି ଆମେ ଗୋଟେ ଜାଣିବାକୁ ଚାହିଁବା, ଏବେ ଯେମିତି ସେ କହିଲେ ଯେ ସମସ୍ତେ ଯେମିତି ବ୍ୟବହାର କରୁଛନ୍ତି ଯୋଉ ଧୂମପାନ ହଉ ତମାଖୁ ହଉ, ଏଇଟାର ପ୍ରଭାବ ଆମ ଦାନ୍ତ ଉପରେ କେତେ ପକଉଛି, ଏଥିପାଇଁ ଓରାଲ କେଭିଟି ଉପରେ ଆମର କଣ ପ୍ରଭାବ ରହୁଛି, କଣ ଭଲ କଣ ମନ୍ଦ, ଟିକେ ବିସ୍ତୃତ ଭାବରେ ଆମ ଶ୍ରୋତାବନ୍ଧୁଙ୍କୁ ବୁଝେଇ ଦିଅନ୍ତୁ।
2: ଦେଖନ୍ତୁ ମା, ତମାଖୁ ମାନେ କ'ଣ? ତମାଖୁ 2 ପ୍ରକାର ଅଛି, ଗୋଟେ ସ୍ମୋକ୍ଲେସ୍ ଟବାକୋ, ଆଉ ଗୋଟେ ହେଉଛି ସ୍ମୋକିଂ ଟବାକୋ। ସ୍ମୋକ୍ଲେସ୍ ଟବାକୋରେ ଆସିବ ଗୁଟକା, ପାନରେ ଯେଉଁ ପଡ଼ୁଛି ବିଟେଲ୍ ନଟ୍, ଏଯାକ ସବୁ ଆସିବ, ମସଲା ଯେଉଁ ଆସେ ଯେଉଁ ପାନ ମସଲା, ସେଯାକ ଆସେ ଆମର ସ୍ମୋକ୍ଲେସ୍ ଟବାକୋ। ଆଉ ସ୍ମୋକିଂ ଟବାକୋ ହେଉଛି ଲାଇକ୍ ସିଗାରେଟ୍, ବିଡ଼ି, ଏଯାକ ହେଉଛି ସ୍ମୋକିଂ ଟବାକୋ। ଏହା ଦ୍ୱାରା କରିବା ଦ୍ୱାରା ମାଡ଼ି ରୋଗ, ଦାନ୍ତ ଝଡ଼ିବା ଆଉ ମୂର୍ଖ କକଟ ମାନେ

0: ମୁଖ କର୍କଟ ମାନେ ଅରାଲ କ୍ୟାନ୍ସରର ମୂଳ କାରଣ ହୋଇପାରେ।
1: ନିହାତି ଭାବରେ ପ୍ରଭାବ ପଡ଼ୁଛି,
0: ପ୍ରଭାବ ପଡ଼ିପାରେ।
1: ଆମେ ଏଠି ଶ୍ରୋତାବନ୍ଧୁମାନଙ୍କୁ ମାନେ ଅନୁରୋଧ କରିବା ଯେ ସେମାନେ ଯଦି ଅଭ୍ୟାସଗତ ହୋଇଯାଇଛନ୍ତି ଆସ୍ତେ ଆସ୍ତେ ତାକୁ
0: ଛାଡ଼ନ୍ତୁ,
1: ନିଶ୍ଚୟ ନିଶ୍ଚୟ, କାରଣ ଏକା ସାଙ୍ଗରେ ତ ଛାଡ଼ି ହେବ ନାହିଁ, କିନ୍ତୁ ଚେଷ୍ଟା କରନ୍ତୁ ଆସ୍ତେ ଆସ୍ତେ
0: ବଦଭ୍ୟାସକୁ ଦୂର କରିବାକୁ ପଡ଼ିବ।
1: ବଢ଼ିଆ କଥା। କିନ୍ତୁ ପ୍ରଥମେ ଆମେ ଜାଣିବା ଏ ଯେଉଁ ମୁଖ ଆଉ ଦାନ୍ତର ସ୍ୱାସ୍ଥ୍ୟ କାହିଁକି ଜରୁରୀ, କାରଣ ଆମେ ଜାଣିଛେ ଶରୀର ଅଛି ମାନେ ରୋଗ ନିହାତି ଆସିବ।
0: ଦେଖନ୍ତୁ, ଆମର ସୁସ୍ଥ ଦାନ୍ତ ଓ ମାଢ଼ି ଆମକୁ ଭଲ ଭାବରେ ଖାଇବା, କଥା କହିବା, ସେଲ୍ଫ କନଫିଡେନ୍ସ ଆତ୍ମବିଶ୍ୱାସ ସହିତ ହସିବାରେ ସାହାଯ୍ୟ କରେ।
1: ଆମେ ଏ ବିଷୟରେ ଆହୁରି କଥା ହେବା, ଏଠି ଗୋଟେ କଲ୍ କଥା
2: ନେଇଯିବା।
1: ନମସ୍କାର, କିଏ କହୁଥିଲେ? ଶିବରାମ ବାବୁ, କେମିତି ଅଛନ୍ତି ଆପଣ? ବଢ଼ିଆ ଅଛନ୍ତି। ଆପଣଙ୍କର ଆଜି କ'ଣ ସମସ୍ୟା ରହିଛି ନା କ'ଣ ଜାଣିବାକୁ ଚାହୁଁଛନ୍ତି ସାର୍, ଶୁଣୁଛନ୍ତି, ପଚାରନ୍ତୁ।
2: ଆଜ୍ଞା ନମସ୍କାର। ଆଜ୍ଞା
0: ନମସ୍କାର।
2: ଆଜ୍ଞା, ପାଟି ଦୁର୍ଗନ୍ଧ ହେଉଛି, ଦୁର୍ଗନ୍ଧ ପୁରିଆ ପାନ ନ ଖାଇବା ଲୋକକୁ ହେଲେ ଅଧିକାଂଶ ଲୋକ ସ୍ତ୍ରୀ ଲୋକମାନଙ୍କୁ ହେଉଛି, ଏହା କାରଣ କ'ଣ?
0: ଦେଖନ୍ତୁ, ଫାର୍ଷ୍ଟ ମୁହଁର ଦୁର୍ଗନ୍ଧ କାହିଁକି ହୁଏ ସେଇଟା ଆମକୁ ଜାଣିବାକୁ ପଡ଼ିବ। କେବଳ ପୁଡ଼ିଆ ଖାଉନାହାନ୍ତି ସ୍ତ୍ରୀ ଲୋକମାନେ, ସେଇଟା ଦେଖିବାକୁ ପଡ଼ିବ ମୁହଁର ଅସ୍ୱଚ୍ଛତା, କ୍ଲିନ୍ନେସ୍ କେତେ ଅଛି ସେଇଟା ଦେଖିବାକୁ ପଡ଼ିବ। ଖାଦ୍ୟ କଣିକା ଜମି ରହିବା, ମାଡ଼ି ରୋଗ ଅଛି କି ନାହିଁ, ଡ୍ରାଇ ମାଉଥ୍ ମୁହଁ ଶୁଖିଯିବା ଇତ୍ୟାଦି କାରଣରୁ ବି ମୁହଁ ଦୁର୍ଗନ୍ଧ ହୋଇପାରେ।
2: ତାର ସ୍ତ୍ରୀର ଆମ ସ୍ତ୍ରୀର ସେ ଦାନ୍ତ ଘଷିଲେ ଦାନ୍ତରୁ ବ୍ଲଡ୍ ଟିକେ ବାହାରୁଛି, ତ ସେଥିପାଇଁ ପାଟିଟା ଦୁର୍ଗନ୍ଧ ହେଉଛି।
0: ଶୁଣନ୍ତୁ, ଦାନ୍ତ ଘଷିବା ବେଳେ ମାଡ଼ିରୁ ରକ୍ତ ବାହାରୁଛି, ଏହାର କାରଣ ହେଇପାରେ ମାଡ଼ି ରୋଗର ଲକ୍ଷଣ ହେଇପାରେ, ମାଡ଼ିର ପ୍ରଭାବକୁ ବି ଦେଖିବାକୁ ପଡିବ, ଏହାକୁ ଆପଣ ଅବହେଳା କରିବା ଉଚିତ ନୁହେଁ।
2: ଆଚ୍ଛା, ପାଟି ଦୁର୍ଗନ୍ଧ ଆଜ୍ଞା କ'ଣ କିଛି ମେଡିସିନ ନାହିଁ କି?
1: ମାନେ ସେ କହିଲେ ନା ବିଭିନ୍ନ କାରଣ ଅଛି, କେଉଁ କାରଣରୁ ହେଉଛି ପ୍ରଥମେ ସେଇଟା ଜାଣିବାକୁ ପଡ଼ିବ, ଯେ ଖାଦ୍ୟ ଲାଗିଛି ବୋଲି ହେଉଛି ନା ଯେମିତି କ୍ଲିନିକ ମାନେ କ୍ଲିନ୍ ରଖୁନାହାନ୍ତି, କେଉଁ କାରଣରୁ ସେ ଦୁର୍ଗନ୍ଧଟା ହେଉଛି, ପାଟି ଶୁଖିକି ରହିଲା ପରେ ବି। ଶୁଣନ୍ତୁ ସାର୍ କହୁଛନ୍ତି,
0: ଶୁଣନ୍ତୁ, ଦୁର୍ଗନ୍ଧ ହେବାର କାରଣ ବହୁତ କାରଣ ହେଇପାରେ, ମୁଖର ଅସ୍ୱଚ୍ଛତା, ଖାଦ୍ୟ କଣିକା ଜମି ରହିବା, ମାଡ଼ି ରୋଗ ହେଇଥାଇପାରେ, ଡ୍ରାଇ ମାଉଥ୍ ମୁହଁ ଶୁଖିଯିବା ଇତ୍ୟାଦି ବହୁତ କାରଣରୁ ମୁଖ ଦୁର୍ଗନ୍ଧ ହେଇପାରିପାରେ।
1: କ'ଣ କଲେ ଏ ଯେଉଁ ଦୁର୍ଗନ୍ଧ ଟିକେ ଦୂର ହେଇପାରିବ, ମାନେ ଆମେ ଆଗରୁ କିଛି ସତର୍କତା ଅବଲମ୍ବନ କରିବା କି?
0: ଭଲକି ଦାନ୍ତ ଘଷିବା, ଭଲକି ମାଉଥୱାଶ କରିବା, ଏଇ ଯାହା ହେଉଛି ମୁଖ ଦୁର୍ଗନ୍ଧ ଦୂର କରିବାର। ଆଉ ପ୍ରତି ଛଅ ମାସକୁ ଥରେ ଡକ୍ଟରଙ୍କ ପାଖକୁ ଯାଇକି, ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଇକି ପରାମର୍ଶ ନେବା ଉଚିତ।
1: ବୁଝିପାରିଲେ ଶିବରାମ ବାବୁ?
2: ଆଜ୍ଞା।
1: ଆପଣ ଥରେ ନେଇ ଟିକେ ଡକ୍ଟରଙ୍କ ପାଖକୁ ଯାଇକି ଦେଖେଇ ଦିଅନ୍ତୁ, ଦେଖେଇଦେଲେ ହୁଏତ ଆପଣ ଜାଣି ଦେଇପାରିବେ ସୁବିଧା, ଭଲ କଥା, କେତେ ଦିନରେ ଥରେ ଟେଷ୍ଟ କରିଦେବାଟା। ଠିକ୍ ଅଛି, ରହିଲୁ, ନମସ୍କାର।
2: ନମସ୍କାର।
1: ଆମେ କଥା ହଉଥିଲେ କାହିଁକି ମୁଖ ଦାନ୍ତର ସ୍ୱାସ୍ଥ୍ୟ ଜରୁରୀ,
0: ମୁଖ ଦାନ୍ତର ସ୍ୱାସ୍ଥ୍ୟ କାହିଁକି ଜରୁରୀ। ସୁସ୍ଥ ଦାନ୍ତ ମାଡ଼ି ଆମକୁ ଭଲ ଭାବରେ ଖାଇବା, କଥା କହିବା, ଆତ୍ମବିଶ୍ୱାସ ସହିତ ହସିବାରେ ସାହାଯ୍ୟ କରେ। ଖରାପ ମୁଖ ସ୍ୱାସ୍ଥ୍ୟ ଶରୀରର ଅନ୍ୟାନ୍ୟ ଅଂଶକୁ ମଧ୍ୟ ପ୍ରଭାବିତ କରିପାରେ,
1: ସେଥିପାଇଁ ଆମକୁ ମାନେ ତାର ଯତ୍ନ ନେବା ନିହାତି ପଡ଼ିବ ନାହିଁ କି? ତ ଆମେ ଯେଉଁ ଦାନ୍ତ ଘଷୁଛେ ଦିନକୁ ଅନ୍ତତଃ କେତେ ଥର ଘଷିବା କଥା?
0: ଦିନକୁ ଅତି କମ୍ରେ 2 ଥର, ସକାଳ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ଉଚିତ।
3: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
4: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
3: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
4: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ତାର କିଛି ସମୟ ସୀମା ଅଛି ଯେ ଖାଇବାର କେତେ ସମୟ ପୂର୍ବରୁ କି ପରେ, ଏ ବିଷୟରେ ତ ଅଧିକ ଜାଣିବା, ଏଠି ଗୋଟେ କଲ୍ରେ କଥା ହେଇଯିବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ। କିଏ କହୁଥିଲେ?
5: ମ୍ୟାଡ଼ାମ, ମୁଁ ଶଶିଭୂଷଣ କୁମାର କହୁଥିଲି, ରହେନମାଲ, ପାଟନଗର ବ୍ଲକ, ବଲାଙ୍ଗୀର ଡିଷ୍ଟ୍ରିକ୍ଟ।
1: ବଲାଙ୍ଗୀରରୁ ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମ ପାଖକୁ ଫୋନ୍ କରୁଛନ୍ତି, ପ୍ରଥମେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଶଶିଭୂଷଣ ଭାଇ କୁହନ୍ତୁ, ସାର୍ ଶୁଣୁଛନ୍ତି ଆପଣଙ୍କର କଥା, ଦାନ୍ତକୁ ନେଇକି ଆପଣଙ୍କର କିଛି ସମସ୍ୟା ଅଛି ନା କ'ଣ ପଚାରିବେ, ପଚାରନ୍ତୁ। କୁହନ୍ତୁ, ପଚାରନ୍ତୁ, ଶୁଣୁଛନ୍ତି ସାର୍?
5: ମୋର ଭାଇ ଗୋଟେ ଦାନ୍ତଟା ଟିକେ ଟେଢା ରହିଛି, ଗୋଟେ ଦୁଇଟା ତିନି ଚାରିଟା ଏମିତି ଟେଢା ରହିଛି, ତା ଉପରେ ଏମିତି ରହିଛି ଯେ ତାକୁ କ'ଣ ଦାନ୍ତଟା ଉପାଡ଼ି ଦେଲେ ହବ କି?
1: ଭାଇଙ୍କର ବୟସଟା କୁହନ୍ତୁ ସାର୍।
0: ଆପଣଙ୍କ ଭାଇଙ୍କର ବୟସ କେତେ?
5: 30 ହେଇଯିବ।
0: 30 ହେଇଯିବ।

0: ଆପଣ କହୁଛନ୍ତି ଯେ ଆପଣଙ୍କର ଭାଇଙ୍କର ଦାନ୍ତ ତେଢ଼ା ଅଛି, ମାନେ ଆକୁ କୁହାଯାଏ ମାଲ୍ ଅକ୍ଲୁଜନ୍। ଏଇଟା ଗୋର୍ଥର ଆସିକି ପରାମର୍ଶ କଲେ ଜଣାପଡ଼ିବ ଯେ ଏଇଟା କେତେ ତେଢ଼ା ଅଛି ଆଉ କେତେ ଗେପ୍ ଅଛି ଆଉ କେଉଁ ପ୍ରକାର ଅଛି, ସେଇଟା ଗୋର୍ଥର କନସଲଟେନ୍ସି କଲେ ହିଁ ଜଣାପଡ଼ିବ।
1: ଆପଣ କେବେ ଡକ୍ଟର ସେଇ ପାଖ ଯେଉଁ ଚିକିତ୍ସାଳୟ ଅଛି ଯାଇକି କେବେ ଦେଖେଇଛନ୍ତି ଭାଇ ଦେଖେଇଛନ୍ତି? ଦେଖେଇ ନାହାନ୍ତି। ଆପଣ ଥରେ ଯାଇକିନା ଦେଖେଇ ଦିଅନ୍ତୁ ସେ କଣ କହୁଛନ୍ତି।
0: ଦନ୍ତ ଚିକିତ୍ସକଙ୍କର ପରାମର୍ଶ ନେଇପାରିବେ। ଆପଣ
1: ଦେଖେଇଥିଲେ ଯାଇଥିଲେ ନା ଯାଇନାହାନ୍ତି? ଯାଇନାହାନ୍ତି ନାଇଁ। ଆପଣ ଯାଇକି ଥରେ ଦେଖେଇ ଦିଅନ୍ତୁ। ତଥାପି ସାର୍ ଗୋଟେ ଜେନେରାଲ ଇନ୍ ଜେନେରାଲ କୁହନ୍ତୁ, ଯଦି 30 ବର୍ଷ ବୟସରେ ଜଣଙ୍କର ଦାନ୍ତ ଏମିତି ବାହାଡ଼ା ଭଳିଆ ହେଇକି ଯଦି ତେଡ଼ା ଅଛି ସେ କ'ଣ କରିପାରିବ?
0: ଅର୍ଥୋଡ଼ଣ୍ଟିକ୍ ଟ୍ରିଟମେଣ୍ଟ ତାକୁ କରିପାରିବ,
1: ମାନେ କ'ଣ ସେଇଟା ଅପରେସନ୍ରେ ବାହାର କରାହବ ନା?
0: ନାଇଁ ଅପରେସନ୍ ନାହିଁ, ଫାର୍ଷ୍ଟ ଆମକୁ ସ୍ପେସ୍ ଆନାଲିସିସ୍ କରିବାକୁ ପଡ଼ିବ, ତାର ଦାନ୍ତ କେତିକି ସ୍ପେସ୍ ଅଛି, ସେ ଦାନ୍ତ କେତିକି ପଛକୁ ଯାଇପାରିବ କି ନାହିଁ, ସେଇଟା ଦେଖିଲା ପରେ ଆମର ସ୍ପେସ୍ ଆନାଲିସିସ୍ କଲା ପରେ ଆମର ଦେଖାଯିବ ଯେ ସେଇଟା
1: ଦାନ୍ତ
0: ମୂଳରେ। ଆପଣଙ୍କର କେଭିଡି କଣ ଅଛି କି
2: ମ୍ୟାଡମ? ନାହିଁ,
0: ଦାନ୍ତରେ କେଭିଡି
2: ନାହିଁ।
1: ପୋକ ହେଇଛି କି?
0: ମଳା କଣ ଜମିଛି କି? ମଳା କଣ ଜମିଛି କି?
2: ନାହିଁ ସାର,
0: ନା ବ୍ରସ୍ କଲାରୁ କଣ ମାଡ ବାଜିକି ସେଇଟା ଘା ହେଇଛି?
2: ନାଇଁ ନାଇଁ ନାଇଁ।
0: ନହେଲେ ଆପଣ କଣ ସ୍ଟ୍ରେସ୍ ନଉଛନ୍ତି କି?
2: ନାଇଁ ସାର, କିଛି ନାହିଁ।
1: ସେ ଭାବୁଛନ୍ତି ଯେ କାଳେ ଶୀତ ଦିନ ଥଣ୍ଡାରୁ ହଉଛି ମାଡ଼ିରେ ଘା?
0: ନାଇଁ, ଥଣ୍ଡାକୁ ଏଇଟା କୌଣସି ସମ୍ପର୍କ ନାହିଁ ଘା ହେବାର,
1: ସେଇଟା ତାର ସେ ନିଜେ ନିଜେ କମି ଯାଉଛି।
2: ହଁ ସେଇଟା ମ୍ୟାଡମ କମି ଯାଉଛି, ଟିକେ ପଚ ଟାଇପ୍ର ହେଇଯିବ, ତାପରେ ହେତେ ଯେମିତି ଖରା ଇଏ ହେଇଯିବ ଆମର ଟିକେ ସିଜନଟା ପକା ପକେଇଲେ ସେଇଟା ଛାଡ଼ିବ ଆପେ ଆପେ।
0: ତାର କୌଣସି ଏକ୍ସରେ କରିଛନ୍ତି ଦାନ୍ତର?
2: ଦାନ୍ତର ଏକ୍ସରେ ଥରେ କରାଯାଇ ସେ ଦାନ୍ତର ଟେଢ଼ା ଅଛି ସେ କହିଦେବି।
0: ନାଇଁ ନାଇଁ ନାଇଁ, ଆପଣ ଯେଉଁ ଘା କଥା କହୁଛନ୍ତି, ଦାନ୍ତର କ'ଣ ଏକ୍ସରେ କ'ଣ କରିଛନ୍ତି କି?
2: ନାଇଁ ନାଇଁ ନାଇଁ।
0: ଆଉ କ'ଣ ବଧ ବୟସ କ'ଣ ଅଛି କି?
2: ନାଇଁ ସାର।
0: ନାଇଁ ତ,
2: ନାଇଁ।
1: ତାହେଲେ ଆପଣ ଥରେ ଯଦି ପାଖ ଚିକିତ୍ସାଳୟରେ ନେଇ ଟିକେ ଦେଖେଇ ଦିଅନ୍ତୁ, ଆପଣଙ୍କ ଟ୍ରିଟମେଣ୍ଟ ଆରମ୍ଭ କରିଦେଲେ ଭଲ ରହିବ ହେଲା। ଧନ୍ୟବାଦ ଶଶିଭୂଷଣ ଭାଇ।
2: ନମସ୍କାର।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ। ନମସ୍କାର।
3: ନମସ୍କାର ମ୍ୟାଡମ,
1: କିଏ କହୁଥିଲେ?
3: ଦୋଳଗୋବିନ୍ଦ ମିଶ୍ର, ସୁଲେଇ ଗାଁ କିରିଙ୍ଗା ବ୍ଲକ ଝାରସୁଗୁଡ଼ା ଜିଲ୍ଲାରୁ କହୁଛି।
1: ଦୋଳଗୋବିନ୍ଦ ଭାଇ ଭଲ ଅଛନ୍ତି କି? ଆମର
3: ଭଲ ଭଲ ଅଛୁ ମ୍ୟାଡମ।
1: ସୁଦୂର ଝାରସୁଗୁଡ଼ାରୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର କଣ ସମସ୍ୟା ରହିଛି ନା ପରାମର୍ଶ ନେବାକୁ ଚାହୁଁଛନ୍ତି ସାର?
3: ଆଜି ମୁହଁର ବିଷୟରେ ଅଛି ନା ଚେହେରା ବିଷୟରେ?
1: ଦାନ୍ତ ବିଷୟରେ ଅଛି।
3: ଦାନ୍ତ ବିଷୟରେ ଅଛି ତ?
1: ଆଜ୍ଞା
3: ଆଜ୍ଞା ସାର। ସାର ନମସ୍କାର।
0: ନମସ୍କାର
3: ସାର, ମୋର କଣ ହେଇଛି ନା ସାର, ମୋର ମାନେ ଦାନ୍ତରେ ଆଜ୍ଞା ମାନେ ବାଁ ପାଖ ଦାନ୍ତଟା ଆଜ୍ଞା ମାନେ ଟିକେ ଟାଇପ୍ ର ଏନ୍ତା, ସେ ମାନେ ମାଂସଟା ପୁରା ବାହାରିକି ମାନେ ହେଇଯାଇଛି, ଯାହାକି ଟିକେ ଟିକେ ସେଟା ଆଜ୍ଞା ବଥ ହଉଛି ଆଉ ସମୟ ସମୟରେ ସେଟା ଆଜ୍ଞା ଫୁଲି ଯାଉଛି ସେ ଜାଗାଟା।
0: ଆପଣଙ୍କ ବୟସ କେତେ?
3: ବୟସ ଆଜ୍ଞା ମୋର ଅଛି ଏଇଟା 39 ବର୍ଷ ଆଜ୍ଞା।
0: ଆଚ୍ଛା, ଆପଣଙ୍କର ସେଇଟା ଯୋଉ ଉପର ଦାନ୍ତ ନା ତଳ ଦାନ୍ତ?
3: ଆଜ୍ଞା ତଳଟା ଆଜ୍ଞା।
0: ତଳ ଦାନ୍ତ? ଆଚ୍ଛା ଆଚ୍ଛା। ତଳର କଣ ଲାଷ୍ଟ ଦାନ୍ତ ନା ମଝି ଦାନ୍ତ?
3: ଲାଷ୍ଟ ନାଇଁ ଆଜ୍ଞା, ମାନେ
0: ସର୍ବଲାଷ୍ଟ ଜ୍ଞାନ ଦାନ୍ତ
3: ମଝି ପର୍ସନ୍ତ ଆଜ୍ଞା, ଯୋଉଠି ଆମେ ମାନେ ଠିକ ଭାତ ଯୋଉ ମାନେ ଯାଉଛି
0: ମଝି ଦାନ୍ତ। କଣ ମାଂସ ଫୁଲି ଯାଇଛି?
3: ମାଂସ ଟିକେ ଆଜ୍ଞା ମାନେ ସେ ଚଢି ଯାଇଛି ଆଜ୍ଞା,
0: ମାଂସ ଚଢି ଯାଇଛି। ବ୍ରସ୍ କଲାରେ କଣ ବ୍ଲିଡିଂ ହଉଛି କି?
3: ନାଇଁ ବ୍ଲିଡିଂ ନାଇଁ ହଉଛି ଆଜ୍ଞା, ଟିକେ ବଥା ହୁଏ ଆଜ୍ଞା, ସମୟ ସମୟରେ ବଥା ହୁଏ।
0: ସମୟ ସମୟରେ ବଥା ହୁଏ। ଆଚ୍ଛା ଆଚ୍ଛା
3: ଆଜ୍ଞା।
0: ଆପଣ କଣ ଟ୍ରିଟମେଣ୍ଟ ନେଇଛନ୍ତି କି?
3: ଟ୍ରିଟମେଣ୍ଟ ନେଇ କିଛି ନାହିଁ, ଏଇଟା ମାନେ ହପ୍ତା ଗୋଟେ ହଉଛି ଆଜ୍ଞା, ଏମିତି ହେଇଛି ଆଜ୍ଞା।
0: ସପ୍ତାହ ହେଇଛି
3: ଆଜ୍ଞା।
0: ଆପଣ ଡାଇବେଟିକ୍ସ ଅଛି କି ଆପଣଙ୍କର?
3: ମୋର ଡାଇବେଟିକ୍ସ ଅଛି ଆଜ୍ଞା, ମାନେ ଗଲା ମାସରେ 230 ଥିଲା ଆଉ ଔଷଧ ଖାଇଲା ପରେ ଏବେ 175 ଅଛି ଆଜ୍ଞା।
0: 175 ଅଛି। ଆଚ୍ଛା ଆଚ୍ଛା। ଆପଣ ଗର୍ତ୍ତର କୌଣସି ମେଡିସିନ କ'ଣ ଖାଇଛନ୍ତି କି?
3: ନାଇଁ ଆଜ୍ଞା ଯାଇନି ଆଜ୍ଞା, ଏଇଟା ଟିକେ ଟାଇମ ହୋଇନି ବୋଲେ ଯାଇନି, ଟିକେ କମ ଟିକେ ବଥା ହଉଛି ଯାଇନି ଆଜ୍ଞା, ଖାଲି ପାଣି ଗରମ ପାଣି କରିକି ଖାଲି ଟିକେ କୁଲା କୁଲା କରୁଛି ବାହାରେ, ଟିକେ ଭଲ ଲାଗିବ କହିଲି।
0: ହଁ ଠିକ ଅଛି, ଆପଣ ଯାହା ଲୁଣ ପାଣି କୁଳୁଚା କରୁଛନ୍ତି କରନ୍ତୁ, ଆଉ ଆପଣ ତୁରନ୍ତ ଏହାର ଚିକିତ୍ସା ନିଅନ୍ତୁ।
3: କଣ କିଛି ମାନେ କ୍ୟାନ୍ସର ଟାଇପ୍ କି କିଛି କଣ ଅଲଗା କିଛି ହେଇଥିବ କି ଆଜ୍ଞା?
0: କ୍ୟାନ୍ସର ଟାଇପ୍ର ମାନେ ଆପଣ ସେମିତି ଆପଣ କହିପାରିବେନି କ୍ୟାନ୍ସର ହେଇଛି, ଯେପର୍ଯ୍ୟନ୍ତ ଆପଣ ବାୟୋପ୍ସି ନେଇନାହାନ୍ତି ସେଇଟା।

0: ଗର୍ତ୍ତର ଆପଣଙ୍କୁ ଯଦି ଆପଣଙ୍କର ଯଦି ଡାଉଟ୍ କ୍ଲିୟର ସନ୍ଦେହ ଦୂର କରିବାକୁ ଚାହୁଁଛନ୍ତି ହେଲେ ଫାଷ୍ଟ ନିକଟସ୍ଥ କୌଣସି ଡକ୍ଟରଙ୍କ ପାଖକୁ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତୁ, ପରାମର୍ଶ ନିଅନ୍ତୁ।
1: ଠିକ୍ ଅଛି ଆଜ୍ଞା,
2: ଠିକ୍ ଅଛି, ରହିଲୁ ଭାଇ, ନମସ୍କାର।
1: ନମସ୍କାର ନମସ୍କାର,
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
3: ହ୍ୟାଲୋ ଆଜ୍ଞା, ନମସ୍କାର।
2: ନମସ୍କାର,
3: ନରସିଂହ ସାହୁ କହୁଥିଲି ପଞ୍ଚମାରୁ।
2: ନରସିଂହ ବାବୁ ଭଲ ଅଛନ୍ତି?
3: ଚଳନି
2: ଅଛି। ଆଜି ଦାନ୍ତକୁ ନେଇକି କଣ ସମସ୍ୟା ଅଛି ନା ଜାଣିବାକୁ ଚାହୁଁଛନ୍ତି, ପଚାରିଲେ।
3: ଦାନ୍ତ ବସୁଛନ୍ତି ଆଜ୍ଞା ସେଠି ମେଡିକାଲରେ?
0: ହଁ ବସା ହଉଛି, ଦାନ୍ତ
3: ବସା ହଉଛି। କେମିତି ମାନେ ଫ୍ୟୁଜ୍ ଫ୍ୟୁଜ୍ କେମିତି ପଡ଼ିବ ଆଜ୍ଞା?
0: ସେଇଟା ଆପଣ ଆସିଲା ପରେ ଦେଖାଯିବ ଆପଣଙ୍କର କେଉଁ ପ୍ରକାର ଦାନ୍ତ ବସା ହେବ, ରିମୁଭାଲ ନା ଫିକ୍ସ ବାଲା ବସିବ। ଆଉ ଯଦି ରିମୁଭାଲ ହେଉଛି ହେଲେ ତା'ର ଦେଖିବାକୁ ପଡ଼ିବ ଆପଣ ମାଡ଼ି କେତେ ଷ୍ଟ୍ରଙ୍ଗ ଅଛି କି ନାହିଁ। ତା'ପରେ ଯଦି ଫିକ୍ସ ବାଲା ଦେଖିବାକୁ ପଡ଼ିବ ହେଲେ ଫିକ୍ସ ବାଲା ଦେଖିବାକୁ ପଡ଼ିବ, ଆମର ଆପଣଙ୍କର ବ୍ରିଥ୍ ସିଷ୍ଟମ୍ଟା କେତେ, ଆପଣଙ୍କର ଏବନମେଣ୍ଟ କେତେ ଷ୍ଟ୍ରଙ୍ଗ ଅଛି ସେଇଟା ଦେଖିବାକୁ ପଡ଼ିବ। ଆଉ ଯଦି ସ୍କ୍ରୁ ବାଲା ଅଛି ହେଲେ ସେଇଟା ବି ଦେଖିବାକୁ ପଡ଼ିବ, ଯେ ଆପଣଙ୍କର ବୋନ୍ ଡେନ୍ସିଟି ଦେଖିବାକୁ ପଡ଼ିବ। ସେଇଟା ଡିଫରେଣ୍ଟ ଡିଫରେଣ୍ଟ ଟାଇପ୍ର ଟ୍ରିଟମେଣ୍ଟ ଟାଇପ୍ସ ଅଛି, ସେଇଟା ଗୋଟେ ଆସି ଦେଖିଲା ପରେ ଜଣାପଡ଼ିବ।
2: ଏଇ ଯେଉଁ ଦାନ୍ତ ବସେଇବା କଥା କହିଲେ ଏଥିପାଇଁ କିଛି ବୟସ ସୀମା ଅଛି କି?
0: ବୟସ ସୀମା ମାନେ ବୟସ ସୀମା ସେମିତି କିଛି ନଥାଏ,
2: ଯୋଉ ବୟସରେ ବି ଆପଣ ବସେଇ ପାରିବେ। ଥ୍ୟାଙ୍କ ୟୁ ନରସିଂହ ବାବୁ, ଜାଣିପାରିବେ?
3: ଆଜ୍ଞା ଆଜ୍ଞା, ଶୁଣନ୍ତୁ ଶୁଣନ୍ତୁ,
2: କୁହନ୍ତୁ।
3: ଇଏ ମାନେ ଯୋଉ ବର୍ଷା ଇଏ ଥଣ୍ଡା ପାଣିରେ ଇଏ କରିକି ଜାମି ଗୁଡା ସବୁ ଫୁଲି ଯାଇଥିଲା, ବୁଝିଲା କି? ଜାମି ଗୁଡା ଫୁଲି ଯାଇ ସେ ଦାନ୍ତ ଗୁଡା ସବୁ ଉଲି ଯାଇଛି, ଝଡି ଯାଇଛି, ବୁଝିଲା କି?
2: ଦନ୍ତ ଚିକିତ୍ସକଙ୍କ ସହିତ କଥାବାର୍ତ୍ତା କଲେ ସେ ଦେଖିବେ ଆପଣଙ୍କର ମାଢି କେତେ ମଜବୁତ ଅଛି, କେତେ ଦିନରେ କେମିତିଆ ଦାନ୍ତ ବସିବ, ତାକୁ ଧରିକି ସେ ଆପଣଙ୍କୁ ପରାମର୍ଶ ଦେବେ। ଠିକ୍ ଅଛି, ରହିଲୁ ଭାଇ,
3: ନମସ୍କାର।
2: ହଁ ସାର୍, ଆପଣ କହୁଥିଲେ ଆମେ ଯୋଉ ଦିନକୁ ଦୁଇଥର ଦାନ୍ତ ଘଷିବା, ଖାଇବାର କେତେ ସମୟ ପୂର୍ବରୁ କଣ ଗ୍ୟାପ୍ ଅଛି ନା ପରେ କେମିତି ଘଷିବା?
0: ପ୍ରତିଥର ପ୍ରାୟ 2 ମିନିଟ୍ ଧରି ଦାନ୍ତ ଘଷିବା ଉଚିତ।
4: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
5: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
4: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ।
6: ହ୍ୟାଲୋ,
2: ନମସ୍କାର।
6: ନମସ୍କାର ଆଜ୍ଞା,
2: କିଏ କହୁଥିଲେ ଭୁଣି?
6: କୁନ୍ତଳା କୁମାରୀ ସାହୁ କହୁଛି, ଦକ୍ଷିଣପୁରରୁ।
2: କୁନ୍ତଳା ଭୁଣି ଦକ୍ଷିଣପୁରରୁ କହୁଛନ୍ତି, ଆପଣଙ୍କର କ'ଣ ଜାଣିବାର ଅଛି ନା କିଛି ସମସ୍ୟା ଅଛି ଦାନ୍ତକୁ ନେଇକି? ସାର୍ ଦେବାଶିଷ ସାର୍ ଏଠି ବସିଛନ୍ତି, ପଚାରନ୍ତୁ।
6: ଆଜ୍ଞା ସାର୍, ନମସ୍କାର।
0: ହଁ ନମସ୍କାର ମା, କୁହନ୍ତୁ।
6: ସାର୍, ଦାନ୍ତର ଯୋଉ ରୁଟ୍ କେନାଲ ହଉଛି ସେଇଟା ଗୋଟେ ମୋର ଅସୁବିଧା ହେଇଥିଲା, ସେଇଟା ପୁରାଟା ବାହାର କରିବାକୁ ପଡ଼ିଥିଲା। ଆଉ ଥରେ ସେ ଯୋଉ ଡକ୍ଟରଙ୍କ ପାଖରେ ମୁଁ କରିଥିଲି, ବୋଧହୁଏ ତାଙ୍କର କିଛି ଫଲ୍ଟ ଯୋଗୁଁ ମୋର ଦାନ୍ତରାରୁ ସେଇଟା ବାହାର କରିବାକୁ ପଡ଼ିଥିଲା। ହେଲେ ବାରମ୍ବାର ସେଇଟା କରିବା ଫଳରେ ଆଉ ଥରେ ଦାନ୍ତ ଆଉ ଥରେ ବସିବା ପାଇଁ ମୁଁ ଆଉ ଜଣେ ଏକ୍ସପର୍ଟ ପାଖକୁ ଗଲି, ଏମିତି ସେ ଦେଖିଲେ ସେଟାର ଆଉ ଥରେ ସେ ଯୋଉ ପୁରୁଣାଟାକୁ ବାହାର କରିଦେଲେ, ବାହାର କରିକି ସେ ଆଉ ଥରେ ଏବେ ଲଗେଇଲେ କ'ଣ କିଛି ଅସୁବିଧା ଅଛି କି? ବାରମ୍ବାର ସେ ଜାଗାଟାରେ ସେମିତି ହେଇଛି ତ?
0: ରୁଟ୍ କେନାଲ ପରେ ଆପଣ କହିବା ମାନେ ଆପଣ କହିବାକୁ ଚାହୁଁଛନ୍ତି ଆପଣ ରୁଟ୍ କେନାଲ କରିଥିଲେ ସେଇଟା ପେନ୍ ହେଲାକୁ ଆଉ ଥରେ ଆପଣ ରିଆର୍ସିଟି ମାନେ ଆଉ ଥରେ ପୁଣି ରୁଟ୍ କେନାଲ କରିଛନ୍ତି, ତାପରେ ଯାଇକି ଆଉ ଥରେ ଦାନ୍ତର ଆଉ ଜଣଙ୍କ ପାଖରେ ଦାନ୍ତର ଉପାଡ଼ି ଦେଇଛନ୍ତି। ଦାନ୍ତ ଉପାଡ଼ିକି କେତେ ଦିନ ହେଲାଣି?
6: ସାର୍ ମାସେ ହବଣି।
0: ମାସେ ହେଇଗଲାନି? ମାସେ ହେଇଗଲାନି ମାନେ ଆପଣଙ୍କର ମାଡ଼ି ପ୍ରାୟତଃ ଶୁଖି ଯାଇଥିବ। ଯଦି ମାଡ଼ି ଶୁଖି ଯାଇଛି ହେଲେ ତାହେଲେ ଆପଣ ଦାନ୍ତ ବସେଇ ପାରିବେ। ସେଇଟା ସେଇଟା କେତେ ନମ୍ବର ଦାନ୍ତ କହିପାରିବେ? କେତେ ନମ୍ବର ଦାନ୍ତ କହିପାରିବେ? କୋଉ ଦାନ୍ତ କୋଉ ଦାନ୍ତ ଉପାଡ଼ିଥିଲେ?
6: ସେଇ କଳ ଦାନ୍ତ ପାଖାପାଖି ଦାନ୍ତଟା ତଳପଟର।
0: ହଁ ଆଚ୍ଛା, ଆପଣ ଦେଖନ୍ତୁ ମାଡ଼ିରେ ଯଦି ଇନଫେକ୍ସନ ଯଦି ନାହିଁ, ଆଉ ଯଦି ମାଡ଼ି ଯଦି ଶୁଖି ଯାଇଛି ହେଲ୍ଦି ଅଛି ତାହେଲେ ଆପଣ ଦାନ୍ତ ବସେଇ ପାରିବେ। ଆଉ ଯଦି ମାଡ଼ି ଯଦି ଶୁଖି ନଥିବ, ଆପଣ ଦାନ୍ତ ଉପାଡ଼ିକି ମାଡ଼ି ଶୁଖି ନଥିବ, ତାପରେ ଦାନ୍ତ ବସେଇ ଦେବା ମାନେ ଆପଣଙ୍କୁ ଯନ୍ତ୍ରଣାଦାୟକ ହେଇପାରେ।
6: ସାର୍ ଆଉ ଗୋଟେ କଥା ପଚାରିବି, ଯୋଉ ବାରମ୍ବାର ଦାନ୍ତ ପୋକଡା ହେଉଛି, ମୋର ତ 2-3 ଦାନ୍ତ ସାର୍ ସେମିତି ପୋକଡା ହେଲାଣି, ତାର ଫଳ ମାନେ କାହିଁକି ସେଇଟା ହେଉଛି ଆଉ କଣ ପ୍ରିକସନ ନେଲେ ସେ ଜାଗା ହବନି ଜମା?
0: ଶୁଣ ମା, ଦାନ୍ତ ପୋକ ବୋଲି

0: ସେମିତି କିଛି ନାହିଁ ବୁଝିପାରିଲେ ନା, ତାକୁ ଆମକୁ କୁହାଯାଏ କେଭିଟି। ଦାନ୍ତ କେଭିଟି କ'ଣ ପାଇଁ ହେଉଛି ଫାଷ୍ଟ ଆମକୁ ଜାଣିବାକୁ ପଡ଼ିବ। ଗୋଟେ ଜିନିଷ ଆମ ଘରେ ଗୋଟେ ଜିନିଷ ରହିଗଲେ ସେଇଟା ପଚିଯାଉଛି ନା ନାହିଁ, ସେମିତି ଆମର ମୁହଁରେ ଥିବା ଜୀବାଣୁ କୌଣସି ମାନେ କୌଣସି ଚିନି ଜାତୀୟ ଖାଦ୍ୟ ସେମାନେ କ'ଣ କରନ୍ତି, ଗୋଟେ ଅନେକ ଷ୍ଟିକି ଫୁଡ଼୍ ଲାଖି କୁ ଜିନିଷ ଖାଦ୍ୟ ଲାଗିକି ରହିଗଲା ସେଇଟା କ'ଣ ହେବ, ଏସିଡ଼୍ ଫର୍ମେସନ୍ ମାନେ ଏସିଡ଼୍ ତିଆରି କରେ, ଯାହାଫଳରେ ଦାନ୍ତର ଉପର ସ୍ତରକୁ କ୍ଷତିଗ୍ରସ୍ତ କରି କେଭିଟି ସୃଷ୍ଟି କରେ। ସେଥିପାଇଁ ଆପଣ କ'ଣ କରିବାକୁ ପଡ଼ିବ, ପ୍ରତିଦିନ ଯାହା ଖାଇଲା ପରେ ଆପଣ ପାଟି କୁଳୁଚା କରିବେ, ଆଉ ରାତିରେ ସକାଳୁ ବ୍ରଶ୍ କରିବେ, ଦିନକୁ ଦୁଇଥର ବ୍ରଶ୍ କରିବେ, ଆଉ ମାଉଥ୍ ୱାଶ୍ ଟିକେ ରେଗୁଲାର ମାଉଥ୍ ୱାଶ୍ କରିବେ, କିନ୍ତୁ ରେଗୁଲାର ମାଉଥ୍ ୱାଶ୍ ଡାଟୁ ସେଇଟା ଆଲକୋହଲ ଫ୍ରି ହେଇଥିବାର ଅଛି, ସେମିତି ମାଉଥ୍ ୱାଶ୍ ଆପଣ କରିପାରିବେ।
1: ବୁଝିପାରିଲେ କୁନ୍ତଳ ଭଉଣୀ, ଧନ୍ୟବାଦ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
2: ନମସ୍କାର,
1: ଆପଣଙ୍କର କ'ଣ ସମସ୍ୟା ରହିଛି ନା ଜାଣିବାକୁ ଚାହୁଁଛନ୍ତି, ସାର୍ ଶୁଣୁଛନ୍ତି, ପଚାରନ୍ତୁ। ଠିକ ଅଛି, ସାର୍ କହୁଛନ୍ତି, ଶୁଣନ୍ତୁ।
0: ଆପଣ ଏଇଟା ଜାଣିବାକୁ ପଡ଼ିବ ଯେ ଆପଣ ଗୋଟେ ଏକ୍ସରେ କରିବେ ଡେଣ୍ଟାଲର, ଡେଣ୍ଟାଲର ଏକ୍ସରେ କରିବେ, ଆଉ ସେଇଟା ଦେଖିବାକୁ ପଡ଼ିବ ଯେ ପେରିଆପିକାଲର କୌଣସି ଇନଫେକ୍ସନ୍ ହେଇଛି, ତା ମାନେ ଓଡ଼ିଆରେ ସେଇଟାକୁ କୁହାଯାଏ ମୂଳ ପାଚିଛି କି ନାହିଁ, ସେଇଟା ଆପଣଙ୍କୁ ଜାଣିବାକୁ ପଡ଼ିବ। ଯଦି ମୂଳ ପାଚିଛି ହେଲେ ଆପଣ ତାର ସଠିକ୍ ଟ୍ରିଟମେଣ୍ଟ ଆଉ ଜଲ୍ଦି ଟ୍ରିଟମେଣ୍ଟ ନେବା ଦରକାର,
1: ବୁଝିପାରିଲେ? ହଉ, ଧନ୍ୟବାଦ, ରହିଲୁ, ନମସ୍କାର। ସାର୍, ଯେଉଁ ଆପଣ କହୁଥିଲେ ଦୁଇଥର ଦାନ୍ତ ଘଷିବା ଖାଇବା ପୂର୍ବରୁ ପରେ, ସେଇଟା ସମୟଟା ଟିକେ କହିଦିଅନ୍ତୁ ଆଉଥରେ।
0: ଦିନକୁ ଦୁଇଥର ଦାନ୍ତ ଘଷିବା, ସକାଳେ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ଉଚିତ।
1: ଶ୍ରୋତା ବନ୍ଧୁ, ଶରୀରର ସମସ୍ତଙ୍କର ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ, ଏଥିରେ ମୁଖ ସ୍ୱାସ୍ଥ୍ୟ ମଧ୍ୟ ଅନ୍ତର୍ଭୁକ୍ତ। ମୁଖ ସ୍ୱାସ୍ଥ୍ୟର ଯତ୍ନ ନେବା ଦ୍ୱାରା ପାଟି ସଫା ରହିଥାଏ, ଏହା ଦାନ୍ତରେ ଗଭୀର କ୍ଷତ ହେବାରୁ ରୋକିଥାଏ। ଏଥିପାଇଁ ପ୍ରତିଦିନ ବ୍ରଶ୍ କରିବା, ଦାନ୍ତ ସହିତ ମାଢ଼ି ସଫା କରିବା ଗୁରୁତ୍ୱପୂର୍ଣ୍ଣ। ଆଜିର ଆଲୋଚନାରେ ନିହାତି ଭାବରେ ଆମେ ଜାଣିପାରିଲେ ଯେ କ'ଣ କଲେ ଦାନ୍ତର ଯତ୍ନ ନେଇପାରିବା। ଏଇ ଯେମିତି ଦାନ୍ତକୁ ଅଧିକ ଜୋରରେ ବ୍ରଶ୍ କରିବା ଦ୍ୱାରା ବାହ୍ୟସ୍ତର କ୍ଷତିଗ୍ରସ୍ତ ହୋଇଯାଏ, ସର୍ବାଧିକ 2 ମିନିଟ୍ ମାନେ 120 ସେକେଣ୍ଡ ଯାଏଁ ବ୍ରଶ୍ କରିବା ଆବଶ୍ୟକ। ସାଧାରଣତଃ 3 ମାସରେ ଥରେ ବ୍ରଶ୍ ବଦଳାଇବା ଦରକାର। ଫ୍ଲୋରାଇଡ଼୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା ଭଲ। ଦାନ୍ତ କାଠିରେ ବ୍ରଶ୍ କରିବା ଦ୍ୱାରା ମଧ୍ୟ ଦାନ୍ତ ମଜବୁତ ରହେ। ବିସ୍କୁଟ୍, ଚିପ୍ସ ଏହିସବୁ ଖାଦ୍ୟ ଦାନ୍ତ କ୍ଷୟର ପ୍ରମୁଖ କାରଣ, ଏସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖିବା ଭଲ। ରକ୍ତସ୍ରାବ, ଫୁଲା, ପାଇରିଆ ଭଳି ସମସ୍ୟା ଗମ୍ଭୀର ହୋଇପାରେ। ମାଢ଼ି ରୋଗ ହୃଦୟ, ଯକୃତ, ବୃକ୍କ, ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିପାରେ। ନିୟମିତ ଭାବେ ଗରମ ଲୁଣ ପାଣିରେ ମୁହଁ ଧୋଇବା ଆବଶ୍ୟକ। ଏହିସବୁ ଉପରେ ଯଦି ଆମେ ଧ୍ୟାନ ଦେବା, ଦାନ୍ତ ସୁନ୍ଦର ରହିବ ଆଉ ମଜବୁତ ବି ରହିବ। ଏଇଠି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ, ଯେହେତୁ କାର୍ଯ୍ୟକ୍ରମର ଅବଧି ସରିବାକୁ ଆସିଲାଣି, ଏହାର ଅବଶିଷ୍ଟାଂଶ ଆଗାମୀ ଅଧ୍ୟାୟରେ ଆମେ ପ୍ରଚାର କରିବୁ। ରହୁଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ସୁସ୍ଥ ମା ଓ ସୁସ୍ଥ ଶିଶୁ ପରିବାର ପାଇଁ ଏହା ହିଁ ସବୁଠୁ ବଡ ଖୁସି।
4: ସମ୍ ହସ୍ପିଟାଲ ବ୍ରହ୍ମପୁର ଆଣିଛି ମା ଏବଂ ଶିଶୁଙ୍କ ପାଇଁ ସୁରକ୍ଷିତ ମାତୃତ୍ୱ ଓ ଶିଶୁ ଚିକିତ୍ସା।
3: ହଁ, ସମ୍ ହସ୍ପିଟାଲ ବ୍ରହ୍ମପୁର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପାଇବେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଜଟିଳ ଗର୍ଭାବସ୍ଥାର ସଠିକ୍ ଚିକିତ୍ସା, ଏବଂ ଶିଶୁ ରୋଗ ବିଭାଗରେ ରହିଛି ନବଜାତ ଶିଶୁଙ୍କ ପାଇଁ ଅତ୍ୟାଧୁନିକ ଏନ୍ଆଇସିୟୁ ଏବଂ ବିଶେଷ ଯତ୍ନ।
4: ଅଭିଜ୍ଞ ଡାକ୍ତର ଏବଂ ସ୍ନେହୀ ନର୍ସଙ୍କ ଦ୍ୱାରା ଉତ୍ତମ ସେବା ପାଇଁ ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ, ଆକାଶବାଣୀ ବଲାଙ୍ଗୀର।

0: ପ୍ରଚାର ପ୍ରସାରର ଶକ୍ତିଶାଳୀ ଗଣମାଧ୍ୟମ ହେଉଛି ଆକାଶବାଣୀ।
1: ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
0: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ ଆପଣଙ୍କ ବାର୍ତ୍ତା।
1: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
0: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇ ଡି ହେଲା sdair@bolangir@gmail.com।

ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ପୂର୍ବାହ୍ନ 10:30 ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: ଶ୍ରୋତାବନ୍ଧୁ, ଆପଣମାନେ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ନମସ୍କାର ଶ୍ରୋତାବନ୍ଧୁ, ଆଜିର ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ରାଜୀବ ଲୋଚନ ଆଚାର୍ଯ୍ୟ। ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ସାର୍, ନମସ୍କାର। ସାର୍
0: ନମସ୍କାର।
1: ବରଗଡ଼ ଜିଲ୍ଲା ପଦମପୁର ନାରାୟଣ ନାଇଁ କହୁଥିଲେ ସାର୍।
0: କାଣା କରୁଛନ୍ ଆପଣ ନାରାୟଣ ଆଜ୍ଞା?
1: ସାର୍ ଏଠି ତ ବାହାରେ ଅଛି, ଏବେ ନୂଆପଡ଼ାରେ ଅଛି।
0: ନୂଆପଡ଼ାରେ କିଛି ତ କାମ କରୁଥିବେ ଆଜ୍ଞା?
1: ହଁ ସାର୍, ଛୁଟିଆ ମୋଟେ କାମଟେ କରୁଛି ଆଉ।
0: ଆଜ୍ଞା ଆଜ୍ଞା, ତ ପୁରା ରହିଯାଉଛନ୍ ଆପଣ ନୂଆପଡ଼ାରେ କି ଡେଲି ଗୋ ଆଣ୍ଡ ବ୍ୟାକ୍ କରସନ୍?
1: ନାଇଁ, ନୂଆପଡ଼ାରେ ରହିଅଛି ସାର୍।
0: କେତେ ଦିନ ଥରେ ଗାଁକେ ଆସନ୍?
1: ଏ ବୋଲେ ମାସକ ଥରେ ଯାଏ।
0: ଆମର ରେଡ଼ିଓ କେନ୍ତା କେତେ ଶୁଣୁଛନ୍ ଆଜ୍ଞା?
1: ରେଡ଼ିଓ ଆପ୍ ମାଧ୍ୟମରେ ସାର୍।
0: ନାଇଁ, ଆପ୍ରେ ଶୁଣୁଛନ୍ ଯେ କେତେ କେତେବେଳେ ଶୁଣସନ୍, କାଣା କାଣା ଶୁଣସନ୍?
1: ଖାଲି ଟିକେ ଫୋନ୍ ଟିକେ ଶୁଣୁଛେ ବେଶୀ ସାର୍, ଆଉ ଡ୍ୟୁଟି ପତର ଲାଗି ବେଶୀ ଶୁଣିନି ହେବ ଟିକେ।
0: ଆଜ୍ଞା ଆଜ୍ଞା, ଫୋନ୍ ଇନ୍ ଭଲ ଲାଗୁଛି ଆପଣଙ୍କୁ?
1: ହଁ ସାର୍ ଭଲ ଲାଗୁଛି, ବହୁତ ଦିନ ପରେ ଏଇଟା କଲା ହେଲା ସାର୍।
0: ଯାହା ହଉ, ଆପଣ ବାକି ଚେଷ୍ଟା କରୁଥିଲେ ନେ?
1: ହଁ ସାର୍, ଚେଷ୍ଟା କରୁଥିଲେ ଆଉ।
0: ଆଜ୍ଞା ଆଜ୍ଞା, ଆପଣ ଯେତେବେଳେ ସେନେ ଥିସନ୍, ଆପଣଙ୍କର ଗାଁର କେନ୍ କେନ୍ କଥା, ଆପଣଙ୍କର ଘରର କେନ୍ କେନ୍ କଥା ଆପଣଙ୍କର ମନେ ପଡ଼ସି?
1: ସାଙ୍ଗ

0: ସେ ବୋଲବାର ସବୁ ହେଲା ମନା ପଡୁଛି ସାର ଆଉ
1: କେନ୍ ଗୀତ ଶୁଣବାର ଲାଗି ଇଚ୍ଛା କରିଛନ୍ ଆପଣ? ଠିକ ଅଛେ, ଶୁଣୁନ ଆପଣଙ୍କର ପସନ୍ଦର ଗୀତ।
2: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ ଇନ କାର୍ଯ୍ୟକ୍ରମ।
3: ହଁ ସାର୍ ନମସ୍କାର, ମୁଁ ସୁଧାଂଶୁ ନାୟକ କହୁଥିଲି।
2: କେନ୍ ଜାଗାରୁ କହୁଥିଲେ ଆଜ୍ଞା?
3: ସାର୍ ବୌଦ୍ଧ ଡିଷ୍ଟ୍ରିକ୍ଟ ଗ୍ରାମ ବାଦିକଟା ଥାନା ବାଉଶୁଣୀ।
2: ସୁଧାଂଶୁ ଆଜ୍ଞା, କାଣା କରୁଛନ୍ ଆପଣ?
3: ସାର୍ କିଛି ନାହିଁ ସାର୍, ଏବେ ଘରେ ଅଛା ସାର୍, ମୁଇଁ ଜଣେ ବ୍ଲାଇଣ୍ଡ।
2: ଆଜ୍ଞା ଆଜ୍ଞା, ନିତିଦିନିଆ କାମ ଆପଣ ସବୁ କେନ୍ତା କରି କରୁଛନ୍?
3: ସାର୍ କେମିତି ବୋଇଲେ ଏମିତି ଘରେ ଏମିତି ସାର୍ ରହୁଛୁ, ଆର୍ ମୁଁ ସାର୍ ବାହା ହେଇଛେଁ, ମୋର ସ୍ତ୍ରୀ ଅଛେ ସାର୍, ଆଉ ଝିଅ ଦୁଇଟା ମୋର ସାର୍, ଗୋଟେ ଝିଅ 3 ବର୍ଷ ହଉଛେ ଆର୍ ଗୋଟେ ଝିଅ 6 ମାସ ହଉଛେ ସାର୍।
2: ଆଜ୍ଞା ଆଜ୍ଞା, ତ ପରିବାରର ବାକି ସମସ୍ତେ ବି ଠିକ ଅଛନ୍?
3: ହଁ ସାର୍, ମା ବାପା ଅଛନ୍।
2: ଆଜ୍ଞା,
3: ଭାଇ ଭାଉଜ ଝିଆରୀ ଗୁଟେ ପୁତ୍ରା ଗୁଟେ
2: ସମସ୍ତେ ମିଶିକିରି ଅଛନ୍ ଆପଣ?
3: ହଁ ସାର୍।
2: ଆମର ରେଡିଓ କାର୍ଯ୍ୟକ୍ରମ ମାନେ କେନ୍ତା କେନ୍ତା ଲାଗୁଛେ ଆଜ୍ଞା?
3: ସାର୍ ସବୁ ଭଲ ଲାଗୁଛେ ସାର୍, ମୁଇଁ ସକାଳୁ ସାର୍ ଆଗ ଟିକେ ଭଜନ ମୁଇଁ ଶୁଣସି।
2: ଆଜ୍ଞା,
3: ଆର୍ ତାପରେ ସବୁ କାର୍ଯ୍ୟକ୍ରମ ବି ଶୁଣସି, ଆର୍ ସାର୍ ସମାଚାର ଯେ ମୁଇଁ ସବୁବେଳେ ଶୁଣବା ଶୁଣୁଥାଇସି ସାର୍।
2: ଆଜ୍ଞା, ଦେଶ ବିଦେଶର ଖବର ସବୁ ଜାଣବାର ଲାଗି ଆପଣଙ୍କୁ ଭଲ ଲାଗୁଛି ନାଇଁ କେଁ?
3: ହଁ ସାର୍। ଆର୍ ସାର୍ ମୁଇଁ, ହଁ ସାର୍, ମୁଇଁ ସଇଁତଲା ବ୍ଲାଇଣ୍ଡ ସ୍କୁଲରେ ପଢ଼ୁଥିଲି।
2: ଆଜ୍ଞା, କେତେ ତକ ପଢାପଢି କଲେ ଆଜ୍ଞା?
3: ସାର୍ ପ୍ଲସ୍ ଟୁ କରିକିରି ଛୁଟି କରିଛନ୍ ସାର୍।
2: ସିଟି ବି ପାସ୍ କରି ସାରିଛନ୍?
3: ହଁ ସାର୍, 2017।
2: ଆଜ୍ଞା, ପୋଷ୍ଟ ବାହାରିଲେ ପକାବେ ଆଉ ନାଇଁ କେଁ?
3: ହଁ ସାର୍।
2: ଆଜ୍ଞା, ତ ଅପେକ୍ଷାରେ ଅଛନ୍?
3: ହଁ ସାର୍।
2: ଯେଉଁ ଆମେ ଆଶା କରମୁ ଯେ ଆପଣଙ୍କର ଅପେକ୍ଷାଟା ଜଲ୍ଦି ଶେଷ ହେଇଯିବ, ଆପଣ କୌଣସି ଗୋଟେ ଠାନେ ଶିକ୍ଷକ ରୂପରେ ଯୋଗଦାନ କରୁନ୍ ବୋଲି ଆମେ ଆଶା କରମୁ ଆଜ୍ଞା, ଭଗବାନଙ୍କୁ ପ୍ରାର୍ଥନା କରମୁ।
3: ହଁ ସାର୍।
2: ଆପଣ ଆଜି କେନ୍ ଗୀତ ଶୁଣିବାକୁ ଇଚ୍ଛା କରିଛନ୍?
3: ସାର୍ ଦିଲବାଲି ଫିଲ୍ମର କିତିନା ହସି ମେ ଚେହେରା, କିତିନା ହସି ମେ ପ୍ୟାରା, ଖୁଦ ରଥିନେ ବନାୟା ହୋଗା ପୁରୁଷ ତୁଝେ ମେରିଆ।
2: ଶୁଣ ଆପଣ, ଆପଣଙ୍କର ପସନ୍ଦର ଗୀତ।

0: হ্যালো, আকাশবাণী বলাঙ্গীর, ফোন ইন কার্যক্রম।
1: হ্যালো, শুভ সকাল ভাই, নমস্কার।
0: নমস্কার,
1: ମୁଁ ମୁନାପଣ୍ଡା କୋଟିଲା କନ୍ନପୁର ଜଗତସିଂହପୁରରୁ କହୁଥିଲି।
0: ଆଜ୍ଞା, କେମିତି ଅଛନ୍ତି ମୁନା ବାବୁ?
1: ମୁଁ ତ ସବୁବେଳେ ବିନ୍ଦାସର ଅଛି, ଆଶା ଅଛି ମା ଶାରଳାଙ୍କ ଆଶୀର୍ବାଦରେ ଆପଣ ବିନ୍ଦାସ ହେଇଥାନ୍ତୁ, ଖୁସି ହେଇଥାନ୍ତୁ, ସୁସ୍ଥ ହେଇଥାନ୍ତୁ, ମା ଶାରଳା ଆପଣ ଘଣ୍ଟ ଗୋଟେ ରଖିଥାନ୍ତୁ।
0: ଆଜ୍ଞା,
1: ପବିତ୍ର ରଜର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଆପଣଙ୍କୁ, ଆପଣଙ୍କ ପୁରା ଟିମ୍କୁ, ଆଉ ମୋର ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମଧ୍ୟ।
0: ଆଜ୍ଞା ମୁନା ବାବୁ, ଆପଣ ତ ନିଶ୍ଚିତ ଭାବରେ ଆମର ଭାଷା ବୁଝି ପାରୁଛନ୍ତି।
1: ଆଜ୍ଞା ହଁ,
0: ତ ଆପଣ ଆମର ଭାଷା କହିବା ପାଇଁ କେବେ କେବେ ଚେଷ୍ଟା କରିଛନ୍ତି?
1: କେତେବେଳେ କେମିତି ପଦାର୍ଥ କହିଦେ, କିନ୍ତୁ ଆପଣମାନଙ୍କ ଭାଷା ମୁଁ ବୁଝିପାରେ, କିନ୍ତୁ କେତେବେଳେ କେମିତି ଟିକେ ଟିକେ କହିଦେ ଆଉ, କାହିଁକି ନା ସବୁ ଶ୍ରୋତା ମାନଙ୍କ ସାଙ୍ଗେ କଥାବାର୍ତ୍ତା ହୁଏ, ବୁଝିପାରିଲେନି କେତେବେଳେ କେମିତି ପାଟିରୁ ବାହାରିଯାଏ, ଟିକେ ବୁଝିବା ବୁଝିବା ସହଜ ଅଛି, କହିବା ଟିକେ କଷ୍ଟ ହେଉଛି ଆଉ।
0: ମୁନା ବାବୁ, ଆପଣଙ୍କର ଅଞ୍ଚଳର ବାକି ସବୁ ଖବର କ'ଣ?
1: ହଁ ଦେଖନ୍ତୁ, ଆମ ଅଞ୍ଚଳ ତ ବହୁତ ଭଲ ଅଛି, କାରଣ ରଜ ପାଖେଇ ହେଲାଣି, କିନ୍ତୁ ଦୁଃଖରେ ସେ ଆଗ ଭଳିଆ ଯୋଉ ରଜ ଥିଲା ଏବେ ଆଉ ରଜ ନାହିଁ, କାରଣ ମାସେ 15 ଦିନ ଆଗରୁ ରଜ ପାଇଁ ସବୁ ତରତର ହେଇ ଉଠନ୍ତି, କିନ୍ତୁ ଏବେ ଆଉ ସେ ରଜ ନାହିଁ, କାରଣ ଆଗ କାଳେ ଭାଇଚାରା ଥିଲା, ଗୋଟେ ସମ୍ପର୍କ ଥିଲା, ଗୋଟେ ପର୍ବପର୍ବାଣି ପାଳିବା ଗଲେ ବହୁତ ଖୁସିର ଆନନ୍ଦ ସହିତ ପାଳନ
0: କରୁଥିଲେ। ଯେ ଏବେ ଏବେ ଯେମିତି ସବୁ ଯନ୍ତ୍ର ସଂଖ୍ୟା ବଢି ବଢି ଚାଲିଛି, ଦେଖନ୍ତୁ ସବୁ ପ୍ରକାର କାମ ପାଇଁ ଆପଣ ଯନ୍ତ୍ର ପାଇପାରିବେ, ମଣିଷ ବି ଯନ୍ତ୍ର ଭଳିଆ ହେଇଯାଉଛି ଧୀରେ ଧୀରେ
1: ଧୀରେ ଧୀରେ ନୁହନ୍ତି, ଦେଖନ୍ତୁ ଭାଇ, ଏବେ ମଣିଷ ଟୋଟାଲି ଯନ୍ତ୍ର ମାନବ ସାଜିଗଲାଣି, କାରଣ ସବଳ ପାଇଁ ଆମେ ଯନ୍ତ୍ର ଉପରେ ନିର୍ଭର କରୁଛେ। ଆଗ କାଳରେ ଦେଖନ୍ତୁ ଲୋକ ଯେତିକି ପରିଶ୍ରମ କରୁଥିଲେ, ଯେତିକି ଭାଇଚାରା ଗୋଟେ ସମ୍ପର୍କ ପାଖକୁ ଯିବା ଆସିବା ଥିଲା ବନ୍ଧୁବାନ୍ଧବ ସାଙ୍ଗରେ, ଏବେ ଦେଖନ୍ତୁ ଫୋନ ମାଧ୍ୟମରେ ଦେଖି ଦଉଛନ୍ତି, କଥାବାର୍ତ୍ତା ପଠାଇ ଯାଉଛନ୍ତି, ଆମେ ସମ୍ପର୍କ ରଖିଛୁ।
0: ଆଜ୍ଞା ଆଜ୍ଞା, ଏଇ ଯୋଉ ଆପଣ ସମ୍ପର୍କର କଥା କହିଲେ, ଆପଣଙ୍କର କେଉଁ

0: ଗୀତ ସହ ବେଶୀ ସମ୍ପର୍କ?
1: ଦେଖନ୍ତୁ, ମୁଁ ତ ସବୁ ଗୀତକୁ ସମ୍ମାନ ଦିଏ, ଓଡ଼ିଆ ହିନ୍ଦୀ ଦିଏ, ତା ସୁଗମ ସଙ୍ଗୀତ, ଲଘୁ ସଙ୍ଗୀତ, ବିଶେଷ କରି ଆଗକାଳ ଯୋଉ ସାନ୍ଦ, ଚମ୍ପୁ, ଓଡ଼ିଶୀ, ଏ ଗୀତ ମତେ ବହୁତ ଭଲ ଲାଗେ।
0: ଆମର ଯୋଉ ସବୁ ପାରମ୍ପରିକ ଗୀତ ଥିଲା ନୁହଁ,
1: ପାରମ୍ପରିକ ଗୀତ,
0: ଆଜ୍ଞା,
1: ହଁ, ସେ ଗୀତରେ ଭଲ ଲାଗେ। ଗୋଟେ ଆତ୍ମୀୟତା ଥିଲା, ଗୋଟେ ମାଧୁର୍ଯ୍ୟ ଥିଲା, ଗୋଟେ ମହକ ଥିଲା। ଏବେ ଦେଖନ୍ତୁ, ଗୋଟେ ଗୋଟେ ଗୀତ ଆସୁଛି, ରାତ ରାତି ହିଡ଼ି ଯାଉଛି, ତାପରେ ସକାଳୁ ଦେଖିଲା ସେ ଗୀତ କୁଆଡେ ପଳଉଛି, କୋଡ଼ି ଭଳିଆ ଉଭୟ ଯାଉଛି।
0: ଆଜ୍ଞା,
1: ଆଗକାଳ ଗୀତ ଦେଖନ୍ତୁ, ଆଜି ପର୍ଯ୍ୟନ୍ତ ଏବେ ନେଇକି ରହିଛି, ଯେମିତି ଅକ୍ଷୟ ମହାନ୍ତି ଗୀତ ହୁଅନ୍ତୁ, ପ୍ରଫୁଲ୍ଲକର, ବାଳକୃଷ୍ଣ ଦାସ, ସେ ଗୀତ ଆଜି ପର୍ଯ୍ୟନ୍ତ ଭୁଲି ହଉନି।
0: ତ ସେମିତି କୋଉ ଅଭୁଲା ଗୀତ ଆଜି ଆପଣ ଶୁଣିବା ପାଇଁ ଚାହିଁବେ?
1: ସଡ଼କ ଫିଲ୍ମର ହମ୍ ତେରେ ବିନ୍ କେହି ରହି ନାଇ ପାତେ, ତୁମ ଯୋ ନା ଆତେ ହମ୍ ମର ଜାତେ।
0: ଆଜ୍ଞା ଆଜ୍ଞା, ଠିକ ଅଛି ଆଜ୍ଞା।
1: ଆଉ ଏ ଗୀତଟା ଡେଡେଡ କରିଦେବେ, ଚୁଲବୁଲି, ରଶ୍ମିତା ବହି, ରେବତୀ କୁଅଁର, ବେଣୁଧର କୁଅଁର, ଶାଲିନୀ ଏବଂ ସୁଜ୍ଞାନୀ, ସସ୍ମିତା ସ୍ୱାଇଁ, ରିକ୍ସିନା ସସ୍ମିତା ବହି, ଇତିଶ୍ରୀ ମିଶ୍ର, ତାପରେ ମନୀଷା ମିଶ୍ର, ମନୀଷା ପଟ୍ଟନାୟକ, ଜମ୍ବାବତୀ ବହି, ପଙ୍କଜିନୀ ରଣା, ଚକ୍ରଧର ନାୟକ, ତାପରେ ଚକ୍ରଧର ପୂଜାରୀ, ଗୋପାଳ ନାୟକ, ଭୁଲନାଥ ରଣା, କବିତା ରଣା, ନୀଳାଞ୍ଚଳ ବହି, ବନିତା ବହି, ଜମ୍ବାବତୀ ବହି, ରାମଚନ୍ଦ୍ର ବହି, ମହେନ୍ଦ୍ର ବହି, ଆଉ ବିଶେଷ କରି ପଙ୍କଜିନୀ ରଣା ଏବଂ ତୁମକି ତୁମକି ମ୍ୟାଡ଼ାମ।
0: ଶୁଣନ୍ତୁ, ଆପଣଙ୍କର ପସନ୍ଦର ଗୀତା।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର, ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ଉଗ୍ରେଶନ ପଟେଲ କହୁଛି ଆଜ୍ଞା, ଘର ଟାଙ୍ଗରୁପଦର ବଲାଙ୍ଗୀର ଜିଲ୍ଲା।
0: ଆଜ୍ଞା ଆଜ୍ଞା, ଉଗ୍ରେଶନ ବାବୁ, ଆପଣ ତ ଆମର ପୁରା ନିୟମିତ ଶ୍ରୋତା, ଆମର ଅତି ଆପଣାର ଶ୍ରୋତା ଆପଣ।
1: ଆଜ୍ଞା
0: ଆଜ୍ଞା, ତ କେନ୍ କେନ୍ କାର୍ଯ୍ୟକ୍ରମ ଇହାଦେ ଶୁଣୁଛନ୍, କେନ୍ କେନ୍ଟା ନେଇ ଶୁଣବାର?
1: ନାଇଁ, କିଷାନ ମାନେ ତ ମୁଁ ସବୁବେଳେ ଶୁଣୁଛି ଆଜ୍ଞା, ଏଇଟା ମୋର ପ୍ରିୟ ହେ। ତାପରେ ଗୃହଲକ୍ଷ୍ମୀ ଯେନ୍ ଦଉଛେ ସେଟା ବି ଶୁଣୁଛେ।
0: ଆଜ୍ଞା,
1: ଆଉ ବାକି ଯେନ୍ ବିଶେଷ କାର୍ଯ୍ୟକ୍ରମ ତ ସବୁ ଯେନ୍ ଥିଲା ସେଟା ତ ଆଉ ନେଇ ବି ପାଇବାର ମିଳିବାର।
0: ଆଜ୍ଞା ଆଜ୍ଞା ଆଜ୍ଞା, ବାକି ଇହାଦେ ଯେନ୍ ଯେନ୍ କାର୍ଯ୍ୟକ୍ରମ ଅଛେ ସବୁ ଆପଣ ଶୁଣୁଛନ୍ ନାଇଁ କେଁ?
1: ହଁ ହଁ ହଁ।
0: ଆଚ୍ଛା ଆଜ୍ଞା, ପରିବାରର କିଏ କିଏ ଆପଣଙ୍କୁ ରେଡ଼ିଓ କାଁ କରି ଶୁଣୁଛନ୍ ବୋଲି କେବେ ମନା କରସନ୍?
1: ହଁ, ଇଟା ଗୋଟେ କହେସନ୍ ଆଜ୍ଞା, ଏଇ ଜିନିଷଟେ
0: ଆଜ୍ଞା,
1: ମାନେ ପରିବାର ଲୋକ ମାନେ ଏବେ ତ ଜାଣିଗଲେ ସେମାନେ କିଛି ନାଇଁ କହିବା, ଆଗରୁ କହୁଥିଲେ, କିନ୍ତୁ ଅନ୍ୟ ଲୋକମାନେ କହୁଛନ୍ ଆଜ୍ଞା।
0: ଆଜ୍ଞା ଆଜ୍ଞା,
1: ମାନେ ସେମାନେ କହୁଛନ୍ କି ବର୍ତ୍ତମାନ ଏଇ 5G ଜମାନାରେ, 4G 5G ଜମାନାରେ ସବୁ ଆମେ ଏ ଭିଡ଼ିଓ ବି ଦେଖିପାରୁଛୁ, କିନ୍ତୁ ରେଡ଼ିଓଟା କେବଳ ଅଡିଓ ହେ।
0: ଆଜ୍ଞା,
1: ତ ଏଇଟା କାଇଁ ତମେ ଶୁଣୁଛ ବୋଲିକିନା ଏଇ ଜିନିଷ ବି କହିବାରେ ମିଳିଛି ଆଜ୍ଞା, ଆମେ ଶୁଣୁଛୁ ଏକା।
0: ଯେ ଆପଣ ଉତ୍ତର କାଣା ଦେସନ୍?
1: ଉତ୍ତରଟା ଆଜ୍ଞା କହେସୁ, ଦେଖୁନ୍ ଏଇଟା ଆମ କାମ କବାର ଥିଲେ ବି ସେମାନେ ପକେଟେ ଭଲ ବି ଶୁଣି ପାରୁଛୁ।
0: ଆଜ୍ଞା,
1: ତାପରେ ଦେଖୁନ୍ ଆଜ୍ଞା, ଇ ଆମ ଯେ ସୋସିଆଲ ମିଡ଼ିଆ ହେଲା କି ୟୁଟ୍ୟୁବ୍ ହେଲା,
0: ଆଜ୍ଞା,
1: ଇ ଜାଗାରେ ଆମେ ଯେନ୍ ସବୁ ସୂଚନା ପାଇସୁ ଏଇଟା ସବୁ ସତ ନି ରହେ ଆଜ୍ଞା।
0: ଆଜ୍ଞା,
1: ହୁଏତ ଆମେ ସାଙ୍ଗେ ସାଙ୍ଗେ କହି ଆସୁ ଠିକ୍ କଥା ହେ, କିନ୍ତୁ ସବୁ ସତ୍ୟ ନି ରହେ। କିନ୍ତୁ ରେଡ଼ିଓଟା କାଣା କି ଆଜ୍ଞା, ଟିକେ ଆମେ ଡେରିରେ ପଉଛୁ ସୂଚନା ହେଲେ ସେ ସବୁ ସତ୍ୟ ଏକା ପଉଛୁ।
0: ଆଜ୍ଞା ଆଜ୍ଞା, ତ ସେ ବିଶ୍ୱାସଟା, ସେ ଭରସାଟା ନିଶ୍ଚିତ ଭାବେ ଶ୍ରୋତା ବନ୍ଧୁମାନଙ୍କ ରେଡ଼ିଓ ପ୍ରତି ରହିବା ନାଇଁ କେଁ? ଯାହା ହଉ, ବହୁତ ଧନ୍ୟବାଦ ଆପଣଙ୍କୁ ଆଜ୍ଞା। ଆମେ ଆଶା କରମୁ ଯେ ଆପଣ ନୀତି ପ୍ରତି ଆମର କାର୍ଯ୍ୟକ୍ରମ ଶୁଣୁନୁ ବୋଲିକରି। କେନ୍ ଗୀତ ଆଜି ଶୁଣିବେ ଆପଣ?
1: ରାଜନୀତିରେ ଗୋଟେ ଗୀତ ଶୁଣେଇଦେବେ, ମୋରା ପ୍ରିୟା ଯେନ୍ ଗୀତଟା ଅଛି।
0: ଆଜ୍ଞା ଠିକ୍ ଅଛେ, ଶୁଣୁନୁ ଆପଣଙ୍କର ପସନ୍ଦର ଗୀତ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା ନମସ୍କାର,
0: ନମସ୍କାର ଆଜ୍ଞା।
1: କଲେରୁ ଭାଗରଥି କହୁଥିଲି ଆଜ୍ଞା।
0: ଆଜ୍ଞା ଆଜ୍ଞା, ବାହାରେ ଥିବେ ଆଜ୍ଞା, ଆପଣ ଘରେ ଅଛନ୍ ଏନ୍ତା ଲାଗୁଛେ।
1: ହଁ ଘରେ ଏଟା ମୁଁ ସାନ ଅଛେ ଆଜ୍ଞା, ଶାଢ଼ୀ ବୁଣା ଠାନେ।
0: ଆଜ୍ଞା ଆଜ୍ଞା, ଆପଣଙ୍କର ପାଖେ କେନ୍ ଛୁଆଟେ ଅଛେ?
1: ଏଟା ଭାବୁଛ ଆଜ୍ଞା।
0: ଆଜ୍ଞା ଆଜ୍ଞା, ସେ ବି କାମ ଶିଖୁଛନ୍? କେତେ ପାଠ ପଢ଼ିଲେ?
1: ନାଇଁ ନାଇଁ ଏଟା ବଲାଙ୍ଗୀର ଫୋନ୍ ଲଗଉଛେ ବୋଲି ଯେ କାଁ ଗୀତ ମାଗବ ଯେ।
0: ଆଜ୍ଞା ଆଜ୍ଞା, କେତେ ପାଠ ପଢ଼ିଲେ? ନା
1: ଏଟା 4 କ୍ଲାସ୍ ପଢ଼ବା ଆଜ୍ଞା।
0: ଗାଁ ସ୍କୁଲରେ ପଢ଼ୁଛନ୍?
1: ହଁ ଗାଁ ସ୍କୁଲରେ।
0: ଆଜ୍ଞା, ଘରୁ ସ୍କୁଲଟା କେତେ ବାଟ ଆସିଛି ଆଜ୍ଞା?

0: ଆଜ୍ଞା ଭାଗିରଥ ଆଜ୍ଞା, ଆପଣ କେନ୍ତା ଭାବସନ୍ ଯେ ସ୍କୁଲ ଖାଲି ଗଲେ ଛୁଆଟେ ଭଲ ପାଠ ପଢ଼ବା ବୋଲିକିରି ଭାବସନ୍ କି ଘରେ ବି ତାହାକେ କିଛି କିଛି ଆମେ ତାର ଆଜ୍ଞା ତ ଘରେ ବି ତାହାକେ ସ୍କୁଲର ପରିବେଶ ଦେବାକେ ପଡ଼ବା ଆଜ୍ଞା, ଆଉ ସ୍କୁଲରେ ବି ଘରର ପରିବେଶ ଦେବାକେ ପଡ଼ବା ନାଇଁ କେଁ, ବୋଲେ ଯେ ଛୁଆଟେ ଭଲ ଭାବେ ପାଠ ପଢ଼ବା।
1: ଆଜ୍ଞା।
0: ଆଜ୍ଞା।

0: ଡେଲିଗେଟ୍ କର୍ମା
1: ହଁ କହୁନ୍।
0: କରମସାନି ସାହୁ, ଆଉ ଆମର ଯଶବନ୍ତ ପାଇକ, ନାଗୁ ପାତ୍ର, ରାଧାକାନ୍ତ ଭୋଇ, ଆର ଆମର କୁମାରୀର ପ୍ରଶାନ୍ତ କୁମାରୀ, ଆଉ ତାଙ୍କ ମ୍ୟାଡ଼ାମ, ଆଉ ସୁରାନ ଭାଇ, ଆଉ ଅଛି ଲୋକ ଡେଲିଗେଟ୍ ଆଜ୍ଞା।
1: ଆଜ୍ଞା ଠିକ୍ ଅଛି ଆଜ୍ଞା, ଶୁଣୁନ୍ ଆପଣଙ୍କର ପସନ୍ଦର ଗୀତା।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର, ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ସାର୍ ନମସ୍କାର, ମୁଁ ସବିତା କହୁଥିଲି ଜଗତସିଂହପୁର।
0: ଆଜ୍ଞା ଆଜ୍ଞା, ନମସ୍କାର ମ୍ୟାଡ଼ାମ, କେମିତି ଅଛନ୍ତି ମ୍ୟାଡ଼ାମ?
1: ହଁ ସାର୍, ମୁଁ ଭଲ ଅଛି, ଆପଣମାନେ କେମିତି ଅଛନ୍ତି?
0: ଆମେ ବି ଭଲ ଅଛୁ ମ୍ୟାଡ଼ାମ। କାମ ଧନ୍ଦା କ'ଣ ଚାଲିଛି ଏଇନେ?
1: ଏଇଲେ ଆଉ କିଛି କାମ ନାହିଁ, ସବୁ କାମ ସରିଲା। ମୁଁ କହିଲି ଟିକେ ବଲାଙ୍ଗୀର କେତେ ଦିନ ହେଲାଣି ଲଗେଇନି, ଲଗେଇକି ଟିକେ କଥା ହୁଏ। ଯାହା ହଉ ଆପଣ ବି ବସିଛନ୍ତି ଆଜି, ମୁଁ ସବୁବେଳେ ଆପଣଙ୍କୁ ବି ଖୋଜେ।
0: ଆଜ୍ଞା ଆଜ୍ଞା, ଆମେ ତ ଅପେକ୍ଷା କରି ବସିଛୁ ମ୍ୟାଡ଼ାମ ଆମର ଶ୍ରୋତାମାନଙ୍କୁ।
1: ଆଜ୍ଞା
0: ଆଜ୍ଞା, ଆଉ ରଜ ପାଇଁ ପ୍ରସ୍ତୁତି କେମିତି କେମିତି ସବୁ ଚାଲିଛି?
1: ରଜ ପାଇଁ ପ୍ରସ୍ତୁତି ସରିଗଲାଣି,
0: କ'ଣ କ'ଣ ସବୁ
1: ପ୍ରସ୍ତୁତି
0: ଆଣିଛନ୍ତି, କ'ଣ କ'ଣ ସବୁ କରିଛନ୍ତି?
1: ହଁ ପ୍ରସ୍ତୁତି ପ୍ରକୃତରେ ନୂଆ ତ ପିନ୍ଧୁ,
0: ଆଜ୍ଞା,
1: ଆଉ ପିଠା କରୁ 3 ଦିନ ଯାକ ତ, ଆଉ ରାତିରେ ଝିଅମାନେ କେହି ଭାତ ଖାଆନ୍ତିନି,
0: ଆଜ୍ଞା,
1: ଝିଅମାନଙ୍କ ଘରେ ସମସ୍ତ କ'ଣ, ସେଥିପାଇଁ ଦିନରେ ଯାହା ଖାଇବେ ରାତି ରାତି ପାଇଁ ପିଠା, ଆଉ ପୋଡ଼ ପିଠାଟା ତ କମ୍ପଲସରି ଆଉ।
0: ଆଜ୍ଞା ଆଜ୍ଞା,
1: ଆଜିକାଲି ପୋଡ଼ ପିଠା କରୁନାହାନ୍ତି, କଷ୍ଟ ପଡୁଛି ସମସ୍ତଙ୍କୁ।
0: ସମସ୍ତେ କିଣି ଆଣୁଥିବେ?
1: ହଁ କିଣି ଆଣୁଛନ୍ତି, ପୁଣି କରୁ ବି ନାହାନ୍ତି, ଏମିତି ଯୁଆଡୁ ହେଲେ ଗୋଟେ ପିଠା କରି ଖାଇ ଦଉଛନ୍ତି। କିନ୍ତୁ ଆମ ଘରେ ଏଇଟା ଅଛି, ଆମେ ଯେହେତୁ କରିପାରୁଛୁ,
0: ଆଜ୍ଞା,
1: ମିଳିମିଶିକିରି କରିଦେବୁ ଆଉ।
0: ନାଇଁ ମ୍ୟାଡ଼ାମ, ଆମର ଯେତେ ବି ପରିବାର ଅଛନ୍ତି, ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି, ସମସ୍ତେ ଆମର ପରମ୍ପରାରେ ଯାହା ସବୁ ଅଛି, ଆମର ଯାହା ସବୁ ପରମ୍ପରାରେ ଆମେ କରୁଛୁ, ତାକୁ ନିଶ୍ଚିତ ଭାବରେ ଆମେ ମାନିବା କଥା।
1: ହଁ ମାନିବା କଥା, ଯେହେତୁ ଆମେ ଗାଁରେ ରହୁଛୁ,
0: ଆଜ୍ଞା,
1: ଗାଁରେ କିଛି ବୁଢା ବୁଢୀ ବି ଅଛନ୍ତି ବୟସ୍କ ଲୋକ, ହଁ ଆମେ ଦେଖୁଛୁ ତାଙ୍କ ଘରେ ହଉନି, ଗୋଟେ ଯୋଡ଼େ ପିଠା ନେଇକି ତାଙ୍କୁ ଦେଇଦବୁ ଖୁସି ଗୋଟେ ରଜରେ।
0: ଆଜ୍ଞା ଆଜ୍ଞା,
1: ବୟସ୍କ ଲୋକ ଯୋଉମାନେ ଅଛନ୍ତି ସେମାନେ ବି ପାନ ଖାଆନ୍ତି, ଆମେ ତ ଆଉ ପାନ ଫାନ ଭାଙ୍ଗି ପାରିବୁନି, ଦୋକାନରୁ କିଣି ଆଣି ଦେଇଦବୁ ଆଉ।
0: ଯେ ଆପଣ ପାନ ଖାଆନ୍ତି ନା? ନାଇଁ ମ୍ୟାଡମ,
1: ନାଇଁ ନାଇଁ ଖାଏନି,
0: କେବେ ଖାଆନ୍ତିନି,
1: ନା ରଜରେ ବି ମୁଁ ଖାଏନି, ଯିଏ ଦିଅନ୍ତି ବି ତାକୁ ରଖିଦିଏ, କାହାକୁ ଦେଇଦିଏ,
0: ଆଜ୍ଞା
1: ଖାଏନି।
0: ଠିକ ଅଛି ମ୍ୟାଡମ, ଭଲ ଭଲରେ ରଜଟା କଟିଯାଉ।
1: ଆଜ୍ଞା
0: ଆଜ୍ଞା, କୋଉ ଗୀତ ଶୁଣିବେ ଆଜି ଆପଣ?
1: ହଁ ମୁଁ ଆଜି ଶୁଣିବି ମେରା ଜୀବନ କୋରା କାଗଜ,
0: ଆଜ୍ଞା,
1: ଏଇ ଗୀତଟା ମୋର ଟିକେ ଡେଡିକେଟ୍ କରିବି।
0: ଆଜ୍ଞା ଆଜ୍ଞା, ଏଇ ଗୀତକୁ ଯେତେବେଳେ ଆପଣ ଶୁଣନ୍ତି, ଆପଣଙ୍କୁ କେମିତି ଲାଗେ ମ୍ୟାଡମ?
1: ହଁ ସାର୍ ଶୁଣନ୍ତୁ, ଏଇ ଗୀତଟା ଏତେ ବଢିଆ ଲାଗେ,
0: ଆଜ୍ଞା,
1: ଆପଣ ଦେଖିବେ ଯଦି ବି ବଢିଆ ଲାଗିବ, ପିକ୍ଚର ଦେଖିବେ ସେ ପିକ୍ଚରଟା ବି ବଢିଆ ଲାଗିବ, ଆଉ ଗୀତଟା ମୋତେ ଏତେ ଭଲ ଲାଗେ, ମୁଁ ପ୍ରାୟ ଅଧିକାଂଶ ୟୁଟ୍ୟୁବରୁ ବାହାର କରିକିରି ସେଟା ସ୍ଲୋରେ ଶୁଣିକିରି ଶୁଣିକିରି ମାନେ ଚୁପଚାପ ହେଇ ବସିକିରି ଶୁଣେ।
0: ଆଜ୍ଞା ଆଜ୍ଞା, କିଶୋର କୁମାର ତାହେଲେ ଆପଣଙ୍କର ଜଣେ ପ୍ରିୟ କଣ୍ଠଶିଳ୍ପୀ?
1: ଆଜ୍ଞା ଆଜ୍ଞା, ନାଇଁ ସେମିତି ତ ମୋର ସମସ୍ତେ ପ୍ରିୟ କଣ୍ଠଶିଳ୍ପୀ, କିଶୋର କୁମାରଙ୍କର, ରଫି ସାହେବ, ଲତା ମଙ୍ଗେସ୍କର, ଆଶା, ସମସ୍ତେ ଯେତେ ଅଛନ୍ତି, ସମସ୍ତେ ଭଲ ଗାୟକ ମୋ ପାଇଁ,
0: ଆଜ୍ଞା,
1: କିନ୍ତୁ ଏ ଗୀତଟା ମୋତେ ଭଲ ଲାଗେ। କାହିଁକି
0: ଯାହା ହଉ, ଆଜ୍ଞା ଠିକ ଅଛି, ଶୁଣନ୍ତୁ ଆପଣଙ୍କର ପସନ୍ଦର ଗୀତ।

0: ପ୍ରଚାର କଲୁ ଫୋନ୍ ଇନ୍ରେ ମନପସନ୍ଦ ଗୀତ କାର୍ଯ୍ୟକ୍ରମର ପ୍ରଥମ ଭାଗ। ଉପସ୍ଥାପନ ରାଜୀବ ଲୋଚନ ଆଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଶ୍ରୋତାବନ୍ଧୁ ନିଜର ମନପସନ୍ଦ ଗୀତ ଶୁଣିବା ପାଇଁ ଫୋନ୍ କରନ୍ତୁ ପ୍ରତ୍ୟେକ ଶୁକ୍ରବାର ପୂର୍ବାହ୍ନ 10:30ରୁ ଏବଂ 10:30ରୁ 11:30 ମଧ୍ୟରେ ଏବଂ ନିଜର ମନପସନ୍ଦ ଗୀତ ଶୁଣନ୍ତୁ। ଆମର ଫୋନ୍ ନମ୍ବର ହେଉଛି 8114659481। ଆକାଶବାଣୀ ବଲାଙ୍ଗୀର।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
3: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
2: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
3: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
4: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
5: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଗୃହିଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ।

0: ନମସ୍କାର ଭଉଣୀମାନେ,
1: ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
2: ଭଉଣୀମାନେ, ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ସାଥିରେ ମୁଁ ଅନ୍ନପୂର୍ଣ୍ଣା,
1: ଆଉ ମୁଁ ଆରତୀ।

0: ସତରେ ଭଉଣୀମାନେ, ଗୋଟିଏ ପରିବାରରେ ଯେତେବେଳେ ଝିଅଟିଏ ଜନ୍ମ ହୁଏ, ତାର କୁଆଁ କୁଆଁ ରାବରେ ଆନନ୍ଦରେ ଘରଟା ଉଛୁଳି ପଡ଼େ।
1: ମନେ ହୁଏ ଯେମିତି ଘରକୁ ଲକ୍ଷ୍ମୀ ଆସିଗଲେ।
0: ସତରେ ଝିଅଟିଏ ଲକ୍ଷ୍ମୀ ମାତାଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ। କାହିଁକିନା ଅନେକ କ୍ଷେତ୍ରରେ ଦେଖାଯାଏ, ଝିଅମାନେ ଟିକିଏ ବଡ଼ ହୋଇଗଲା ପରେ ଘର ସଜାଇବା ଠାରୁ ଆରମ୍ଭ କରି ବାପା ମା ଭାଇ ଭଉଣୀ ସମସ୍ତଙ୍କ ଯତ୍ନ ନେବା, ସମସ୍ତଙ୍କୁ ସ୍ନେହ ଆଦର କରିବା ଆଦି ସମସ୍ତ କର୍ମରେ ଖୁବ୍ ନିପୁଣା ହୋଇଯାଆନ୍ତି। ନା କ'ଣ କହୁଛୁ ଆରତୀ?
1: ପୁରାପୁରି ଠିକ୍ କହିଲ ଅନ୍ନପୂର୍ଣ୍ଣା। ଆଜିକାଲିର ଝିଅମାନେ ତ ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସାରିଲେଣି। ତେଣୁକରି ସମସ୍ତ ପିତାମାତା ଗର୍ବ କରିବା ଉଚିତ ଯେ ଝିଅ ପୁଅ ଭିତରେ କିଛି ପାର୍ଥକ୍ୟ ନାହିଁ। ଆମ ଝିଅ ମଧ୍ୟ ଆମ ଭବିଷ୍ୟତ ପାଇଁ ସହାୟକ ହୋଇପାରିବ।
0: ହଁ, ଆଉ ଗୋଟିଏ କଥା ଆମ ସମସ୍ତଙ୍କୁ ଜାଣିବାକୁ ହେବ ଯେ ଆମ ଝିଅମାନେ କେବଳ ଆମ ପରିବାରର ଗର୍ବ ନୁହନ୍ତି, ସେମାନେ ଆଗାମୀ ଦିନର ସୁସ୍ଥ ସମାଜର ଭିତ୍ତିସ୍ତମ୍ଭ।
1: ସେମାନଙ୍କ ଶାରୀରିକ, ମାନସିକ ଓ ପୌଷ୍ଟିକ ସ୍ୱାସ୍ଥ୍ୟ ଭଲ ଥିଲେ ହିଁ ଜୀବନର ପ୍ରତ୍ୟେକ ପଦକ୍ଷେପ ସୁଦୃଢ଼ ହୋଇଥାଏ।

0: ଭଉଣୀ ମାନେ, କିଶୋରୀ ଅବସ୍ଥା ହେଉଛି ଗୋଟେ ଝିଅର ପ୍ରଥମ ପରିବର୍ତ୍ତନର ଅବସ୍ଥା। ଏହି ସମୟରେ ଶରୀରରେ ହରମୋନର ପରିବର୍ତ୍ତନ, ମାନସିକ ଅସ୍ଥିରତା ଓ ସ୍ୱାସ୍ଥ୍ୟଗତ ଅନେକ ପରିବର୍ତ୍ତନ ଘଟେ।
1: ତେଣୁକରି ଏହି ସମୟରେ ସଠିକ୍ ଦିଗ୍ଦର୍ଶନ ଓ ଯତ୍ନ ନିତ୍ୟାନ୍ତ ଆବଶ୍ୟକ। କିଶୋରୀମାନେ ହେଉଛନ୍ତି ପରିବାରର ଆଶା, ସମାଜର ଶକ୍ତି ଓ ଦେଶର ଭବିଷ୍ୟତ।
0: ଏକ ସୁସ୍ଥ କିଶୋରୀ କନ୍ୟା ଆଗାମୀ ଦିନରେ ସୁସ୍ଥ ମାତୃତ୍ୱ, ସୁସ୍ଥ ପରିବାର ଓ ସୁସ୍ଥ ସମାଜର ଆଧାର ସୃଷ୍ଟି କରେ।
1: ତେଣୁକରି ଏହି ସମୟରେ ସଠିକ୍ ସ୍ୱାସ୍ଥ୍ୟର ଯତ୍ନ ତାର ନିହାତି ଆବଶ୍ୟକ।
0: ତାହେଲେ ଭଉଣୀମାନେ, ଆସନ୍ତୁ ଆଜିର ଆମ କାର୍ଯ୍ୟକ୍ରମରେ ଡାକ୍ତର ରବିନାରାୟଣ ଦାସଙ୍କ ଠାରୁ ଏହି କିଶୋରୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଅନେକ ଗୁଡ଼ିଏ କଥା ଜାଣିବା।
2: ସାର୍ ନମସ୍କାର।
3: ନମସ୍କାର ମ୍ୟାଡ଼ାମ।
2: ଆପଣଙ୍କୁ ଆମର

0: ଆକାଶବାଣୀ ବଲାଙ୍ଗୀରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
1: ଧନ୍ୟବାଦ ମ୍ୟାଡମ।
0: ସାର୍। ଆଜିର ଆମର ଆଲୋଚନାର ବିଷୟ ହେଉଛି କିଶୋରୀମାନଙ୍କର ସ୍ୱାସ୍ଥ୍ୟର କେମିତି ଯତ୍ନ ନେବା।
1: ଆଜ୍ଞା ଆଜ୍ଞା।
0: ତ ପ୍ରଥମେ ସାର୍ କହିବେ କି ଯେତେବେଳେ ଗୋଟେ ଝିଅଟେ କିଶୋରୀ ଅବସ୍ଥାରେ ପହଞ୍ଚିବ ତ ସେଇ ଝିଅର ଶରୀରରେ କଣ ସବୁ ପରିବର୍ତ୍ତନ ଦେଖାଯାଇଥାଏ?
1: ଦେଖନ୍ତୁ, କିଶୋରୀ ଅବସ୍ଥା, ଜଣେ ଶିଶୁ ଅବସ୍ଥା ବା ଚାଇଲ୍ଡହୁଡ଼ରୁ ଯେତେବେଳେ ଆଡୋଲେସେନ୍ସ କିଶୋରୀ ଅବସ୍ଥା, ସେଇ ଅବସ୍ଥାରେ ଯେତେବେଳେ ପହଞ୍ଚିବ ତାର ଶରୀରରେ ବହୁତ ପ୍ରକାର ପରିବର୍ତ୍ତନ ହୁଏ। କେତେଟା ପରିବର୍ତ୍ତନ ବାହାରୁ ଦେଖାଯିବ ଆଉ କେତେଟା ପରିବର୍ତ୍ତନ ଭିତରେ ହୁଏ, ଯୋଉଟାକି ହରମୋନ୍ ଲେଭେଲରେ ବଡିର ଡିଫରେଣ୍ଟ ଡିଫରେଣ୍ଟ ଅଙ୍ଗରେ ତାଙ୍କର ଚେଞ୍ଜ ହବ। ତ ବାହାରୁ ଯଦି ଆମେ ଦେଖିବା ପ୍ରଥମେ କଣ ହେବ ନା, ଜଣଙ୍କର କିଶୋରୀମାନେ ଯେମିତି ତାଙ୍କର ବ୍ରେଷ୍ଟ ଡେଭଲପମେଣ୍ଟ ହେବା ଷ୍ଟାର୍ଟ କରିବ, ଯେମିତି ଏକ୍ଜିଲା ହେଲା, ଆଣ୍ଡ ତାଙ୍କର ଓଜନ ମଧ୍ୟ ଟିକେ ବଢିବ, ହାଇଟ୍ ମଧ୍ୟ ବଢିବ। ତ ଏଇଟା ସବୁ ବାହାରର ଗ୍ରୋଥ, କିନ୍ତୁ ସେଇ ସମୟରେ ଭିତରେ ବହୁତ ଇମ୍ପୋର୍ଟାଣ୍ଟ ଚେଞ୍ଜ ହୁଏ, ଯେମିତିକି ତାଙ୍କର ବ୍ରେନ୍ରୁ ଗୋଟେ ହରମୋନ୍ ତିଆରି ହୁଏ, ସେଟା ଯାଇକି ତାଙ୍କର ଯୋଉଟା ଡିମ୍ବାଶୟ ଅଛି ବା ଓଭରି ତା ଉପରେ କାମ କରେ, ଯୋଉଥିପାଇଁ କି ସେଥିରୁ ଏଗ୍ ବି ତିଆରି ହେବ। ତା ସହିତ ସେମାନଙ୍କର ମାସିକ ଋତୁସ୍ରାବ, ଯୋଉଟା ମେନ୍ଷ୍ଟ୍ରୁଏସନ୍ ଆମେ କହନ୍ତି ବା ପିରିୟଡ୍ସ କହନ୍ତି, ସେଟା ମଧ୍ୟ ଷ୍ଟାର୍ଟ ହେବ, ଆଉ ଯୋଉଥିପାଇଁ କି ତାଙ୍କର ହରମୋନ୍ ପ୍ରଭାବରେ ତାଙ୍କର ମାନସିକ ଅବସ୍ଥାରେ ମଧ୍ୟ ଟିକେ ଟିକେ ଚେଞ୍ଜ ଦେଖାଯିବ ମୁଖ୍ୟତଃ।
0: ତ ସାର୍ ପିରିୟଡ୍ କିମ୍ବା ଏଇ ଋତୁସ୍ରାବ ସେ ସମୟରେ
1: ଆଜ୍ଞା
0: ଗୋଟେ କିଶୋରୀ ତାର ଶରୀରର କେମିତି ଯତ୍ନ ନେବ?
1: ଆଜ୍ଞା, ଦେଖନ୍ତୁ, ଯଦି ଆମେ ପିରିୟଡ୍ ସମୟରେ ଯତ୍ନ ବୋଲି ଭାବିବା, କାରଣ ଆଗରୁ ତ ଗୋଟେ କିଶୋରୀ ସେ ବି ତ ପିରିୟଡ୍ର ଏକ୍ସପିରିଏନ୍ସ ତାର ନଥିବ, ତ ତେଣୁକରି ସେ ହଠାତ୍ ଯେତେବେଳେ ପିରିୟଡ୍ ଷ୍ଟାର୍ଟ ହବ ସେମାନେ କେମିତି ରେସ୍ପଣ୍ଡ କରିବେ ଜଣେ ଜାଣିପାରିବନି। ତେଣୁକରି ଏଇ କ୍ଷେତ୍ରରେ ମୁଁ କହିବାକୁ ଚାହିଁବି କି ଯେତେବେଳେ ଜଣେ ଆଡୋଲେସେଣ୍ଟ ଏଜ୍କୁ ଯାଉଛି, 11-12 ବର୍ଷର ଝିଅଟେ ହଉଛି, ତାଙ୍କ ଘରେ ଯିଏ ବି ସିନିୟର ମାନେ ଅଛନ୍ତି, ତାଙ୍କ ମା ହୁଅନ୍ତୁ କି ବଡ ଭଉଣୀ ହୁଅନ୍ତୁ, ଯିଏ ବି, ତାଙ୍କୁ ଆଗରୁ ଟିକେ ଟିକେ ଆଇଡିଆ ଦେବାର କଥା କି ଏମିତି ଆଗକୁ ପିରିୟଡ୍ ହେବ, ଏମିତି ବ୍ଲିଡିଂ ହେଇପାରେ, ଏମିତି ଟିକେ ପେନ୍ ହେଇପାରେ, ଏମିତି ଟିକେ ଡିସକମ୍ଫର୍ଟ ଲାଗିବ, ସୋ ଦାଟ କଣ ହବ, ତାଙ୍କର ଯେତେବେଳେ ହଠାତ୍ ପିରିୟଡ୍ ହେବ ସେମାନଙ୍କୁ ଆଉ କିଛି ଏମିତି ସରପ୍ରାଇଜ୍ ସେମାନେ ହେବେନି ସେ ଜିନିଷରେ, ସେମାନଙ୍କ ମାଇଣ୍ଡରେ ଥିବାର ଅଛି କି ଆମର ପିରିୟଡ୍ଟା ଏମିତି ହେବ। ଆଉ ୱାନ୍ସ ପିରିୟଡ୍ ହେଇଗଲା ପରେ ସେମାନେ କିଶୋରୀ ଅବସ୍ଥା ହେଲେ ମଧ୍ୟ ସେମାନଙ୍କର ବୟସ ବହୁତ କମ୍, ଆଉ ଯୋଉ ସମୟରେ ପିରିୟଡ୍ ଟି ଷ୍ଟାର୍ଟ ହଉଛି, ତେଣୁକରି ସେ ସମୟରେ ତାଙ୍କୁ ଯତ୍ନ ଯଦି ବା ସେ ନିଜର ନେବେ, କିନ୍ତୁ ତାଙ୍କୁ ଯତ୍ନ ନେବାରେ ତାଙ୍କ ଘର ଲୋକମାନଙ୍କର ମଧ୍ୟ ଯଥେଷ୍ଟ ସାହାଯ୍ୟ ଦରକାର। ତେବେ ତାଙ୍କୁ ପ୍ରଥମେ ଯତ୍ନ ନେବାରେ କହିବାର ଅଛି କି ସେ ଯୋଉ ପରିସ୍ରା ଜାଗା ଯୋଉଠି ତାଙ୍କର ବ୍ଲିଡିଂ ହଉଛି ସେ ଜାଗାକୁ ଭଲସେ ସଫା ରଖିବାର ଅଛି। ସଫା ମାନେ ସେଠି ସାବୁନ ୟୁଜ୍ ନ କରିବା ଭଲ, କାହିଁକି ନା ସେ ଜାଗାରେ ଆମର କେତେଟା ଭଲ ବ୍ୟାକ୍ଟେରିଆ ମଧ୍ୟ ଥାନ୍ତି, ଯିଏ କି ସେ ଜାଗାର ପରିବେଶଟାକୁ ସୁସ୍ଥ ରଖିଥାନ୍ତି। ତ ଆମେ ସାବୁନ ଲଗେଇବା ଦ୍ୱାରା ସେ ଜାଗା କ୍ଲିନ୍ କରିବା ପାଇଁ ସେ ବ୍ୟାକ୍ଟେରିଆ ଗୁଡା ନଷ୍ଟ ହୋଇଯାନ୍ତି, ତେଣୁକରି ସେ ଜାଗାରେ ସାବୁନ ନ ୟୁଜ୍ କରିକି ସାଧା ପାଣିରେ ମଧ୍ୟ ତାଙ୍କୁ ଧୁଆଧୋଇ କରିପାରିବା, କିମ୍ବା କେତେ ପ୍ରକାର pH ବାଲାନ୍ସଡ୍ ସଲ୍ୟୁସନ୍ ମିଳୁଛି ଆଜିକାଲି, ମାନେ ଡକ୍ଟରଙ୍କ ପ୍ରେସ୍କ୍ରିପ୍ସନ୍ରେ ବି ନେଇପାରିବେ ଯଦି ଚାହିଁବେ, ସେଟା ମଧ୍ୟ ତାଙ୍କୁ ସେଟା ଠିକ୍ ଭାବରେ ସଫା ରଖିବ। ସେକେଣ୍ଡ କଥା ହଉଛି ତାଙ୍କର ସାନିଟାରୀ ନାପକିନ୍, ତ ସାନିଟାରୀ ନାପକିନ୍ ତାଙ୍କୁ ଦେଖେଇବା, କେମିତି ୟୁଜ୍ କରାହବ ସେଟା ମଧ୍ୟ ଶିଖେଇବା, ଆଉ କେତେ ସମୟର ଅନ୍ତରରେ ତାକୁ ଚେଞ୍ଜ କରିବା, ଆଉ ଚେଞ୍ଜ କଲା ପରେ ସେ ଜିନିଷକୁ କୋଉଠି ଡିସପୋଜ୍ କରିବା ସେ ବିଷୟରେ ମଧ୍ୟ ତାଙ୍କୁ ନଲେଜ୍ ଦରକାର, ସେଟା ଦେବାକୁ ପଡିବ। ଆଉ ଗୋଟେ କଥା ହଉଛି ସେ ସମୟରେ ପ୍ରପର୍ଲି ଓଭରଅଲ୍ ଗାଧାପାଧା ବି ଭଲ ଭାବରେ କରିବା, ସଫା ଡ୍ରେସ୍ ପିନ୍ଧିବା, ଏତିକି ସେମାନଙ୍କୁ ଯତ୍ନ ଦରକାର ପିରିୟଡ୍ ସମୟରେ।
0: ତ ସାର୍ ସେମାନଙ୍କ ପାଇଁ ସଠିକ୍ ପୋଷଣର ଗୁରୁତ୍ୱ କଣ ସବୁ ରହିବା ଆବଶ୍ୟକ?
1: ଯେହେତୁ ଆମେ କହିଲେ ଯେମିତି କିଶୋରୀ ଅବସ୍ଥାରେ ମୁଁ କହିଲି ସେମାନଙ୍କର ଓଜନ ବଢିବ, ହାଇଟ୍ ମଧ୍ୟ ବଢିବ, ତେଣୁକରି ସେଇଟା କଣ ଗୋଟେ ଗ୍ରୋଇଂ ଫେଜ୍, ସେଠି ଗୋଟେ ଆକ୍ସିଲରେଟେଡ୍ ଗ୍ରୋଥ ହୁଏ, ମାନେ ଯେମିତି ଆପଣ ଦେଖୁଥିବେ ଧର 5 ବର୍ଷରୁ 6 ବର୍ଷ, 6 ବର୍ଷରୁ 7 ବର୍ଷ ଯେମିତି ଛୁଆଟେ ବଢୁଛି, ତାଙ୍କର ହାଇଟ୍ ଅଳ୍ପ ଅଳ୍ପ ବଢୁଥାଏ, କିନ୍ତୁ ଯେତେବେଳେ ଧର 11 ବର୍ଷରୁ 12 ବର୍ଷକୁ ଯାଉଛି କି 12-13 ବର୍ଷ ଗଲାବେଳେ ଗୋଟେ ସଡନ୍ ଇନକ୍ରିଜ୍ ହୁଏ ହାଇଟ୍ରେ, ତାକୁ କହନ୍ତି ଗ୍ରୋଥ ସ୍ପଟ, ମାନେ ଯୋଉଟାକି ବହୁତ ରାପିଡ୍ ଗ୍ରୋଥ ହୁଏ। ତ ଯେହେତୁ ସେଇ ସମୟଟା ଗୋଟେ ରାପିଡ୍ ଗ୍ରୋଥ ଫେଜ୍ ବା ସେଇ ସମୟରେ ଛୁଆର ବା ଝିଅର ହାଇଟ୍ ଆଣ୍ଡ ୱେଟ୍ ସବୁ ଜିନିଷର ରାପିଡ୍ ଗ୍ରୋଥ ହବ, ତ ଡେଫିନେଟଲି ସେଇ ସମୟରେ ତାଙ୍କ ପୋଷଣ ଠିକ୍ ହବା ଦରକାର। ଆଉ ଖାଲି ସେଇ ସମୟ ନୁହଁ, ତା ଆଗରୁ ମଧ୍ୟ ପୋଷଣକୁ ମେଣ୍ଟେନ୍ କରିବାକୁ ପଡିବ, କାହିଁକି ନା ଯଦି ପୋଷଣ ବହୁତ ଦିନ ଧରି ଗୋଟେ ଝିଅର ବା ପୁଅର ଯିଏ ବି ହଉ ଯଦି କମ୍ ରହୁଛି, ତାଙ୍କର ହାଇଟ୍ରେ ବୃଦ୍ଧି ହେବ ନାହିଁ ଏବଂ ସେମାନେ ସର୍ଟ ହାଇଟ୍ ହେଇକି ରହିବେ। ତେଣୁ କରି ଏଇ ଦୃଷ୍ଟିରେ ଆମେ ଯଦି ଦେଖିବା ପୋଷଣ ଆମେ କଥା ହେବା, ତ ତାଙ୍କୁ ଗୋଟେ ବାଲାନ୍ସ ଡାଏଟ୍ ହିଁ ଦରକାର, ଯୋଉଥିରେ କି ସବୁ ପ୍ରକାର ଖାଦ୍ୟ ରହିବ, ଶ୍ୱେତସାର ହଉ, ଫ୍ୟାଟ୍ ହଉ, ପ୍ରୋଟିନ୍ ହଉ, କିନ୍ତୁ ଯଦି ଆମେ ଦେଖିବା ତ ପ୍ରୋଟିନ୍ର ପରିମାଣଟା ବେଶୀ ରହିଲେ ଭଲ, ଭେଜିଟେବଲ୍ସ ପ୍ରୋଟିନ୍ ଭିଟାମିନ୍ସର ପରିମାଣ ବେଶୀ ଦରକାର, ଏବଂ ଅଏଲ୍ ସୁଗାରର ପରିମାଣ ଟିକେ କମ୍ ଖାଇଲେ ଭଲ, ଫ୍ରାଏଡ୍ ଫୁଡ୍ କମ୍ ଖାଇବା ଦରକାର, ଏବଂ ବାହାରର ଯୋଉ ପ୍ୟାକେଜ୍ ଯେମିତି ଆଜିକାଲି ଆମେ ସବୁ ଖାଇ ଦଉଛନ୍ତି ଚିପ୍ସ ଏଇସବୁ ଜିନିଷ, ସେଗୁଡ଼ା ଟିକେ କମ୍ ଖାଇବା ଦରକାର। ଫ୍ରୁଟ୍ସ ଭେଜିଟେବଲ୍ସ ଆଣ୍ଡ ପ୍ରୋଟିନ୍ ଆଣ୍ଡ ସଫିସିଏଣ୍ଟ ୱାଟର, ପାଣି ବହୁତ ପିଇବେ, ଏଇ ଏତିକି ଜିନିଷ ପ୍ରାଇମେରୀ ଖାଦ୍ୟ ହବା ଦରକାର। ଆଜ୍ଞା।
0: ତ ସାର୍ ଆଗରୁ କିଶୋରୀ ମାନେ ଫାଷ୍ଟ ତାଙ୍କର ଋତୁସ୍ରାବର ମାନେ ବୟସ ସୀମା ଟିକେ ଅଧିକ ରହୁଥିଲା, 12-15 ବର୍ଷ ବି ହଉଥିଲା, କିନ୍ତୁ
1: ଆଜ୍ଞା

0: ଆଜିକାଲି 9-10 ବର୍ଷ ବୟସରୁ ବି ଝିଅମାନେ ଋତୁସ୍ରାବ ହେଉଛନ୍ତି,
1: ହଁ
0: ସେଥିର କାରଣ କ'ଣ?
1: ଦେଖନ୍ତୁ, ଋତୁସ୍ରାବ ଯୋଉଟା ହଉଛି ଆମର, ସେଟା ଯେମିତି ଆପଣ ମୁଁ କହିଲି, ବଡିର କେତେଟା ଚେଞ୍ଜ ହଉଛି, ଗୋଟେ ହରମୋନ ଯୋଉଟା ବ୍ରେନରୁ ବାହାର କରୁଛି ଆଣ୍ଡ ସେଟା ଯାଇକି କାମ କରୁଛି ଓଭାରିରେ, ଆଣ୍ଡ ଯୋଉଟା କି ଡିମ୍ବାଶୟରେ କାମ କରିକି ପିରିୟଡ କରୁଛି, ତ ସେଇ ଯୋଉ ଆକ୍ସିସ ମାନେ ବ୍ରେନରୁ ଓଭାରିର ଯୋଉ ଆକ୍ସିସ,
0: ଆଜ୍ଞା
1: ସେଇଟା ଆକ୍ଟିଭ ହେଲେ ହିଁ ଜଣଙ୍କର ପିରିୟଡ୍ସ ହୁଏ। ଆଉ ଯୋଉଟା ଆପଣ କହୁଛନ୍ତି ସେଟା ମଧ୍ୟ ଠିକ, ଯେ ସେଇ ଆକ୍ସିସଟା ଆଜିକାଲି ଟିକେ କମ୍ ବୟସରେ ଆକ୍ଟିଭ ହେଇଯାଉଛି, ଯେଉଁଥିପାଇଁ କି ହଉଛି। ଆଉ ତାର କାରଣ କ'ଣ ନା, ମ୍ୟାକ୍ସିମମ୍ ତାର କାରଣ ହଉଛି କିଛିଟା ଜେନେଟିକ ରହିଲେ ମଧ୍ୟ, ଯୋଉଟା କି ତାଙ୍କର ବଡିର ଜିନ୍ରେ ଅଛି, କିନ୍ତୁ ଏନଭାରମେଣ୍ଟ ବା ପରିବେଶର ମଧ୍ୟ ସେଥିରେ ବହୁତ ରୋଲ ଅଛି। ଯେମିତିକି ଆଜିକାଲି ଦେଖିବେ 9-10 ବର୍ଷ ହିସାବରେ ଛୁଆମାନଙ୍କର ଓଜନ ମଧ୍ୟ ଟିକେ ବଢ଼ିଯାଉଛି, ସେମାନଙ୍କର ଫୁଡ୍ ହ୍ୟାବିଟ ବେଶୀ ଅଏଲି ଖାଦ୍ୟ, ସେଡେଣ୍ଟେରି ମାନେ ଖେଳାକୁଦା କମିଯାଉଛି, ପ୍ରାୟ ମୋବାଇଲ ଧରିକି ପିଲାମାନେ ବସୁଛନ୍ତି, ବା ଯିଏ ବି ମୋବାଇଲ ନଥିଲା ପାଠ ପଢାପଢି ସ୍କୁଲରେ ବି ବହୁତ ପାଠ ରହୁଛି ଆଜିକାଲି ଛୁଆମାନଙ୍କର, ଯେଉଁମାନଙ୍କୁ ସେମାନେ ହୋମୱାର୍କ ଟିଉସନ ମାନେ ଯୋଉଟା ତାଙ୍କର ଖେଳକୁଦଟା ଟିକେ କମିଯାଉଛି, ମାନେ ସେମାନେ ବହୁତ ସମୟ ସ୍ଥିର ରହୁଛନ୍ତି, ଯଦ୍ୱାରା କି ତାଙ୍କର ଓଜନ ମଧ୍ୟ ବଢ଼ୁଛି, ବାହାର ଖାଦ୍ୟ ମଧ୍ୟ ବଢ଼ୁଛି, ଆଉ ସେଟା ଯଦି ବଡିରେ ଅଧିକ ଫ୍ୟାଟ୍ସ ରହିବ ତାହେଲେ ପିରିୟଡ୍ ମଧ୍ୟ ଜଲ୍ଦି ଆସିଯିବ।
0: ଆଜ୍ଞା ସାର୍, ତ ବେଳେ ବେଳେ କିଶୋରୀ ମାନେ ଅତ୍ୟଧିକ ରକ୍ତହୀନତାର ଶିକାର ହୋଇଥାନ୍ତି, ସେଥିର
1: ହଁ
0: କ'ଣ ସବୁ କାରଣ?
1: ହଁ ନିଶ୍ଚିତ, ରକ୍ତହୀନତାର ତ ବହୁତ ପ୍ରକାର କାରଣ ହେବ, କାହିଁକି ନା ରକ୍ତହୀନତା ଦେଖନ୍ତୁ କେତେଟା ଡିଜିଜ୍ କଣ୍ଡିସନ ମଧ୍ୟ ଥାଏ, ଯେମିତିକି ଜଣଙ୍କର ଧରାଯାଉ ସିକିଲ୍ ସେଲ୍ ଆନିମିଆ ଅଛି, ଜଣଙ୍କର ଥାଲାସେମିଆ ଅଛି, କି କାହାର ଗୋଟେ ଆପ୍ଲାଷ୍ଟିକ୍ ଆନିମିଆ ଅଛି, ଏଇସବୁ ତ ଅଲଗା ଜିନିଷ, ଆମେ ଯଦି ତାକୁ ଛାଡ଼ି ଦବା ତ ମୁଖ୍ୟ କାରଣ ଯଦି ଆମେ ଦେଖିବା ତ ସେଇଟା ହେଉଛି ଖାଦ୍ୟରେ କିଛି ଗୋଟେ ଅଭାବ, ଆଉ ତା ମଧ୍ୟରୁ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଆଇରନ୍। ଯଦି ଆଇରନ୍ ଡେଫିସିଏନ୍ସି ଆନିମିଆ ତାକୁ କୁହାଯାଏ, ଆମେ ଯଦି ଦେଖିବା ତ ମ୍ୟାକ୍ସିମମ୍ କେସ୍ରେ ସେ ଆଇରନ୍ ଡେଫିସିଏନ୍ସି ଆନିମିଆଟା ଝିଅମାନଙ୍କ ମଧ୍ୟରେ କମନ୍ ଥାଏ। ଆଉ ଗୋଟେ କ'ଣ ହେଉଛି ନା, ୱର୍ମ ଇନଫେଷ୍ଟେସନ୍, ଯଦି କୃମି ଯୋଉ ଆମେ କହନ୍ତି ସେଇଟା, ଆଉ ପିରିୟଡ୍ ରିଲେଟେଡ୍ ଆନିମିଆ ମଧ୍ୟ ହେଇପାରେ, କାହିଁକି ନା କିଶୋରୀ ଅବସ୍ଥାରେ କ'ଣ ହୁଏ, ଯେତେବେଳେ ପିରିୟଡ୍ ଷ୍ଟାର୍ଟ ହୁଏ ସେମାନଙ୍କର ଗୋଟେ ପିରିୟଡ୍ ହବ, ବେଳେବେଳେ 2-3 ମାସ ତକ ବନ୍ଦ ହେଇଯାଏ, 6 ମାସ ତକ ବି ବନ୍ଦ ହେଇଯାଏ, ଆଉ ସଡନ୍ ପୁଣି ଯେତେବେଳେ ହବ ସେଟା ବହୁତ ହେଭି ହେଇଯାଏ ବ୍ଲିଡିଂଟା, ଆଉ ଯୋଉଥିପାଇଁ ମଧ୍ୟ ଆନିମିଆ ହେଇପାରିବ। ଆଉ ଯଦି ସେମାନେ ତାଙ୍କର ଯେମିତି ଆମେ ଏବେ ଡିସ୍କସନ୍ କରୁଥିଲେ କି ସେଇ ସମୟରେ ବା ତା ପୂର୍ବରୁ ସେମାନଙ୍କର ଖାଦ୍ୟ ପୋଷଣ ସବୁ ଠିକ୍ ରହିବା କଥା, ଯଦି କୌଣସି କାରଣରୁ ତାଙ୍କର ପୋଷଣରେ କମ୍ ରହିଛି ତାହେଲେ ମଧ୍ୟ ତାଙ୍କ ବଡିରେ ଆନିମିଆ ଦେଖାଦେବ। କି ଯଦି ଆମେ ଆନିମିଆରେ ଯେତିକ ଆମର ଡିଜିଜ୍ କଣ୍ଡିସନ୍ ଅଛି ତାକୁ ଆମେ ଛାଡ଼ିଦେବା, କେବଳ ପୋଷଣ ଉପରେ ଆମେ କଥା ହେବା ଯେ କିଶୋରୀମାନଙ୍କର କାହିଁକି ହେଉଛି, ଯଦି ସେମାନେ ତାଙ୍କର ଖାଦ୍ୟ ବା ପୋଷଣ ଆଗରୁ ଯଦି ସେମାନେ ଠିକ୍ ଭାବରେ ନ କରୁଥିବେ, ତ ଯେତେବେଳେ ପିରିୟଡ୍ ହେବ କିଶୋରୀ ଅବସ୍ଥାରେ କ'ଣ ଦେଖାଯାଏ, ଥରେ ପିରିୟଡ୍ ହେଲା ପରେ 2-4 ମାସ ତକ ବି ପିରିୟଡ୍ ବନ୍ଦ ହେଇଯାଏ, କିମ୍ବା କିଛି କିଛି କିଶୋରୀମାନଙ୍କ କ୍ଷେତ୍ରରେ ଦେଖାଯାଏ ପ୍ରତି 10-15 ଦିନରେ ଥରେ ଲେଖା ପିରିୟଡ୍ ହେଇଯିବ, ତ ସେମିତି ହେଲେ କ'ଣ ହବ, ବଡିରୁ ବ୍ଲଡ୍ ଲସ୍ଟା ଅଧିକ ହେବ ଏବଂ ତାଙ୍କୁ ଆନିମିଆର ଶିକାର ହେବାକୁ ପଡ଼ିବ।
0: ତ ସାର୍, ଏଇ ଯୋଉ ପିରିୟଡ୍ ସାଇକେଲଟା ଠିକ୍ ରହିବା ପାଇଁ ଆମର କିଛି ମେଡିସିନ ଅଛି କି?
1: ହଁ ମେଡିସିନ ନିଶ୍ଚିତ ଭାବରେ ଅଛି, କିନ୍ତୁ ଦେଖନ୍ତୁ ଯେମିତିକି ଆମେ ଏଇ ଯୋଉ ପିରିୟଡ୍ ଯଦି ଗୋଟେ ଝିଅର, ମୁଁ ଯେମିତି ଆପଣଙ୍କୁ କଥା ହେଲି କି ଧର ଏବେ ହେଲା ପୁଣି 3-4 ମାସ ତକ ପିରିୟଡ୍ ହଉନି, ତ ସେଇ ଜିନିଷରେ ଆମକୁ ହଠାତ୍ ବେଶୀ ଚିନ୍ତା କରିବାର କାରଣ ନାହିଁ। ଯଦି ସେଇ କିଶୋରୀ ଯିଏ ଅଛି ତାର ଯଦି ହାଇଟ୍ ୱେଟ୍ ଶରୀରର ଗଠନ ସବୁ ଠିକ୍ ଠାକ୍ ଭାବରେ ହେଉଛି ବୋଲି ଫିଲ୍ କରିବେ, ତେବେ ତାକୁ ଏତେ ଟ୍ରିଟମେଣ୍ଟ ପତ୍ର ଦରକାର ନାହିଁ। ଆଉ କେବଳ ଟ୍ରିଟମେଣ୍ଟ ସେତେବେଳେ ଦରକାର ପଡ଼ିବ ଯୋଉ 3-4 ବର୍ଷ ପରେ ତାର ପିରିୟଡ୍ ହେବ, ଯଦି ସେଇଟା ବହୁତ ଏକ୍ସେସ୍ ହଉଛି ବୋଲି ଆମକୁ ଲାଗିଲା ତାହେଲେ ସେଇ ସମୟରେ କିଛିଟା ଔଷଧ ଦେଇକି ବ୍ଲିଡିଂର ପରିମାଣକୁ କମେଇ ଦେଇହେବ। କିନ୍ତୁ ଯୋଉ ଆଉ ଗୋଟେ କ୍ୟାଟେଗୋରି ରହିବ, ଯୋଉ କିଶୋରୀମାନଙ୍କର ପ୍ରତି 15-20 ଦିନରେ ବ୍ଲିଡିଂ ହେଉଛି, କିମ୍ବା ଯେବେ ବ୍ଲିଡିଂ ହେଉଛି ବହୁତ ଦିନ ଧରି ବ୍ଲିଡିଂ ଲାଗି ରହୁଛି, ତାକୁ କୁହାଯାଏ ପ୍ୟୁବର୍ଟି ମେନୋରେଜିଆ, ତ ସେଇ କେସ୍ ମାନଙ୍କୁ ଟ୍ରିଟମେଣ୍ଟ ବହୁତ ଜରୁରୀ, କାହିଁକି ନା ଆମେ ଯଦି ଗୋଟେ କିଶୋରୀକୁ ଏମିତି 2-3 ମାସ ଛାଡ଼ି ବି ଦେବା ତାହେଲେ ତାଙ୍କ ଦେହରେ ରକ୍ତର ପରିମାଣ ବହୁତ କମିଯିବ, ସେ ଦୁର୍ବଳ ହେବ ଏବଂ ତାର ଦୈନନ୍ଦିନ ଜୀବନ ମଧ୍ୟ ସେଥିରେ ଆଫେକ୍ଟେଡ୍ ହେବ, ତେଣୁକରି ତା ପାଇଁ ଟ୍ରିଟମେଣ୍ଟ ଅଛି, ନନ୍ ହରମୋନାଲ ହରମୋନାଲ ସବୁ ପ୍ରକାର ଟ୍ରିଟମେଣ୍ଟ କରିହେବ, କମ୍ପ୍ଲିଟଲି ସଲ୍ଭ କରିହେବ ସେ ମାନେ ପ୍ରୋବ୍ଲେମକୁ।
0: ତ ସାର୍, ଆମର ଗୋଟେ PCOD କି କ'ଣ ବିଷୟରେ ଟିକେ କହିଦିଅନ୍ତୁ।
1: ହଁ, PCOD ବା ପଲିସିଷ୍ଟିକ ଓଭାରିଆନ୍ ଡିଜିଜ୍ ବୋଲି କୁହାଯାଉଛି ତାକୁ, ସେଥିରେ କ'ଣ ହୁଏ ଏମିତି ମାନେ ପିରିୟଡ୍ ଗୋଟେ ଥର ହେବ, ଆଉ 3-4 ମାସ କେତେବେଳେ ହବନି, ଆଉ ଯେତେବେଳେ ହବ ବେଶୀ ହବ, ଏମିତି ହେଇପାରେ। କିନ୍ତୁ PCOD ଏତେ କମ୍ ବୟସରେ ୟୁଜୁଆଲି ଆମେ ତାକୁ PCOD ବୋଲି କୁହନ୍ତିନି, ମାନେ ଯେମିତି କିଶୋରୀ ଅବସ୍ଥା ଧରାଯାଉ 15-17 ବର୍ଷର ଗୋଟେ ଝିଅ, 14-13 ବର୍ଷ ଏଇ ଏଜ୍ ଗ୍ରୁପ୍ରେ PCOD ର ଡାଇଗ୍ନୋସିସ୍ ସେତେ କରାଯାଏନି, କାହିଁକି ନା ଯେମିତି ଆପଣଙ୍କୁ ମୁଁ କହିଲି ସେଇ ବୟସରେ ପିରିୟଡ୍ର ପ୍ୟାଟର୍ନ ହିଁ ସେମିତି ଥାଏ ବହୁତ ଲୋକଙ୍କର, ତେଣୁକରି ଆମେ ତାକୁ PCOD

0: ସହିତ କନଫ୍ୟୁଜ୍ ହେବାର କଥା ନୁହେଁ ସେ ସମୟରେ। ଆଉ ଯଦି ପର୍ଟିକୁଲାର ପିସିଓଏସ୍ ଆପଣ ପଚାରିବେ, ତାହେଲେ ପିସିଓଏସ୍ ୟୁଜୁଆଲି ଆଉ ଟିକେ ଅଧିକ ବୟସ ଏଜ୍ ମାନେ ମୋର ଦେନ୍ 18, 18 ବର୍ଷର ଉପରେ ଯେଉଁ ଝିଅମାନେ ଅଛନ୍ତି, ଯଦି ତାଙ୍କ କ୍ଷେତ୍ରରେ ସେମିତି କିଛି ପିରିୟଡ୍ ଡିଷ୍ଟର୍ବାନ୍ସ ହେଉଛି, ଆମେ ତାକୁ ପିସିଓଏସ୍ ବୋଲି ଦେଖିପାରିବା। ଯେଉଁଥିରେ କ'ଣ ହୁଏ ନା, ପ୍ରତି ସାଇକେଲରେ ଅଣ୍ଡା ତିଆରି ହୁଏନି ସେମାନଙ୍କର, ପ୍ରତି ସାଇକେଲରେ ଟାଇମଲି ମେନ୍ସ ହୁଏନି ଏବଂ ସେଇଟା ଡିଲେ ହେଇଚାଲେ। ଆଉ ଏହାର କାରଣ ହେଉଛି, ଗୋଟେ ତ ଜେନେଟିକ ଅଛି ହିଁ ଅଛି, ଆଉ ଗୋଟେ ବି ସେମିତି ଯେମିତି ଯଦି ତାଙ୍କର ଓଜନ ଅତ୍ୟଧିକ ବଢ଼ିଲା କିମ୍ବା ଯଦି ଅନ୍ୟାନ୍ୟ କିଛି ଥାଇରଏଡ଼ର ପ୍ରୋବ୍ଲେମ୍ ଅଛି ତା ସହିତ ଯଦି ମିଶି ଯାଉଛି, ତାହେଲେ ସେଇଟା ପିସିଓଏସ୍ ଆଡ଼କୁ।
1: ଆଜ୍ଞା ସାର୍, ତ ସାର୍ ସେକ୍ସ ଏଜୁକେସନ ବିଷୟରେ ଆମର ଏଇ କିଶୋରୀମାନଙ୍କର ଜାଣିବା କାହିଁକି ଆବଶ୍ୟକ, ଆଉ ଏଟା ନିହାତି ଜାଣିବା ଆବଶ୍ୟକ କି?
0: ହଁ ହଁ ମ୍ୟାଡ଼ାମ, ନିଶ୍ଚିତ ଭାବରେ ସେକ୍ସ ଏଜୁକେସନ ବିଷୟରେ ଜାଣିବା ଦରକାର। କିଛି କ୍ଷେତ୍ରରେ ଗଭର୍ଣ୍ଣମେଣ୍ଟ ତରଫରୁ ମଧ୍ୟ ସେଟା ଆଗକୁ ଆସିବି ପାରେ, ସ୍କୁଲ ଏଜୁକେସନ ମାଧ୍ୟମରେ। ଯେମିତି ଆମର ସ୍କୁଲରେ ଗୋଟେ ଝିଅମାନଙ୍କୁ ବା ପୁଅମାନଙ୍କୁ ନର୍ମାଲ ପାଠ ପଢା ଯାଉଛି, ତା ଭିତରେ ମଧ୍ୟ ଏଇ ସେକ୍ସ ଏଜୁକେସନର ପାର୍ଟ ଦେବାର ମଧ୍ୟ ପ୍ରୋଭିଜନ ଆସିପାରେ। କିନ୍ତୁ ଯଦି ବା ବର୍ତ୍ତମାନ ଯାଏ ସେଟା ପଢା ଯାଇନି, କିନ୍ତୁ ସେଟା ଆସିପାରେ। କିନ୍ତୁ ଯଦି ବି ନ ଆସିଛି, ସେକ୍ସ ଏଜୁକେସନ ନିହାତି ଜରୁରୀ, କାହିଁକି ନା ଆଜିକାଲି ଦେଖାଯାଉଛି ମାନେ ଯେମିତି କିଛି ବର୍ଷ ପୂର୍ବରୁ ଗୋଟେ ସେକ୍ସୁଆଲ ରିଲେସନସିପ୍ ଯୋଉ ଏଜ୍ରେ ଷ୍ଟାର୍ଟ ହଉଥିଲା, ଆଜିକାଲି ଦେଖାଯାଉଛି ସେଇ ରିଲେସନସିପ୍ ଆହୁରି ବହୁତ କମ୍ ଏଜ୍ରୁ ଷ୍ଟାର୍ଟ ହେଇଯାଉଛି। ଆଉ ଯୋଉଟା କି ସେମାନଙ୍କର ଯେହେତୁ ବୟସ ବହୁତ କମ୍, ସେମାନଙ୍କ ମେଣ୍ଟାଲ ମାଚ୍ୟୁରିଟି ହେଇନି, ତ ସେମାନେ ବହୁତ ସମୟରେ କିଛି ଜାଣିପାରନ୍ତିନି ତାର ସୁବିଧା କ'ଣ ଅସୁବିଧା କ'ଣ, ସେମାନେ ଜାଣିପାରିନଥାନ୍ତି ଏବଂ କେବଳ ସେକ୍ସୁଆଲ ରିଲେସନସିପ୍ରେ ରହିଯାଆନ୍ତି। ଆଉ ଯେଉଁଥିପାଇଁ କି ତାର କମ୍ପ୍ଲିକେସିକୁ ତାଙ୍କୁ ହିଁ ଫେସ୍ କରିବାକୁ ପଡ଼େ ପରେ, ବା ତାଙ୍କ ଫ୍ୟାମିଲିକୁ ଫେସ୍ କରିବାକୁ ପଡ଼ିବ। ତେଣୁକରି ସେକ୍ସୁଆଲ ଏଜୁକେସନ ବା ସେକ୍ସ ଏଜୁକେସନ ନିହାତି ଭାବରେ ଜରୁରୀ ସେମାନଙ୍କୁ।
1: ଆଜ୍ଞା ସାର୍, ଗୋଟେ କିଶୋରୀ ଯଦି ତାର ମାନସିକ କିଛି ସମସ୍ୟା ଥିବ ତାହେଲେ
0: ଆଜ୍ଞା
1: କିପରି ତାର ସ୍ୱାସ୍ଥ୍ୟର ଯତ୍ନ ନେବ?
0: ଦେଖନ୍ତୁ, ମାନସିକ ଅବସ୍ଥା ସେଟା ବି ତ ମାନସିକ ରୋଗର ବହୁତ ମାନେ କ୍ୟାଟେଗୋରି ଅଛି। କେତେଟା ରୋଗରେ ସେମାନେ ନିଜ ନିଜର କାମ ବି କରିପାରନ୍ତି, କିନ୍ତୁ କେତେଟା ମାନସିକ ରୋଗ ଅଛି ଯୋଉଥିରେ ସେମାନେ କିଛି ବି କରିପାରିବେ ନାହିଁ, ସେମାନେ କମ୍ପ୍ଲିଟଲି ଡିପେଣ୍ଡେଣ୍ଟ ଥାନ୍ତି ତାଙ୍କର ଫ୍ୟାମିଲି ମେମ୍ବର୍ସଙ୍କ ଉପରେ। ତ ଯେମିତି ମୁଁ ମେନ୍ ସମୟରେ ଯେମିତି ଆପଣଙ୍କୁ କହିଲି ଯତ୍ନ ଯାହା ସବୁ ଦରକାର, ଯଦି ସେ ପିଲା ନିଜେ କରିପାରୁଛି ଔଷଧ ପତ୍ର ଖାଇକି, ସପୋଜ ତାଙ୍କର ମାନସିକ ରୋଗଟା କଣ୍ଟ୍ରୋଲରେ ଅଛି, ତାହେଲେ ସେ ନିଜେ ମଧ୍ୟ କରିପାରିବେ। କିନ୍ତୁ ଯଦି ସେ ସେତିକି ଷ୍ଟେଜରେ ନାହାନ୍ତି, ସେ କମ୍ପ୍ଲିଟଲି ଡିପେଣ୍ଡେଣ୍ଟ ଅଛନ୍ତି ତାଙ୍କ ଘର ଲୋକମାନଙ୍କ ଉପରେ, ତ ତାଙ୍କର ମା ଏବଂ ଯିଏ ବି ତାଙ୍କ ଭଉଣୀ, ତାଙ୍କୁ ସେତିକି କେୟାର ଦେବାକୁ ପଡ଼ିବ, ସମାନ କେୟାର।
1: ଆଜ୍ଞା ସାର୍, ତ ସାର୍ ଏଇ କିଶୋରୀମାନଙ୍କ ପାଇଁ କିଛି ଭ୍ୟାକ୍ସିନ୍ ଅଛି କି?
0: ହଁ, କିଶୋରୀମାନଙ୍କ ପାଇଁ ନିଶ୍ଚିତ ଭାବରେ ଭ୍ୟାକ୍ସିନ୍ ଅଛି। କିଶୋରୀମାନଙ୍କ ପାଇଁ ସବୁଠୁ ଭ୍ୟାକ୍ସିନ୍ ଆମେ ଯୋଉଟା ଦିଅନ୍ତି, ସେଟା ଆମେ ନର୍ମାଲି ତ ସବୁ ଛୁଆମାନେ ତାଙ୍କର ଯୋଉ ଆମର NIH ସିଡ୍ୟୁଲ ଅଛି, ନ୍ୟାସନାଲ ଇମ୍ୟୁନାଇଜେସନ ସିଡ୍ୟୁଲ ଅଛି, ସେହି ହିସାବରେ ତ ଛୋଟବେଳୁ ସେମାନେ ଭ୍ୟାକ୍ସିନ୍ ପାଇ ପାଇକି ଆସିଥାନ୍ତି ବିଭିନ୍ନ ରୋଗ ପାଇଁ। କିନ୍ତୁ କିଶୋରୀ ଅବସ୍ଥାରେ ପର୍ଟିକୁଲାରଲି ତାଙ୍କୁ ଦିଆଯିବ ଗୋଟେ ହ୍ୟୁମାନ ପାପିଲୋମା ଭାଇରସ ଭ୍ୟାକ୍ସିନ୍, ହ୍ୟୁମାନ HPV ଭ୍ୟାକ୍ସିନ୍ ଯୋଉଟା କହୁଛନ୍ତି, ସେଟା ସର୍ଭାଇକାଲ କ୍ୟାନ୍ସରକୁ ପ୍ରିଭେନ୍ସନ୍ କରିବା ପାଇଁ ଦିଆଯାଏ। ଆଣ୍ଡ ସେଇଟା କ'ଣ କି, ଜଣଙ୍କର ସେକ୍ସୁଆଲ ରିଲେସନସିପ୍ ଷ୍ଟାର୍ଟ ହେବା ପୂର୍ବରୁ ସେ ସେଟା ନେବାର କଥା, ତ
1: ଆଜ୍ଞା,
0: ସେଇ ଭ୍ୟାକ୍ସିନ୍ ସେମାନେ ନେଇପାରିବେ।
1: ତ ସାର୍ ସରକାରଙ୍କ ତରଫରୁ କ'ଣ ସବୁ ବ୍ୟବସ୍ଥା ରହିଛି ଆମର କିଶୋରୀମାନଙ୍କ ପାଇଁ?
0: ସରକାରଙ୍କ ତରଫରୁ ମଧ୍ୟ ବହୁତ ସାରା ପ୍ରୋଗ୍ରାମ ହେଉଛି, ଯେମିତିକି ଆମର ଗୋଟେ ରହୁଛି ଆଡୋଲେସେଣ୍ଟ ରିପ୍ରଡକ୍ଟିଭ ଆଣ୍ଡ ସେକ୍ସୁଆଲ ହେଲ୍ଥ ପ୍ରୋଗ୍ରାମ, ଏସବୁ ଥ୍ରୁରେ କ'ଣ କରାହଉଛି ନା, ସେମାନଙ୍କ ପାଇଁ ଏମିତି ତ କୌଣସି ହସ୍ପିଟାଲ ଆପଣ ବି ଆମେ ବି ତ ଦେଖିନେ କି ଖାଲି ଆଡୋଲେସେଣ୍ଟ ମାନଙ୍କ ପାଇଁ ଗୋଟେ କ୍ଲିନିକ, ସେମିତିଆ କ୍ଲିନିକ ଏଷ୍ଟାବ୍ଲିଶମେଣ୍ଟ ତ ଏପର୍ଯ୍ୟନ୍ତ ମଧ୍ୟ ହୋଇନି ଆମ ଷ୍ଟେଟରେ। କିନ୍ତୁ ଆମେ କ'ଣ ଗଭର୍ଣ୍ଣମେଣ୍ଟ ତରଫରୁ କ'ଣ କରାଯାଉଛି, ଯୋଉଟା ଆମର ଏକ୍ଜିଷ୍ଟିଂ PHC ଅଛି, ପ୍ରାଇମେରୀ ହେଲ୍ଥ ସେଣ୍ଟର ହେଲା କି କମ୍ୟୁନିଟି ହେଲ୍ଥ ସେଣ୍ଟର ହେଲା, ସେଠି ଗୋଟେ ଫିକ୍ସଡ ଡେ ଆଣ୍ଡ ଟାଇମ୍ କରାଯାଉଛି। ସପୋଜ ଏଇ 12 ଦିନ ଏଇ ସମୟରେ କେବଳ ଆଡୋଲେସେଣ୍ଟ ଲୋକମାନଙ୍କୁ ବା କିଶୋରୀମାନଙ୍କୁ ଦେଖାଯିବ ବା ତାଙ୍କର ପ୍ରୋଗ୍ରାମ ମାନେ ପ୍ରୋବ୍ଲେମ ଆମେ ସଲ୍ଭ କରିପାରିବା, ତ ସେଇ ଜିନିଷ ଗୁଡାକୁ ଆମକୁ ସେମାନେ ୟୁଜ୍ କରିପାରିବେ। ଆଉ ଯେମିତିକି ଆମର ଭିଲେଜ ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନ୍ ଡେ ଅଛି, VHND ସେସନ୍ସ, ତ ସେଠି ମଧ୍ୟ ସେମାନେ ଯାଇକି ତାଙ୍କର ଯାହା ବି ପ୍ରୋବ୍ଲେମ ଅଛି ସେ ସଲ୍ୟୁସନ୍ କରିପାରିବେ।
1: ବହୁତ ବଢିଆ କଥା ସାର୍। ତ
0: ଆଜ୍ଞା
1: ପରିଶେଷରେ ଆମର ଏଇ ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ କରି ଆମର କିଶୋରୀମାନଙ୍କୁ କିମ୍ବା ଆମର ମା ଭଉଣୀ ଯୋଉମାନେ ସବୁ ଶୁଣୁଛନ୍ତି ସେମାନଙ୍କୁ କ'ଣ କହିବାକୁ ଚାହିଁବେ?
0: ଆଜ୍ଞା, ତେବେ ମୁଁ ଏଇ କିଶୋରୀମାନଙ୍କ ପାଇଁ କେତେଟା ମାନେ କଥା ନିଶ୍ଚିତ ଭାବରେ କହିବି ସମସ୍ତ ଶ୍ରୋତାମାନଙ୍କୁ କି, ଆଣ୍ଡ ଏଇ କିଶୋରୀ ବୟସ ଯେହେତୁ ବହୁତ କମ୍ ବୟସ, ସେମାନେ ପିଲାମାନେ ଏତେ ମେଣ୍ଟାଲି ମେଚ୍ୟୋର୍ଡ ନଥାନ୍ତି, ତ ବେଶୀ ମୁଁ ଏଇ କଥା ଗୁଡା ତାଙ୍କର ମା କିମ୍ବା ତାଙ୍କର ବଡ ଭଉଣୀ ବା ଯେଉଁମାନେ ଟିକେ ତାଙ୍କଠୁ ଏଜ୍ ରେ ଅଧିକ ଅଛନ୍ତି ତାଙ୍କ ପାଇଁ କହିବାକୁ ଚାହେଁ।

0: ଜାଣିବି ତ କିଶୋରୀ ଅବସ୍ଥାରେ ଯେହେତୁ ତାଙ୍କର ବଡିରେ ଚେଞ୍ଜ ହେଉଛି, ତାଙ୍କ ମାଇଣ୍ଡରେ ଚେଞ୍ଜ ହେଉଛି, ତାଙ୍କ ବଡିରେ ହର୍ମୋନାଲ ଚେଞ୍ଜ ହେଉଛି, ତ ସେମାନେ ସେ ଝିଅମାନଙ୍କର କେତୋଟି ଜିନିଷ ଉପରେ ଧ୍ୟାନ ଦେବାର କଥା, ଯେମିତି ତାଙ୍କର ମେଣ୍ଟାଲ କଣ୍ଡିସନ ଫାର୍ଷ୍ଟ, କାହିଁକି ନା ମେଣ୍ଟାଲ କଣ୍ଡିସନରେ ସେମାନଙ୍କୁ ଆଙ୍ଗଜାଇଟି ହେଇପାରେ, ବେଳେବେଳେ ଡିପ୍ରେସନ ଲାଗିବ, ବେଳେବେଳେ ଷ୍ଟ୍ରେସ, ବେଳେବେଳେ ଫୋନ୍ ଆଡିକ୍ସନ, ଏସବୁ ଜିନିଷ ହେବାର ଚାନ୍ସ ଅଛି। ତ ଏ ସବୁଥିରୁ ତାଙ୍କୁ ଦୂରେଇ ରଖିବା ପାଇଁ ତାଙ୍କର ଗୋଟେ ଭଲ କମ୍ପାନିଅନ୍ ଦରକାର, ଆଉ ସେ କମ୍ପାନିଅନ୍ ତାଙ୍କ ଭଉଣୀ ବି ହେଇପାରନ୍ତି, ତାଙ୍କ ମାଆ ବି ହେଇପାରନ୍ତି, ଇଭେନ୍ ବାପା ବି ହେଇପାରନ୍ତି, ଯେଉଁଟାକି ସେ ଝିଅ ଯା କିଶୋରୀ ଯିଏ ଅଛି ସେ ସବୁ ଜିନିଷ ତାଙ୍କ ସହିତ ସେୟାର କରିପାରିବ। ଆଉ ନେକ୍ସଟ ଜିନିଷ କହିବାକୁ ଚାହିଁବି, ଏଇ ଏଜ୍ ଗ୍ରୁପରେ କ'ଣ ହୁଏ, ବହୁତ ସମୟରେ ସେମାନେ ସବଷ୍ଟାନ୍ସ ଆବ୍ୟୁଜ୍, ଜଣେ ଜଣେ ଆଜିକାଲି ଯେହେତୁ ଯୁଗ ବହୁତ ମଡର୍ଣ୍ଣ ହେଇ ହେଇ ଚାଲିଛି, ବେଳେବେଳେ ସବଷ୍ଟାନ୍ସ ଆବ୍ୟୁଜ୍, କିଛି ଗୋଟେ ନିଶା ଜିନିଷ ଏସବୁ ଲାଗିଯିବାର ମାନେ ସମ୍ଭାବନା ମଧ୍ୟ ଅଛି। ତ ସେଥିପାଇଁ ତାଙ୍କୁ ସେମାନେ ବହୁତ କେୟାରଫୁଲି, ବହୁତ କାଉନସେଲିଂ, ତାଙ୍କ ସହିତ ଫ୍ରି କଥାବାର୍ତ୍ତା ମଧ୍ୟ କରିବେ, ଏବଂ ତା ସହିତ ମେଡିଟେସନ ହେଲା କି ୟୋଗା ପ୍ରାଣାୟମ ଏସବୁ ମଧ୍ୟ ତାଙ୍କୁ ଟିକେ ଶିଖେଇବା ଦରକାର, ଛୁଆମାନେ ଖେଳିବା ଦରକାର ଏବଂ ଏକ୍ସରସାଇଜ ମଧ୍ୟ କରିବା ଦରକାର। ତା ଛଡା ତାଙ୍କର ଖାଦ୍ୟ ଏବଂ ପୋଷଣ ଯୋଉଟା ଆମେ କଥା ହଉଥିଲେ କି ତାଙ୍କୁ ଅଧିକ ପ୍ରୋଟିନ୍, ଭେଜିଟେବଲ୍ସ ଆଣ୍ଡ ଫ୍ରୁଟ୍ସ, ତା ସହିତ ସଫିସିଏଣ୍ଟ ଆମାଉଣ୍ଟର ପାଣି ସେମାନଙ୍କୁ ପିଇବାକୁ ଦରକାର, ନିଜର ବଡି ୱେଟ୍ ଏବଂ BMI ଯୋଉଟା ଆମେ କହୁ ତାକୁ ସେମାନେ ମେଣ୍ଟେନ୍ ରଖିବା ଦରକାର। ଅକେଜନାଲି ମଝିରେ ମଝିରେ ନିଜର ହିମୋଗ୍ଲୋବିନ୍ ଷ୍ଟାଟସ୍ ମଧ୍ୟ କେତେ କ'ଣ ଅଛି ଦେଖିବା ଦରକାର, ଆଉ ବର୍ଷକୁ 2 ଥର ଡିୱର୍ମିଂ ବା କୃମି ନ ହେବାର ଔଷଧ ମଧ୍ୟ ସେମାନଙ୍କୁ ଦେବା ଦରକାର, ଆଉ ତା ସହିତ ସେମାନଙ୍କୁ ମେନ୍ସଟ୍ରୁଆଲ୍ ହାଇଜିନ୍, ଯାହା ଯାହା ଆମେ କଥା ହେଲେ ସେମାନଙ୍କର ମେନ୍ସଟ୍ରୁଆଲ୍ ବା ପିରିୟଡ୍ ସମୟରେ କେମିତି ସେମାନେ ହାଇଜିନ୍ ମେଣ୍ଟେନ୍ କରିପାରିବେ ସେ ବିଷୟରେ ବି ଦରକାର। ଆଉ ଯଦି କୌଣସି ଫ୍ୟାମିଲି ବା ମାନେ ଟିକେ କମ୍ ଏଜୁକେଟେଡ୍ ଅଛନ୍ତି ସେମାନେ ବା ଏ ବିଷୟରେ କମ୍ ଆଇଡିଆ ଅଛି, ତ ସେମାନେ ମଧ୍ୟ ତାଙ୍କର ଯୋଉଟା ଅଙ୍ଗନବାଡି ସେଣ୍ଟର ହେଲା କିମ୍ବା ଆଶାକର୍ମୀମାନେ ଅଛନ୍ତି ତାଙ୍କଠୁ ପଚାରିକି ପରାମର୍ଶ ନେଇପାରିବେ କେମିତି ତାର ମେଣ୍ଟେନାନ୍ସ ସେମାନେ କରିପାରିବେ। ଆଉ ସେକ୍ସ ଏଜୁକେସନ ବିଷୟରେ କିଛି କିଛି ଆଇଡିଆ ମଧ୍ୟ ସେମାନଙ୍କୁ ମିଳିବା ଦରକାର, ଯେହେତୁ ଆମର ଏବେ ଫର୍ମାଲି ସେକ୍ସ ଏଜୁକେସନ ଦିଆଯାଉନି, ତେଣୁକରି ତାଙ୍କ ଘରେ ତାଙ୍କ ମାଆ ଭଉଣୀ ଯେଉଁମାନେ ଅଛନ୍ତି ତାଙ୍କୁ କିଛି କିଛି ଆଇଡିଆ ମଧ୍ୟ ସେଥିପ୍ରତି ଦେବା ଦରକାର। ଏତିକି ମୁଁ ଭାବୁଛି ମ୍ୟାଡାମ ତାଙ୍କ ପାଇଁ କଲେ ସୁବିଧା ହେବ ସେମାନଙ୍କୁ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ଏତେ ସୁନ୍ଦର ଭାବେ ଆଲୋଚନା କରିଥିବାରୁ ଆମର କିଶୋରମାନେ ନିଶ୍ଚିତ ଭାବରେ ଏ ବିଷୟରେ ଜାଣିକି ଉପକୃତ ହେବେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ନମସ୍କାର।
0: ଆଜ୍ଞା ମ୍ୟାଡମ, ବହୁତ ବହୁତ ଧନ୍ୟବାଦ, ନମସ୍କାର ମ୍ୟାଡମ, ଆଜ୍ଞା।
2: ଏତେବେଳେ ଯାଇ ଶୁଣୁଥିଲେ କିଶୋରୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ବିଷୟରେ ଅନେକ ଗୁଡ଼ିଏ କଥା, ଆଉ ଆମ ସମସ୍ତଙ୍କୁ ବୁଝେଇକି କହୁଥିଲେ ଡକ୍ଟର ରବିନାରାୟଣ ଦାସ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମରୁ ଆପଣମାନେ ଅନେକ କିଛି କଥା ଜାଣିପାରିଥିବେ ଏବଂ ତାକୁ କାର୍ଯ୍ୟରେ ମଧ୍ୟ ଲଗେଇବେ।
1: ତାହେଲେ ଭଉଣୀମାନେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ନିଶ୍ଚିତ ଭାବରେ ମତାମତ ଦେବେ।
2: ଆପଣମାନଙ୍କଠୁ ଅନେକ ଗୁଡ଼ିଏ ମତାମତର ଆଶା ରଖି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ମୁଁ ଅନ୍ନପୂର୍ଣ୍ଣା,
1: ଆଉ ମୁଁ ଆରତୀ,
2: ନମସ୍କାର।

0: ଶେଷ ହେଲା ଗୃହଲକ୍ଷ୍ମୀ, ଆକାଶବାଣୀ ବଲାଙ୍ଗୀର।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
3: କ'ଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ।

ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ, ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ। ରକ୍ତଦାନର ମହତ୍ୱ ଏବଂ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାରେ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅଧୀନରେ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ନିବେଶକ, ପ୍ରଯୁକ୍ତି ବିଦ୍ୟାର ଅଂଶୀଦାର ଏବଂ ଉଦ୍ୟୋଗୀଙ୍କୁ ଏକତ୍ରିତ କରିଛି। ଭାରତ ବ୍ୟାପକ ନବସୃଜନ ଇକୋସିଷ୍ଟମକୁ ବିଶ୍ୱସ୍ତରରେ ପ୍ରସାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ମୋଦି ଦ୍ୱିରାଷ୍ଟ୍ରୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ଅଭିମୁଖେ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ମାର୍ଗ ଉନ୍ମୁକ୍ତ କରିବା ସହ ଆର୍ଥିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୌଗୋଳିକ, ସାଂସ୍କୃତିକ ଏବଂ ଭାଷାଗତ ସୀମା ବାହାରେ ମାନବତାକୁ ଏକତ୍ର କରିବାରେ ଏହି ଅନ୍ଲାଇନ୍ ଯୋଗ ଅଧିବେଶନ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଏବଂ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଏହି ସର୍ବବୃହତ୍ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି, ଭାରତୀୟ ଜନଔଷଧୀ ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା, ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ହେବା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ କହିଛନ୍ତି, ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବେ ସଶକ୍ତ କରିବା ସହିତ ସୁସ୍ଥ ଭାରତ ଗଠନ ସ୍ୱପ୍ନ ଆଡ଼କୁ ଅଗ୍ରସର ହେଉଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ବିଶ୍ୱର ଅନେକ ବୃହତ୍ ସ୍ୱାସ୍ଥ୍ୟସେବା ପଦକ୍ଷେପର ନେତୃତ୍ୱ ଏବେ ଭାରତ ନେଉଛି। ରକ୍ତଦାନର ମହତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱର

0: ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ 14 ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାରେ ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ରକ୍ତଦାନ ହେଉଛି ଜଣଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେବାର ସବୁଠାରୁ ସରଳ ତଥା ପ୍ରଭାବଶାଳୀ ମାଧ୍ୟମ। ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏ ସଂକ୍ରାନ୍ତରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହିତ ରକ୍ତଦାନର ମହତ୍ୱ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ରକ୍ତଦାତାଙ୍କ ପାଖରେ ଅନ୍ୟ ଜୀବନ ପରିବର୍ତ୍ତନ କରିବାର ଶକ୍ତି ରହିଛି। ଏହା ମାଧ୍ୟମରେ ଏକ ସୁସ୍ଥ, ଯତ୍ନବାନ ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ଏକତ୍ରିତ ହେବାକୁ ଶ୍ରୀ ନଡ୍ଡା ଅନୁରୋଧ କରିଛନ୍ତି। ପହିଲି ରଜ ପାଳନ ସହ ଓଡ଼ିଶାରେ ଆଜିଠାରୁ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ରାଜ୍ୟର ଏହି କୃଷିଭିତ୍ତିକ ଗଣପର୍ବରେ ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ଏହି ଅବସରରେ ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ରହିଆସିଛି। ପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହ ଏହି ପର୍ବ ଶେଷ ହୋଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ପୃଥିବୀ, ମାତୃତ୍ୱ ଏବଂ ମେଘକୁ ଏହି ପର୍ବ ସମ୍ମାନ ପ୍ରଦର୍ଶନ କରିଥାଏ। ଓଡ଼ିଶା ତଥା ଦେଶବାସୀଙ୍କର ଏହି ଅବସରରେ ରାଷ୍ଟ୍ରପତି ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ସର୍ବାଧିକ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଏକତ୍ର ପ୍ରଦର୍ଶନ କରି ଗିନିସ୍ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି। କଲମ୍ବର ଗାଲେଫେସ୍ ଗ୍ରୀନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ସଙ୍ଗମମ୍ ଗ୍ଲୋବାଲ୍ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗିଜ୍ ଜିଲିଆ ମିଳିତ ଭାବେ ଆୟୋଜନ କରିଥିଲେ। ଏଥିରେ ଶ୍ରୀଲଙ୍କା, ଭାରତ ତଥା ଅନ୍ୟାନ୍ୟ ଦେଶର 5000 ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ଏକତ୍ର ଭାବେ ଭରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ। ସୀମାପାର ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ଏହି ରେକର୍ଡ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଝା ଏହି ସଫଳତା ପାଇଁ ନୃତ୍ୟଶିଳ୍ପୀ ଏବଂ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ପ୍ରଫେସର ଅଲକ ଏନ୍ ଶର୍ମାଙ୍କୁ ଶ୍ରମ ପରିସଂଖ୍ୟାନ ଆଧାରିତ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତ କରିଛନ୍ତି। ଶ୍ରମ ବଜାର ସୂଚକାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା, ସମୟ ଅନୁଯାୟୀ ସମୀକ୍ଷା ଏବଂ ଦେଶର ଶ୍ରମ ବଜାରକୁ ଅଧିକ ବିକଶିତ ରୂପରେଖ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କମିଟି ଗଠନ କରାଯାଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ସ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍କରକୁ 16 ଭେଟିଥିବା ବେଳେ ଭାରତ 13 ବିଜୟ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକା ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଗ୍ରୀପ୍ସ ପର୍ଯ୍ୟାୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ହାଇତି ବିରୁଦ୍ଧରେ 1-0 ଗୋଲ୍ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବ୍ରାଜିଲ ଏବଂ ମରକୋ ମଧ୍ୟରେ ନ୍ୟୁଜର୍ସିଠାରେ ଖେଳାଯାଇଥିବା ମ୍ୟାଚ୍ 1-1 ଅମୀମାଂସିତ ଭାବେ ଶେଷ ହୋଇଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କାତାର ଏବଂ ସ୍ୱିଜରଲାଣ୍ଡ ମଧ୍ୟରେ ମଧ୍ୟ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ଅଂଶଗ୍ରହଣ କଲେ 130 ଅଧିକ ଦେଶ। ରକ୍ତଦାନର ମହତ୍ୱ ଏବଂ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାର ତିନିଦିନିଆ ରଜ ମହୋତ୍ସବ ଆରମ୍ଭ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶ।

0: ସମାଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଓ ସୁଲଭ ମୂଲ୍ୟରେ ପହଞ୍ଚାଇ ପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି ତିନିଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଓ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏହି ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନୌଷଧୀ ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ସୁସ୍ଥ ନାଗରିକ ସମୃଦ୍ଧ ଦେଶ ଗଠନରେ ସହାୟକ ହୋଇପାରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶର ତୃଣମୂଳ ସ୍ତରରେ ଗୁଣାତ୍ମକ ସେବା ପହଞ୍ଚାଇବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ

0: ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଯୋଗ ଶିବିରରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଶାଖାପାଟଣାର ଓମ୍ ଯୋଗ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପେଟ୍ରୋଲ ଓ ଡିଜେଲର ପ୍ରଦୂଷଣରୁ ମୁକ୍ତି ନିମନ୍ତେ ସୌରଶକ୍ତି ବା ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ପ୍ରକାଶ ପାଇଛି। ଘର ମାଲିକ ଏବଂ ଘରେ ଭଡ଼ା ରହୁଥିବା ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହୁଥିବା ସମସ୍ୟାର ସମାଧାନ ଦିଗରେ ଏହି ଅଧିନିୟମ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ଲିଖିତ ଘରଭଡ଼ା ଚୁକ୍ତିକୁ ଚିଠା ନିୟମାବଳୀରେ ବାଧ୍ୟତାମୂଳକ କରିଛନ୍ତି। ନିର୍ଦ୍ଦିଷ୍ଟ ନିୟମ ଆଧାରିତ ଭଡ଼ା ବୃଦ୍ଧି ପାଇଁ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଏହି ଚିଠା ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏଥିପାଇଁ 15 ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ମତାମତ ଇମେଲ ମାଧ୍ୟମରେ ନଗର ଉନ୍ନୟନ ବିଭାଗକୁ ପଠାଯାଇପାରିବ। ନିୟମାବଳୀ ଅନୁଯାୟୀ ଘରଭଡ଼ା ସମ୍ପର୍କିତ ବିଭିନ୍ନ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ ଓ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆଗାମୀ ଦିନରେ ସମସ୍ତ ସହରାଞ୍ଚଳରେ ରେଣ୍ଟାଲ ହାଉସ୍ ନିର୍ମାଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
1: ଭଡ଼ାଟିଆ ଏବଂ ଭଡ଼ା ଘର ଭିତରେ ବି ଡିଫରେନ୍ସ ତିଆରି ହେଉଛି। ଆମେ ଓଡ଼ିଶା ଅର୍ବାନ୍ ରେଣ୍ଟାଲ ହାଉସିଂ ପଲିସି ଗୋଟେ ଆଣିଛୁ, ତେଣୁ ଲୋକଙ୍କ ପାଖରୁ ବି ମତ ମାଗୁଛୁ, ଆ ଉପରେ ସମସ୍ତଙ୍କର ଭ୍ୟୁ ନେଇକି ଆମେ ତାକୁ ଫାଇନାଲ ନୋଟିଫିକେସନ କରିବୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପାଠ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀମାନେ, କି ଯେଉଁମାନେ ବ୍ୟବସାୟ ପାଇଁ ଆସୁଛନ୍ତି, ଯେଉଁମାନେ ଛୋଟ ଛୋଟ ଚାକିରି ବି କରିଛନ୍ତି, ସେମାନେ ବି ମଧ୍ୟ ଘର ଖଣ୍ଡେ ଭଡ଼ା ପାଇବା କଷ୍ଟକର ହୋଇଯାଉଛି। ଏବଂ ଘର ମାଲିକ ଏବଂ ଯିଏ ଭଡ଼ା ନେବ ତାଙ୍କ ଭିତରେ ସୁସମ୍ପର୍କ ରଖିକି ଗୋଟେ ପଲିସି ଆମେ ଏମିତି ଆଣୁଛୁ ଯେମିତି ତାଙ୍କ ଭିତରେ ବି ଡିଫରେନ୍ସ ଫ୍ୟୁଚରରେ ନ ହେବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁମାରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ତି ଓ ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘର ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୃଷିଭିତ୍ତିକ ଏହି ଗଣପର୍ବ ରାଜ୍ୟର ସଂସ୍କୃତି, ପ୍ରକୃତି, ପ୍ରଗତି ଓ ପରମ୍ପରାର ପରିଚାୟକ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜପର୍ବ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ମାଟି ମାଆର ମହତ୍ତ୍ୱ, ମାତୃଶକ୍ତିର ସମ୍ମାନ ଏବଂ କୃଷିଭିତ୍ତିକ ସଭ୍ୟତାକୁ ପିଢ଼ି ପରେ ପିଢ଼ି ସମୃଦ୍ଧ କରିଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୁସି ବ୍ୟକ୍ତ କରି କହିଛନ୍ତି, ଏହି ମହାନ ଓଡ଼ିଆ ସାଂସ୍କୃତିକ ପର୍ବ ପରମ୍ପରାକୁ ବଜାୟ ରଖିବା ସହ ସମସ୍ତଙ୍କ ମନରେ ଆଶା ଓ ଆନନ୍ଦ ଆଣିଦିଏ। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ଓ ଧୁମ୍ଧାମ୍ର ସହ ପାଳନ କରାଯାଉଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପିଠାପଣା, ରଜପାନ ଏବଂ ରଜଦୋଳି ଭଦ୍ରକର ମୁଖ୍ୟ ଆକର୍ଷଣ ପାଲଟିଛି। କିଶୋରୀମାନେ ସୁସଜ୍ଜିତ ହୋଇ ଗାଁ ପରିକ୍ରମା କରୁଥିବା ବେଳେ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ, ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ

ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପ

ଆଗେଇ ଆସିବାର ସଂକଳ୍ପ ନେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ ବରଗଡ଼ ଜିଲ୍ଲାର 57 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସମସ୍ତ ତୀର୍ଥଯାତ୍ରୀମାନେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲିଠାରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିବେ। ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତ ଜିଲ୍ଲା ପଦାଧିକାରୀ, ମୋର୍ଚ୍ଚା ସଭାପତି ଓ ମଣ୍ଡଳ ପ୍ରଭାରୀମାନଙ୍କ ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଉପଲବ୍ଧି ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ସହଜ ଏବଂ ସୁଲଭ ମୂଲ୍ୟରେ ପହଞ୍ଚାଯାଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି 3 ଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ତେତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସଂକୀର୍ତ୍ତନ। ଏହାକୁ ପରିବେଷଣ କରୁଛନ୍ତି କୁଦେଇପରା ସଂକୀର୍ତ୍ତନ ମଣ୍ଡଳୀ କୁଦେଇପରାର ଗରୁଡ଼ଧ୍ୱଜ କୁଦେଇ ଏବଂ ସାଥୀ। ସେମାନେମାନେ ହେଲେ ମୋହନ ଭୁଏ, ପ୍ରେମାନନ୍ଦ କୁଦେଇ, ଦୟାନିଧି କୁଦେଇ, ଅଶୋକ କୁମାର ପସାୟତ ଏବଂ କୀର୍ତ୍ତନ ପଞ୍ଚୁର। ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ।

0: भाई गौर की
1: जय,
0: चेतन ठाकुर की
1: जय,
0: हनुमान वीर की
1: जय।
0: बोलो भाई प्रेम से कहो
1: राधे श्याम।
2: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ସଂକୀର୍ତ୍ତନ। ଏହାକୁ ପରିବେଷଣ କରିଥିଲେ କୁଦେଇପରା ସଂକୀର୍ତ୍ତନ ମଣ୍ଡଳୀର ଗରୁଡ଼ଧ୍ୱଜ କୁଦେଇ ଏବଂ ତାଙ୍କର ସାଥୀମାନେ। ସେମାନେମାନେ ଥିଲେ ମୋହନ ଭୁଏ, ପ୍ରେମାନନ୍ଦ କୁଦେଇ।

0: ଜୈବିକ ଏବଂ ରାସାୟନିକ ବିପଦ ଉପରେ ସ୍ୱାଧୀନ ବୈଜ୍ଞାନିକ ମୂଲ୍ୟାଙ୍କନ ପ୍ରଦାନ କରିବା। ସମଗ୍ର ଖାଦ୍ୟ ଶୃଙ୍ଖଳାରେ ଜାତୀୟ ଖାଦ୍ୟ ନିୟନ୍ତ୍ରଣ ପ୍ରଣାଳୀର କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ଅଧିକ ବିକାଶ ପାଇଁ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ଏବଂ FAO ବା WHO ଖାଦ୍ୟ ନିୟନ୍ତ୍ରଣ ପ୍ରଣାଳୀ ମୂଲ୍ୟାଙ୍କନ ଉପକରଣ ମାଧ୍ୟମରେ ସମୟ ସହିତ ପ୍ରଗତି ମାପ ଏବଂ ମୂଲ୍ୟାଙ୍କନ କରିବା।
1: ଖାଦ୍ୟ ଉତ୍ପାଦନରେ ବ୍ୟବହୃତ ନୂତନ ପ୍ରଯୁକ୍ତିବିଦ୍ୟା ଯେପରିକି ଜେନେଟିକ୍ ପରିବର୍ତ୍ତନ, ଚାଷ କରାଯାଇଥିବା ଖାଦ୍ୟ ଉତ୍ପାଦ ଏବଂ ନ୍ୟାନୋଟେକ୍ନୋଲୋଜିର ସୁରକ୍ଷା ମୂଲ୍ୟାଙ୍କନ, ଆନ୍ତର୍ଜାତୀୟ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ନେଟୱାର୍କ ମାଧ୍ୟମରେ ଖାଦ୍ୟ ସୁରକ୍ଷା, ବିପଦ ପରିଚାଳନା ଏବଂ ଖାଦ୍ୟ ସୁରକ୍ଷା ଜରୁରୀକାଳୀନ ପରିସ୍ଥିତିର ପ୍ରତିକ୍ରିୟା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବା, ସୁରକ୍ଷିତ ଖାଦ୍ୟ ବାର୍ତ୍ତା ଏବଂ ତାଲିମ ସାମଗ୍ରୀ ପାଇଁ WHO 5 ଚାବି ମାଧ୍ୟମରେ ବ୍ୟବସ୍ଥିତ ରୋଗ ନିବାରଣ ଏବଂ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିରାପଦ ଖାଦ୍ୟ ପରିଚାଳନାକୁ ପ୍ରୋତ୍ସାହିତ କରିବା। ସ୍ୱାସ୍ଥ୍ୟ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ଖାଦ୍ୟ ସୁରକ୍ଷାକୁ ସମର୍ଥନ କରିବା ଏବଂ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ସହିତ ଜାତୀୟ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକରେ ଖାଦ୍ୟ ସୁରକ୍ଷାକୁ ଏକୀକୃତ କରିବା। ଦେଶଗୁଡ଼ିକୁ ସେମାନଙ୍କର ବର୍ତ୍ତମାନର ଖାଦ୍ୟଜନିତ ରୋଗ ପର୍ଯ୍ୟବେକ୍ଷଣ ଏବଂ ପ୍ରତିକ୍ରିୟା କାର୍ଯ୍ୟକଳାପକୁ ଉନ୍ନତ କରିବା ପାଇଁ ଏବଂ IHR ଦ୍ୱାରା ଆବଶ୍ୟକ ବିଦ୍ୟମାନ ଜାତୀୟ ପର୍ଯ୍ୟବେକ୍ଷଣ ଏବଂ ପ୍ରତିକ୍ରିୟା ପ୍ରଣାଳୀରେ ସେଗୁଡ଼ିକୁ ସଂହତ କରିବା ପାଇଁ ସମର୍ଥନ କରି ବିଶ୍ୱବ୍ୟାପୀ ଖାଦ୍ୟଜନିତ ରୋଗର ପର୍ଯ୍ୟବେକ୍ଷଣ ଏବଂ ପ୍ରତିକ୍ରିୟାକୁ ହ୍ରାସ ସୁଦୃଢ଼ କରିବା ଏବଂ ଜାତୀୟ, ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ସ୍ତରରେ ଖାଦ୍ୟଜନିତ ରୋଗର ବିଶ୍ୱବ୍ୟାପୀ ଭାର ନିୟମିତ ଭାବରେ ତଦାରଖ କରିବା ଏବଂ ଖାଦ୍ୟଜନିତ ରୋଗର ଜାତୀୟ ଭାର ଆକଳନ କରିବାକୁ ଦେଶଗୁଡ଼ିକୁ ସମର୍ଥନ କରିବା କିମ୍ବା ଖାଦ୍ୟ ସୁରକ୍ଷା ନୀତିକୁ ସୂଚିତ କରିବା ପାଇଁ ବିଦ୍ୟମାନ ଭାର ଆକଳନ ବ୍ୟବହାର କରିବା।

ଏଇଠି ଶେଷ ହେଲା ଆଜିର ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଆଲବମ୍ରୁ ଗୀତଟିଏ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ନିବେଦିତା। ଗୀତିକାର ନିଜାମ, ସଙ୍ଗୀତ ପ୍ରେମ ଆନନ୍ଦ।

ଶ୍ରୋତାବନ୍ଧୁ, ଚଳିତ ଅଧିବେଶନରେ ଆଉ ଅଳ୍ପ ସମୟ ପରେ ସନ୍ଧ୍ୟା 6:10ରେ ପ୍ରଚାର କରିବୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଭକ୍ତିଗୀତ। ଜନଜୀବନ ସମ୍ବାଦ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଆଜି ସନ୍ଧ୍ୟା 6:55ରେ। ଇଂଲଣ୍ଡର ଏଡକବାଷ୍ଟନ ବିର୍ମିଙ୍ଗମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଇସିସି T20 ମହିଳା ବିଶ୍ୱକପ୍ 2026ର ଧାରାବିବରଣୀ ପ୍ରଚାର କରିବୁ ଆଜି ରାତି 7:25, ରାତି 8 ଏବଂ ରାତି 9:15ରୁ। ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ।
1: ସୌଜନ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବଲାଙ୍ଗୀର।
2: ଶୁଣୁଛନ୍ତି ଓଡ଼ିଆ ଭକ୍ତି ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ହେଉଛନ୍ତି ବିନୋଦିନୀ ସାହୁ। ଗୀତ ରଚନା ଅଲେଖ ବିଶ୍ୱାଳ। ସଙ୍ଗୀତ ବିପିନ ବାରିକ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଭକ୍ତିଗୀତ। ପରବର୍ତ୍ତୀ କଣ୍ଠଶିଳ୍ପୀ ହେଉଛନ୍ତି ଦୁଃଖୀ ଶ୍ୟାମ।

କାର୍ଯ୍ୟକ୍ରମର ଏଥର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ, ଗୀତ ଏବଂ ସଙ୍ଗୀତ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ।

ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମର ଶେଷରେ ଅଲେଖ ବିଶ୍ୱାଳଙ୍କ ରଚନା, କଣ୍ଠ ଏବଂ ସଙ୍ଗୀତ ଦେଇଛନ୍ତି ଅରବିନ୍ଦ ମୁଦୁଲି।

ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଭକ୍ତି ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ନମିତା ଅଗ୍ରୱାଲ, ବିନୋଦିନୀ ସାହୁ, ଦୁଃଖୀଶ୍ୟାମ ତ୍ରିପାଠୀ, ଭିକାରୀ ଚରଣ ବଳ, ମହାପାତ୍ର ମିନତି ଭଞ୍ଜ ଏବଂ ଅରବିନ୍ଦ ମୁଦୁଲି। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଗୀତଟିର ପରେ ପରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ପ୍ରଥମେ କିଛି ବିଜ୍ଞାପନ ସହ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଜନଜୀବନ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକରୁ କିଛି ସମୟ ମଧ୍ୟରେ।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା କଲେଜର ଫିସ୍ ଅଧିକ ଅଛି।
2: ଝିଅ
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ।
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ
3: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
1: ଆରବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା,

0: ଆମେ ଓଏସ୍ଆର୍ଟିସିର ସମସ୍ତ ବସ୍ ମଧ୍ୟ ସେବା ପରିବହନ ସେବା ଦେବୁ ଏବଂ କଲେକ୍ଟର ମାନଙ୍କ ପାଖରୁ ଲିଷ୍ଟ ଆସିବ ଯେତିକି ଆବଶ୍ୟକ ବସ୍ ସମସ୍ତଙ୍କୁ ଅଲରେଡି ତା ଉପରେ ନେଇକି ସମସ୍ତଙ୍କୁ ସୂଚନା ଦିଆଯିବ ଜିଲ୍ଲାପାଳଙ୍କ ଲିଷ୍ଟ ଆସୁ ଏବଂ ତା ଅନୁଯାୟୀ ବସ୍ ଦେବୁ ଏବଂ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯିବ ଯେତିକି ଆବଶ୍ୟକ ସଂଖ୍ୟକ ବସ୍ ଆମେ ଦେବୁ ଛାତ୍ରଛାତ୍ରୀମାନଙ୍କର କଲ୍ୟାଣ ଦୃଷ୍ଟିରୁ
1: ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତାର ଏକ ବୁନ୍ଦା ରକ୍ତ ଦିଅନ୍ତୁ ଜୀବନ ବଞ୍ଚାନ୍ତୁ ଜରୁରୀ ସମୟରେ ଅସ୍ତ୍ରୋପଚାର କର୍କଟ ଚିକିତ୍ସା ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି ଏହି କାର୍ଯ୍ୟଦ୍ୱାରା ଏକତା ଅଖଣ୍ଡତା ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ ରକ୍ତଦାନର ମହତ୍ତ୍ୱ ଉପରେ ଆକାଶବାଣୀକୁ ସୂଚନା ଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି
2: ଆଜି ଇଣ୍ଟରନ୍ୟାସନାଲ ବ୍ଲଡ୍ ଡୋନେସନ ଡେ ତାର ପାଳନ କରାଯାଏ ସମସ୍ତଙ୍କୁ ଇନ୍ସପାୟାର କରିବା ପାଇଁ ବ୍ଲଡ୍ ଡୋନେସନ ପାଇଁ ଆଉ ବ୍ଲଡ୍ ଡୋନେସନ ଦ୍ୱାରା ପ୍ରତ୍ୟେକଟି ଲୋକ ଉପକାର ପାଇଥାନ୍ତି ସେଥିରେ ଆକ୍ସିଡେଣ୍ଟ ଭୋଗିଥିବା ଲୋକଟି ହଉ ଗୋଟେ ଗର୍ଭବତୀ ସ୍ତ୍ରୀ ଲୋକ ହଉ ଯାହା ରକ୍ତ କମିଯାଏ ସିଏ ହଉ ଥାଲାସିମିଆ ଦ୍ୱାରା ପୀଡିତ ସିକିଲ୍ ସେଲ୍ ଦ୍ୱାରା ପୀଡିତ ସେମାନଙ୍କ ପାଇଁ ରକ୍ତ ଦରକାର ହେଇଥାଏ ଆଉ ଯେଉଁମାନେ ବ୍ଲଡ୍ ଦିଅନ୍ତି ସେମାନଙ୍କର ତିନି ମାସ ଭିତରେ ବ୍ଲଡ୍ ତିଆରି ହେଇଯାଇଥାଏ ହାର୍ଟ ଭଲ ରହେ ଆଉ ବହୁତ ଆଣ୍ଟିଜେନ୍ ଆଣ୍ଟିବଡି ଆଉ ଇମ୍ୟୁନୋଲୋଜିକାଲ ଡିଜିଜ୍ ମଧ୍ୟ ବେନିଫିଟ୍ ହୋଇଥାଏ
1: ଏହି ଦିବସ ଅବସରରେ ଜୟପୁରଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିବା ସଂକ୍ରାନ୍ତ ପ୍ଲାକାର୍ଡ ଏବଂ ବ୍ୟାନର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଏହି ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ଏଥିରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି ଶିବିରରେ 65 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଚିକିତ୍ସା ଅଧିକାରୀ ଯୋଗଦେଇ ରକ୍ତଦାନର ଆବଶ୍ୟକତା ଏବଂ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି ଆଜି ପହିଲି ରଜ ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମି ଦହନ ପାଳନ କରାଯିବ ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ ରଜରେ କୁଆଁରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ଦି ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇ ଉଠିଛି ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ପାରମ୍ପରିକ ଦୋଳି ଖେଳ ପିଠା ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି ମା ଓ ମେଘ ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଆନୁକୂଲ୍ୟରେ ରଜପର୍ବ ମହା ଆଡ଼ମ୍ବରରେ ପାଳନ କରାଯାଇଛି ଆଜି ପହିଲି ରଜଠୁ ଆରମ୍ଭ କରି ଆସନ୍ତା 16 ତାରିଖ ଭୂମି ଦହନ ତିନିଦିନ ଧରି ଜିଲ୍ଲାର ଗୋପାଳପୁର ସମୁଦ୍ରକୂଳରେ ଥିବା ପାନ୍ଥନିବାସ ସମେତ ରାଜ୍ୟର 16 ପାନ୍ଥନିବାସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ସମୁଦ୍ରକୂଳର ମନୋରମ ପରିବେଶ ମଧ୍ୟରେ ପର୍ଯ୍ୟଟକମାନେ ଦୋଳି ଖେଳିବା ସହ ଲୁଡୁ ପୁଚି ଏବଂ ଲଉଡ଼ି ଭଳି ପାରମ୍ପରିକ ଖେଳର ଆନନ୍ଦ ଉପଭୋଗ କରୁଛନ୍ତି ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ସ୍ଥିତ ରାମମନ୍ଦିରରେ ବିଧାୟକ ଜୟ ଢୋଲକିଆଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର 12 ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି ଭାରତକୁ ଏକ ବିକଶିତ ରାଷ୍ଟ୍ର ଏବଂ ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ଢୋଲକିଆ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାର ସୋମନାଥ

0: ଶ୍ରୀମାନ ଯାତ୍ରାରେ ଯୋଗ ଦେବା ପାଇଁ 52 ଜଣ ତୀର୍ଥଯାତ୍ରୀ ଆଜି ଯାତ୍ରା ଆରମ୍ଭ କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଯାତ୍ରା ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସାଂସ୍କୃତିକ ଐତିହ୍ୟ, ବିଭବ, ଆଧ୍ୟାତ୍ମିକ ପରମ୍ପରା ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସୋମନାଥ ମନ୍ଦିର ଦର୍ଶନର ମଧ୍ୟ ସୁଯୋଗ ପାଇବେ। ତୀର୍ଥଯାତ୍ରୀମାନଙ୍କ ସୁବିଧାରେ ଯାତ୍ରା ଓ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲାର ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ସଂରକ୍ଷିତ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହିସବୁ ସାମଗ୍ରୀ ସହ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ ଦୁଇଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼, ବଜ୍ରପାତ, ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଓଏସ୍ଆର୍ଟିସି ବସ୍ରେ ମାଗଣା ଯାତାୟତ କରିପାରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ। ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ରହିଯା, ଅସଲି ନୋଟରେ କାହିଁକି ଖେଳୁଛୁ?
2: ବ୍ରୋ, ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
3: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ ମିଳିବ?
1: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
4: ଆର୍‌ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇଂଲଣ୍ଡର ଏଜବେଷ୍ଟନର ବର୍ମିଂହାମଠାରେ ଅନୁଷ୍ଠିତ ମହିଳା T20 ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖ୍ୟ ଖବର। ଦେଶବାସୀଙ୍କ ନିକେ ଗଲ 12 ବର୍ଷରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକେ ସହଜରେ ସୁଲଭ ଦରଥି ପହଞ୍ଚାଯାଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମଟି ଉଷ୍ଣାକିର ସହାୟତେ ଭାଗ ନେବାକେ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାନୁ ମୂଲ ହେଉଛେ 3 ଦିନିଆ କୃଷିଭିତ୍ତିକ ଗଣପର୍ବ ରଜ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଆଉ ନନ୍ପଡ଼ାର ପତରପେଣି ସହାୟତେ ଆଉ

0: କିଛି ସମୟ ଉତ୍ତରୁ ମୂଲ ହେବା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗଲା 12 ବର୍ଷ ଭିତରେ ଦେଶେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକେ ଅଧିକ ସହଜ ଓ ସୁଲଭ ଦର୍ଥି ଦିଆଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟଥି ଶ୍ରୀ ମୋଦି କହିଛନ୍ତି ପୃଥିବୀ ସବୁନୁ ବଡ଼ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ଜରିଏ ସମାଜର ଦୁର୍ବଳ ଶ୍ରେଣୀର ମାନଙ୍କର ପାଶେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାବାଟା ବହୁତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନଔଷଧି ପରିଯୋଜନା ପଦକ୍ଷେପ ଉଷକୋଷାର ଦରକେ କମ୍ କରିଛି। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଆର୍ ଛାତ୍ରଛାତ୍ରୀମାନଙ୍କୁ ସିଟ୍ ମିଳିବାରୁ ଚିକିତ୍ସା ଶିକ୍ଷା ଭିଲ୍ ଅଧିକା ସହଜ ଆର୍ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ଲାଗି ସରକାର ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ଗଲା 12 ବର୍ଷରେ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରଥି ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ସୁସ୍ଥ ନାଗରିକ ସମୃଦ୍ଧ ଦେଶ ଗଠନ ଥିଭିଲ୍ ଏଟା ସାହାଯ୍ୟ କରବା। ସାମାଜିକ ଗଣମାଧ୍ୟମ ଜରିଏ ଶ୍ରୀ ନଡ୍ଡା କହିଛନ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆର୍ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଦେବାର ଦିଗେ ବହୁତ ବଡ଼ ଭୂମିକା ତୁଲେଇଛି। ଦେଶର ତୃଣମୂଳ ସ୍ତରନ ଗୁଣାତ୍ମକ ଶିକ୍ଷା ପହଞ୍ଚାବାର୍ଥି ଏଇଟା ବହୁତ ଉପଯୋଗୀ ହୋଇପାରିଛି। ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଆଘନୁ ଆଜ୍ ଗୋଟିଏ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗା ଆଉ ହେବେଲ୍ଡର୍ ସହଯୋଗୀ ହୋଇଥିବାର ଅନ୍ଲାଇନ୍ ଅଧିବେଶନଟି 130ରୁ ଅଧିକା ଦେଶ ଭାଗ ନେଇଥିଲେ। କାର୍ଯ୍ୟକ୍ରମଟି ଯୋଗ ଦେଇକରି କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯୋଗାଭ୍ୟାସ ଏହାଦେ ଗୋଟିଏ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନ ହୋଇପାରିଛେ। ଜାତିସଂଘ ତରଫୁ ଆନ୍ତର୍ଜାତୀୟ ଯୋଗ ଦିବସକେ ମାନ୍ୟତା ଦେବାଟା ଭାରତ ଲାଗି ଗର୍ବର ବିଷୟ ବୋଲିକରି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଆର୍ କଲ୍ୟାଣକେ ତହକାବାର ଲାଗି ଯୋଗର ବଢ଼ୁଥିବାର ଲୋକପ୍ରିୟତାକେ ପ୍ରତିଫଳନ କରୁଛେ। ଦୈନନ୍ଦିନ ଜୀବନଥି ଯୋଗକେ ଗୋଟିଏ ଅଂଶ ହିସାବରେ ନେବାର୍କେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ସମକୁ ଆହ୍ୱାନ ଦେଇଛନ୍ତି। ଆବା 21 ତାରିଖ ହେବାର୍କେ ଥିବା ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମଥି ଉଷ୍ଣାକିର ସହିତ ଭାଗ ନେବାର୍କେ କେନ୍ଦ୍ରମନ୍ତ୍ରୀ ସମକୁ ଅନୁରୋଧ କରବାର ସହିତ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକେ ଆଗ୍କେ ନେବାର୍କେ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ସାମ୍ନାନୁ ହୋଇଥିବାର ଯୋଗ ଶିବିରଟି ଅଂଶଗ୍ରହଣ କରିକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍। ବିଶାଖାପାଟନମର ଓମ୍ ଯୋଗ କେନ୍ଦ୍ର ତରଫ ହୋଇଥିବାର କାର୍ଯ୍ୟକ୍ରମଟି ରାଜ୍ୟପାଳ ଖୁସି ଜାହିର କରିଛନ୍। ଏ ଅବସରରେ ରାଜ୍ୟପାଳ ପେଟ୍ରୋଲ ଆର୍ ଡିଜେଲ ପ୍ରଦୂଷଣରୁ ମୁକ୍ତି ଲାଗି ସୌରଶକ୍ତି ନା ତ ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାର କରବାର୍କେ ଲୋକଙ୍କୁ ପରାମର୍ଶ ଦେଇଛନ୍। ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ ତରଫୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ବାହାରିଛି। ଘର ମାଲିକ ଆଉ ଘରେ ଭଡ଼ା ରହୁଥିବା ଲୋକମାନଙ୍କର ଭିତରେ ବହୁତ ଦିନ ଥିବାର ସମସ୍ୟାର ସମାଧାନ ଦିଗେ ଅଧିନିୟମ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲିକରି ଆଶ କରାଯାଉଛି। ଘରଭଡ଼ା ବ୍ୟବସ୍ଥାଟି ସଂସ୍କାର ଆଣବାର ଲାଗି ସରକାର ଲିଖିତ ଘରଭଡ଼ା ଚୁକ୍ତିକେ ଚିଠା ନିୟମାବଳୀଥି ବାଧ୍ୟତାମୂଳକ କରିଛନ୍ତି। ନିର୍ଦ୍ଦିଷ୍ଟ ନିୟମ ଆଧାରଥି ଭଡ଼ା ବଢ଼ାବାର ଲାଗି ନିୟମାବଳୀଥି ଉଲ୍ଲେଖ କରାଯାଇଛି। ଏ ଚିଠା ନିୟମାବଳୀ ବାଦେ ଲୁକର୍ନୁ ମତାମତ ମଗାଯାଇଛି। ଏଥିଲାଗି 15 ଦିନର ସମୟ ଧାର୍ଯ୍ୟ କରାଯାଇଛି। ଲୋକମାନେ ଇମେଲ ଜରିଏ ନଗର ଉନ୍ନୟନ ବିଭାଗକେ ମତାମତ ପଠାଇ ପାରିବେ। ନିୟମାବଳୀ ଅନୁସାରେ ଘରଭଡ଼ା ବାବଦ ଭିନ୍ ଭିନ୍ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଆର୍ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆଇବା ଦିନେ ସବୁ ସହରାଞ୍ଚଳନୁ ରେଣ୍ଟାଲ ହାଉସ୍ ତିଆରି କରାଯିବ ବୋଲିକରି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
1: ଭଡ଼ାଟିଆ ଏବଂ ଭଡ଼ା ଘର ଭିତରେ ବି ଡିଫରେନ୍ସ ତିଆରି ହେଉଛି। ଆମେ ଓଡ଼ିଶା ଅର୍ବାନ୍ ରେଣ୍ଟାଲ ହାଉସିଂ ପଲିସି ଗୋଟେ ଆଣିଛୁ, ତେଣୁ ଲୋକଙ୍କ ପାଖରୁ ବି ମତ ମାଗୁଛୁ, ଆ ଉପରେ ସମସ୍ତଙ୍କର ଭ୍ୟୁ ନେଇକି ଆମେ ତାକୁ ଫାଇନାଲ ନୋଟିଫିକେସନ କରିବୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପାଠ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀମାନେ, କି ଯେଉଁମାନେ ବ୍ୟବସାୟ ପାଇଁ ଆସୁଛନ୍ତି, ଯେଉଁମାନେ ଛୋଟ ଛୋଟ ଚାକିରି ବି କରିଛନ୍ତି, ସେମାନେ ବି ମଧ୍ୟ ଘର ଖଣ୍ଡେ ଭଡ଼ା ପାଇବା କଷ୍ଟକର ହୋଇଯାଉଛି। ଏବଂ ଘର ମାଲିକ ଏବଂ ଯିଏ ଭଡ଼ା ନେବ ତାଙ୍କ ଭିତରେ ସୁସମ୍ପର୍କ ରଖିକି ଗୋଟେ ପଲିସି ଆମେ ଏମିତି ଆଣୁଛୁ ଯେମିତି ତାଙ୍କ ଭିତରେ ବି ଡିଫରେନ୍ସ ଫ୍ୟୁଚରରେ ନ ହେବ।
0: ଭୁବନେଶ୍ୱରରୁ ଆଇବା କାଲି ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ସେଦିନ ସରକାରୀ ଛୁଟି ଦିନ ପଡ଼ୁଥିବାରୁ ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକ ଜଣାଇ ଦିଆଯିବା। ରକ୍ତଦାନର ମହତ୍ଵ ଆର୍ ରକ୍ତଦାନକେ ତହକାବାର ଲାଗି ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କର ଜନ୍ମଦିନ ସୋର୍ କରିକିରି ଫି ବଛର ଆଜିର୍ ଦିନକେ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଏସି। ଏ ବଛରର ଏ ଦିବସର ବାର୍ତ୍ତା ହେଉଛି ମାନବତାର ଗୋଟେ ବୁନ୍ଦା, ରକ୍ତଦାନ କରୁନ୍ ଜୀବନ ବଞ୍ଚଉନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଟିଏ ବାର୍ତ୍ତାଟି ସ୍ୱେଚ୍ଛାକୃତ ଭାବେ

0: ରକ୍ତଦାନ କରିକିରି ରକ୍ତର ଆବଶ୍ୟକତାକେ ପୂରଣ କରବାର୍ ଲାଗି ଶପଥ ନେବାର୍କେ ରାଜ୍ୟବାସୀଙ୍କୁ କହିଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ ଶୁଭେଚ୍ଛା ଜଣାବାର ସହିତ ଓଡ଼ିଶାର ରକ୍ତ ଅଭାବନୁ କାହାରିର ଜୀବନହାନି ନା ହେବାର୍ ଲାଗି ସବେ ସଂକଳ୍ପ ନେବାର୍କେ ଆହ୍ୱାନ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ଆଜିଠାନୁ ତିନିଦିନିଆ କୃଷିଭିତ୍ତିକ ରଜ ପର୍ବ ପାଳନ ମୂଲ ହୋଇଛି। ଆବାକାଲ ରଜ ସଂକ୍ରାନ୍ତି ଆର୍ ତାର ଆର ଦିନ ଭୂମି ଦହନ ପାଳନ ହେବା। ଆଷାଢ଼ ମାସ ମୂଲନୁ ମୌସୁମୀ ଆସି ଶୁଖା ଭୂଇଁନୁ ବର୍ଷା ପାନ ପଡ଼ବାର ଉତ୍ରୁ ମାଏଟ୍ର ପ୍ରଜନନ ଶକ୍ତି ବଢ଼୍ସି। ସେଥିଲାଗି ତିନି ଦିନ ଜମି ଚାଷ ଆର୍ ଅଲଗା ଚାଷ କାମ ନାହିଁ କରାଯାଏ। ପରମ୍ପରା ଅନୁସାରେ ଏ ତିନି ଦିନ ବିଶ୍ରାମ ଆର୍ ମନୋରଞ୍ଜନ ସମୟ ହୋଇଥିବାରୁ ଗାଁ ନୁ ସହର ତକ ରଜ ପର୍ବ ପାଳନ କରାଯାଉଛି। ରଜତି ଟୁକେଲମାନେ ନୂଆ କପଡ଼ା ଲତା ପିନ୍ଧିକିରି ଦୁଲି ଝୁଲବାର ପରମ୍ପରା ରହିଛି। ଏ ଅବସରରେ ପୋଡ଼ପିଠା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପାଳନ କରାଯାଉଛି। ରଜ ପର୍ବ ଉତ୍ରୁ ଚାର ନମ୍ବର ଦିନ ବସୁମତୀ ସ୍ନାନ କରାଯିବାର ସହିତ ରଜ ପର୍ବ ଶେଷ ହେସି। ରଜ ପର୍ବ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମଟି ରାଷ୍ଟ୍ରପତି କହିଛନ୍, ବର୍ଷା ଋତୁ ଆସବାର୍ଥି ମାଟି ମା'କେ ସମ୍ମାନ ଜଣାଇକରି ପିଠା ମିଠା ଦୁଲି ବାଗଡ଼ି ଖେଲ ଆର୍ ପାନର ଆୟୋଜନ ଭିତରେ କୃଷି ଭିତ୍ତିକ ପର୍ବ ଓଡ଼ିଶାର ସବୁଆଡ଼େ ପାଳନ ତିନି ଦିନ ତକ କରାଯାଏସି। ଇଥିନୁ ଆମେ ପ୍ରକୃତି ସାଙ୍ଗେ ମିଳିମିଶିକରି ଚଲବାର ପ୍ରେରଣା ଗ୍ରହଣ କରବାର ଉଚିତ। ଏ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଜ୍ୟ ଆର୍ ଦେଶବାସୀଙ୍କୁ ସୁଖ ସମୃଦ୍ଧି କାମନା କରିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରଜ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏହି କୃଷିଭିତ୍ତିକ ଗଣପର୍ବ ରାଜ୍ୟର ସଂସ୍କୃତି ପ୍ରକୃତି ପ୍ରଗତି ଆର୍ ପରମ୍ପରାର ପରିଚୟ ବୋଲିକରି ରାଜ୍ୟପାଳ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏ ପର୍ବ ମାଟି ମା'ର ମହତ୍ତ୍ୱ ମାତୃଶକ୍ତିର ସମ୍ମାନ ଆର୍ କୃଷିଭିତ୍ତିକ ସଭ୍ୟତାକେ ପିଢ଼ି ପରେ ପିଢ଼ି ସମୃଦ୍ଧ କରିଆସିଛି ବୋଲିକରି ମୁଖ୍ୟମନ୍ତ୍ରୀ କହିଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇତିହାର ଅବସରରେ ଖୁସି ଜାହିର କରିକିରି କହିଛନ୍, ଏ ମହାନ ଓଡ଼ିଆ ସଂସ୍କୃତିର ପର୍ବ ପରମ୍ପରାକେ ବଜାୟ ରଖବାର ସହିତ ସମକର ମନେ ଆଶା ଆର୍ ଖୁସି ଆନିଦେଉ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାଥି ଆଜି ନନ୍ଦପଡ଼ାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣି ନୀତି ହୋଇଛି। ଶଙ୍ଖ ଘଣ୍ଟ ଦୁଲଦୁଲି ଆର୍ ଲୋକନାଥ ଦଲ ସାଙ୍ଗେ ନେଇକରି ବରପିତା ସପ୍ତରୋଷି ଆର୍ ପଡ଼ାର ମୁରବୀମାନେ କନିଆ ଖୋଜବାର୍କେ ଶୋଭାଯାତ୍ରାଟି ବାହାରିଛନ୍। ସେମାନେ କନ୍ୟା ପିତାଙ୍କର ଘରେ ପହଞ୍ଚିଲା ଉତ୍ରୁ ସପ୍ତରୋଷି ଆର୍ ବରପିତା ଦେବଦେବ ମହାଦେବଙ୍କର ଗୁଣଗାନ କରିବେ। ହେଲେ ଝିଅ ଘରେ ରାଜି ହେଲା ଉତ୍ରୁ ସରଗୀ ପତର ପେଣା ଫୁଲ ଆର୍ ବଲପତର ଦେଇକରି ପତରପେଣି ନୀତି କରିବେ। ଏ ବାବଦେ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର କୋଷାଧ୍ୟକ୍ଷ ଭୁବନ ମୋହନ ମିଶ୍ର କହିଛନ୍,
1: ସପ୍ତର୍ଷିକୁ ଧରି ଦେଢ଼ ମିଶ୍ର ସାପନ ନିବାସୀ ସେ ସତୀତ ମିଶ୍ର ଏବଂ ବିରପାଣି ମିଶ୍ରଙ୍କ ଘରକୁ ପତ୍ର ପେଣି କରିକିରି ଦେଖିଥିବେ। ଆଳରେ ସବୁ ପତ୍ର ବିଡ଼ା ବେଲପତ୍ର ଫୁଲ ନେଇକି ଏସବୁ ପତ୍ର ପେଣି ଯାଏ। ସାଙ୍ଗରେ ସପ୍ତର୍ଷି ଯିବେ, ଗୋଟେ ରଥ ଉଡ଼ାଇକି ଆଉ ବହୁତ ଗୁଡ଼େ ମୟୂର ମାଛ ଘଣ୍ଟା ତନ୍ତ ଏମିତି ହେଇକି ଯିବେ। ଏଇଟା ହେଲା ଶୀତଳଷଷ୍ଠୀ ଯାତ୍ରା ରାଜ୍ୟ ପର୍ବ।
0: ସେନ୍ତା ଆଇବା କାଲ ବାଲୁଙ୍କେଶ୍ୱର ବାବାଙ୍କର ବିବାହ ଯୋଗ ଦେବାର ଲାଗି ନରସିଂହ ମହାପୁରୁ ସହରେ ଦେ ଦେବତାଙ୍କୁ ନିୟୁତା ଦେବେ। ମହାଦେବ ଆର୍ ମାତା ପାର୍ବତୀଙ୍କର ମାନବୀୟ ଲୀଳା ଦେଖ୍ବାର ଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଛି। ଏବେ 16 ତାରିଖ ଝାଡ଼ପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫୁ ପତରପେଣି ନୀତି ହେବା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଇଲାକାନ ପହଞ୍ଚିଛି। ଏବେ 2 ଦିନ ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବାର ସମ୍ଭାବନା ଅଛି। ଏବେ 20 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର କେତେଟା ଜାଗାନୁ କାଲ ବୈଶାଖୀରେ ବଲେ ଚଡ଼କ ମାରିକିରି ବର୍ଷା ହେବାର ସମ୍ଭାବନା ବି ଅଛି। ଦେଶବାସୀଙ୍କର ନିକେ ଗଲା 12 ବର୍ଷରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକେ ସହଜ ଆର୍ ସୁଲଭ ଦର୍ଥି ପହଞ୍ଚା ଯାଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମଟି ଉଷ୍ଣାକିର ସହିତ ଭାଗ ନେବାର୍କେ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାନୁ ମୂଲ ହୋଇଛି ତିନିଦିନିଆ କୃଷିଭିତ୍ତିକ ଗଣପର୍ବ ରଜ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଆଉ ନନ୍ପଡ଼ାର ପତରପେଣି ସହିତ ଆଉ କିଛି ସମୟ ଉତ୍ତରୁ ମୂଲ ହେବା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।
2: ଶୁଣୁଥିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

0: ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା. ଗିନିସ୍ ବିଶ୍ୱରେ ରେକର୍ଡ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ. ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରୁ ସଦସ୍ୟ. ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ଙ୍କ ମଧ୍ୟରେ ଫ୍ରାନ୍ସର ନିସ୍ ସହରସ୍ଥିତ ଐତିହାସିକ ଭିଲ୍ଲା କେରିଲୋସ୍ଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି. ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତାର ସମ୍ପ୍ରସାରଣ ଉପରେ ପର୍ଯ୍ୟବେସିତ. ଏଥିସହ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ର ମଧ୍ୟ ସାମିଲ ରହିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ଫ୍ରାନ୍ସର ନିସ୍ ସହରସ୍ଥିତ ପ୍ୟାଲେସ୍ ଡେସ୍ ଏକ୍ସପୋଜିସନ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି. ଏହା ଭାରତ ଦ୍ରୁତଗତିରେ ସମ୍ପ୍ରସାରିତ ହେଉଥିବା ନବସୃଜନ ଏବଂ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ପ୍ରଦର୍ଶିତ କରୁଛି. ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅନ୍ତର୍ଗତ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ଏବଂ ସମଗ୍ର ବିଶ୍ୱର ପ୍ରମୁଖ ନିବେଶକାରୀ, ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରିଛନ୍ତି. ଏଥିରେ ଉନ୍ନୀତ କମ୍ପ୍ୟୁଟିଂ ବ୍ୟବସ୍ଥା, ସେମି କଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ସମେତ 13 ପ୍ରମୁଖ କ୍ଷେତ୍ରର ନବସୃଜନଗୁଡ଼ିକୁ ସ୍ଥାନିତ କରାଯାଇଛି. ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ପ୍ରତିଭା ଏବଂ ୟୁରୋପୀୟ ପୁଞ୍ଜି ମଧ୍ୟରେ ଏକ ସେତୁ ଭାବେ ଉଭା ହୋଇଛି. ଏହା ଯୁବ ନବସୃଜନକାରୀମାନଙ୍କୁ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କ ସହ ସଂଯୋଗ କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି. ଭାରତର ଷ୍ଟାର୍ଟଅପ୍ ବିପ୍ଳବ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଦେଶର ଯୁବପିଢ଼ି କୃତ୍ରିମ ବୁଦ୍ଧିମତା ଓ ମହାକାଶ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ସବୁଜ ଶକ୍ତି, ଉନ୍ନୀତ ନିର୍ମାଣ ବ୍ୟବସ୍ଥା ଏବଂ ପ୍ରତିରକ୍ଷା ନବସୃଜନ ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସମାଧାନ ପ୍ରସ୍ତୁତ କରୁଛନ୍ତି. ଶ୍ରୀ ମୋଦି କହିଛନ୍ତି ଭାରତରେ ଆଜି 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି ଏବଂ ଦେଶ ମାନବିକତା ପାଇଁ ପ୍ରଯୁକ୍ତିବିଦ୍ୟା ନୀତି ଦ୍ୱାରା ପରିଚାଳିତ ଏକ ମାନବ କେନ୍ଦ୍ରିକ ନବସୃଜନ ମଡେଲକୁ ପ୍ରସାରିତ କରୁଛି.
1: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ବାୟୋଟେକ୍ନୋଲୋଜି, ସ୍ପେସ୍ ଟେକ୍ନୋଲୋଜି ଅର୍ ଆଡଭାନ୍ସ ମଟେରିଆଲ୍ସ, ଏ ସଭି ଏସି ଟେକ୍ନୋଲୋଜି ହେଁ ଯୋ ମାନବତା କେ ଫ୍ୟୁଚର କୁ ସେପ୍ କରେଙ୍ଗେ। ये ह्यूमन सिविलाइजेशन के अगले चैप्टर है। हार्ट

0: टेक्नोलॉजिकल रिवॉल्यूशन मानवता को एक नया अवसर देता है।
1: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଭାରତ ବିଶ୍ୱସ୍ତରୀୟ ନବସୃଜନ ଶକ୍ତି କେନ୍ଦ୍ର ଭାବେ ଅଭ୍ୟୁଦୟ ହୋଇଥିବାରୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ମାକ୍ରନ୍ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ନବସୃଜନ ବ୍ୟବସ୍ଥା ଏବଂ ଫ୍ରାନ୍ସ ସମୃଦ୍ଧ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ମଧ୍ୟରେ ଏକ ଦୃଢ଼ ସେତୁ ସ୍ଥାପନ କରୁଛି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ର ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମେରାଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାୱିଲ୍ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଥର ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ହର୍ ଘର୍ ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି, ଓମାନ ଉପକୂଳ ନିକଟରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକର ଇଞ୍ଜିନ୍ରେ ତ୍ରୁଟି ଘଟିଛି। ଏହି ଜାହାଜରେ 14 ଜଣ ଭାରତୀୟ ଥିଲେ। ସୋସିଆଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି, ସମସ୍ତ 14 ଜଣ କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏମ୍ଭି ଜବଲ ଅଲ୍ଲୀ 9 ନାମକ ଅନ୍ୟ ଏକ ଜାହାଜରେ ସ୍ଥାନାନ୍ତରିତ କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିରାଟ ଏକ ଜାହାଜଟି ବୁଡ଼ିଯାଇଥିବା ଜଣାଯାଇଛି। ଓମାନର ମସ୍କାଟସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଶାରୀରିକ ଅସୁସ୍ଥତା ଯୋଗୁଁ ଏମ୍ଟି ସେଲେଷ୍ଟିଆଲ୍ ଜାହାଜରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକ ନିଶାନ୍ତ ଉଇର୍ ଥାନାଙ୍କ ସମ୍ପର୍କରେ ସେମାନେ ସ୍ଥାନୀୟ ଓମାନ କର୍ତ୍ତୃପକ୍ଷ, ବନ୍ଦର ଅଧିକାରୀ ଏବଂ ସିପିଂ କମ୍ପାନୀ ସହିତ ସକ୍ରିୟ ସମନ୍ୱୟ ରକ୍ଷା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି, ଜାହାଜଟି ଖୁବ୍ ଶୀଘ୍ର ଦୁକମ୍ ବନ୍ଦରରେ ପହଞ୍ଚବାର ସମ୍ଭାବନା ରହିଛି। ଏହା ସହିତ ଜାହାଜରୁ ପାର୍ଥିବ ଶରୀରକୁ ଠିକ୍ ସମୟରେ ବାହାର କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁହାଯାଇଛି। ନିଶାନ୍ତଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ପଠାଇବା ପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନ୍ର ରାଜଧାନୀରେ ଇରାନ୍ ସମର୍ଥିତ ସଶସ୍ତ ଗୋଷ୍ଠୀ ହେଜବୁଲ୍ଲାର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ଆଜି ଘୋଷଣା କରାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଉତ୍ତର ଇସ୍ରାଏଲ୍ ଉପରେ ହିଜବୁଲ୍ଲା କରିଥିବା ଆକ୍ରମଣର ଜବାବରେ ଏହି ବିମାନ ଆକ୍ରମଣ କରାଯାଇଛି। ସପ୍ତାହକ ପୂର୍ବରୁ ଇସ୍ରାଏଲ୍ କରିଥିବା ଶେଷଥର ପାଇଁ ବେଡ୍ତୁର୍ ନିକଟବର୍ତ୍ତୀ ଅଞ୍ଚଳରେ ଆକ୍ରମଣରେ ଇରାନ୍ ପାଲଟା ଜବାବ ଦେଇଥିଲା। ତେହେରାନ୍ ପକ୍ଷରୁ କୁହାଯାଇଛି, ଆମେରିକା ଇରାନ୍ ମଧ୍ୟସ୍ଥତା ଅସ୍ତ୍ରବିରତି ଚୁକ୍ତିରେ ଲେବାନନ୍ ଉପରେ ହେଉଥିବା ଇସ୍ରାଏଲ୍ ଆକ୍ରମଣର ଅନ୍ତ ମଧ୍ୟ ସାମିଲ ହେବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଭାରତର ମହାକାଶ ଅର୍ଥନୀତି ଆସନ୍ତା ଦଶନ୍ଧିରେ ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚବ। ସମ୍ପ୍ରତି ମହାକାଶ ଅର୍ଥନୀତି 8-9 ବିଲିୟନ୍ ଡଲାର ହୋଇଥିବାବେଳେ ଏ କ୍ଷେତ୍ରରେ ଆଗାମୀ ଦିନରେ ଅଭିବୃଦ୍ଧି ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି, ମହାକାଶ ନୀତି ନିର୍ଦ୍ଧାରଣରେ ସଂସ୍କାର, ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ଏବଂ ନବସୃଜନର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ବିକାଶ ହୋଇପାରିଛି। ସେ କହିଛନ୍ତି, ଭାରତର ମହାକାଶ କ୍ଷେତ୍ରରେ ରୂପାନ୍ତରଣ ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଡକ୍ଟର ସିଂହ କହିଛନ୍ତି, ଭାରତର ମହାକାଶ କ୍ଷେତ୍ରରେ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଘଟୁଥିବା ଏକ ବଡ଼ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯେଉଁଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣାଗାର ସୀମାରୁ ବାହାରି ଜାତୀୟ ଚେତନାର ଏକ ଅଂଶ ପାଲଟିଛି। ସେ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବିଜ୍ଞାନ ଏବଂ ସମାଜ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ। ଶ୍ରୀ ସିଂହ କହିଛନ୍ତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବଢ଼ୁଥିବା ଗୁରୁତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ସ୍ୱଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ହେଲ୍ଥ, ଗଭୀର ସମୁଦ୍ର ଅଭିଯାନ ଏବଂ ଗଗନଯାନ ଭଳି କାର୍ଯ୍ୟକ୍ରମଗୁଡ଼ିକ ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ବିଜ୍ଞାନ ଏବଂ ନବସୃଜନକୁ ସ୍ଥାପିତ କରିବାରେ ସାହାଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ 10ମ

0: ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିଛି। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଭାରତ ଦୁଇ ଓଭରରେ ଏକ ୱିକେଟ୍ ହରାଇ 10 ରନ୍ ସଂଗ୍ରହ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଇ ମ୍ୟାଚ୍ ଆଜି ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ଏଫ୍ ଡାଲାସ୍ ଷ୍ଟାଡିୟମ୍ଠାରେ ନେଦରଲ୍ୟାଣ୍ଡସ୍ ଏବଂ ଜାପାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ନିଜର ବିଶ୍ୱକପ୍ ଅଭିଯାନରେ ଏକ ଚମତ୍କାର ଆରମ୍ଭ କରି ଗ୍ରୁପ୍ ଡିର ପ୍ରଥମ ମ୍ୟାଚ୍ରେ ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ମାସାଚୁସେଟ୍ସଠାରେ ହାଇତି ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ 1-0 ଗୋଲ୍ରେ ବିଜୟ ହାସଲ କରି ଗ୍ରୁପ୍ ସି'ର ଶୀର୍ଷ ସ୍ଥାନରେ ପହଞ୍ଚିଛି। ତୁର୍କୀର ଆଣ୍ଟାଲିଆଠାରେ ଚାଲିଥିବା ବିଶ୍ୱକପ୍ ତୃତୀୟ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତାରେ ଭାରତର ଧୀରଜ ବୋମାଦେବରା ଏବଂ କୁମକୁମ ମୋହତ ମିଳିତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଧୀରଜ ଏବଂ କୁମକୁମଙ୍କ ପାଇଁ ମିଳିତ ତୀରଚାଳନା ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣପଦକ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିଜ୍ ବିଶ୍ୱରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ 1ରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ୟୁ ସଦସ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ସମସ୍ତଙ୍କର ଡିଏଲ୍ ମିଟିଂରେ ଉପସ୍ଥିତ ରହିକିରି ମଣ୍ଡି ଇନାଗୁରେଟ୍ କରି ମଣ୍ଡିର ତାରିଖ ଖୁଲବାର ତାରିଖଟା ବାହାର କରିକିରି ସେଥିରେ MSPରେ ତାକୁ ସରକାର କିଣିଥିସି। ଆଉ ଗୋଟେ ଐତିହାସିକ କାମ ରହିଲା କ୍ରପ୍ ଲସ୍ ହେଲେ ଚାଷୀମାନଙ୍କର ବୀମା ସୁବିଧା, ତାର ଲାଗି ଗୋଟେ ଯୋଜନା ବର୍ତ୍ତମାନ ଯେନ୍ ରନ୍ କରୁଛେ ସେଟା ହେଇଗଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଫସଲ ବୀମା ଯୋଜନା ମାନେ ଆଦୌ ନୁହେଁ କି ମରୁଡ଼ି ହେଲେ ଯାଇକିରି ଯେନ୍ କୌଣସି ଫସଲ ଯଦି ତାର ଏଭରେଜ୍ ଇଲ୍ଡରୁ ସେଇ ବର୍ଷ ଉତ୍ପାଦନଟା ଯେକୌଣସି କାରଣବଶତଃ ଯଦି ଫସଲଟା ଲସ୍ ହେଇଛେ ତ ଥ୍ରେସୋଲ୍ଡ ଇଲ୍ଡର କମ୍ପେୟାର୍କୁ ଦେଖିକିରି ସାଙ୍ଗେ ସାଙ୍ଗେ ଚାଷୀମାନଙ୍କର ଲାଗି କ୍ଲେମ୍ର ବ୍ୟବସ୍ଥା ହେଇଛେ। ଏଥିରେ ବଲାଙ୍ଗୀର ଜିଲ୍ଲା ସବୁଠୁ ଆଗରେ ଅଛେ। ସେଟା ଯଦି ଧାନକେ ଆମେ ଦେଖମା, ଧାନଟା ହେଲା ପଞ୍ଚାୟତଟା ଗୋଟେ ହେଲା ୟୁନିଟେ, କିନ୍ତୁ ଅଣଧାନକେ ଆମେ ଯେତେବେଳେ ଦୃଷ୍ଟି ଦେଖମା ତ ସେତେବେଳେ ବ୍ଲକ୍ ଏଜେ ୟୁନିଟରେ କ୍ରପ୍ କଟିଂ କରିକିରି ସେଇ ହିସାବରେ ହେଇକିରି ଚାଷୀମାନଙ୍କୁ ସେଥିରେ ବ୍ୟବସ୍ଥା କରାହେଇଛି, ଏଇ ହିସାବରେ ହେଇପାର୍ବା। ତାପରେ ବର୍ତ୍ତମାନ ପ୍ରତି ବ୍ଲକ୍ର ଥିବା ପଞ୍ଚାୟତ ଗୁଡ଼ାକରେ ଧରିତ୍ରୀ ମାତା ବଚାଓ ନିଗ୍ରାଣୀ ସମିତି ଗଠନ କରାହେଇଛେ। ଏଇ କମିଟିର ଚେୟାରମ୍ୟାନ୍ ହେଉଛନ୍ ସବୁ ପଞ୍ଚାୟତର ସରପଞ୍ଚମାନେ, ଆଉ ସେକ୍ରେଟେରୀ ହେଉଛନ୍ ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର ବିଡ଼ିଓଙ୍କର ଯେନ୍ ଅଛନ୍, ଆଉ ସେଥିରେ VAW କୃଷକ ସାଥୀ ଆଉ କିଛି ବୁଦ୍ଧିଜୀବୀ ଲୋକମାନଙ୍କୁ ନେଇକିରି ଧରତୀ ବଚାଓ ନିଗ୍ରାଣୀ ସମିତି ଗଠନ କରାହେଇଛି। ଏମାନେ ମଝି ମଝିରେ ବସିକିରି ତାଙ୍କର ଗାଁରେ କେନ୍ତା ଆମର ଏନ୍ଭାରମେଣ୍ଟ ଏବଂ ମାଟି ଚାଷ ଜମିର କ୍ଷେତକେ କେନ୍ତା ବଚେଇକିରି ରଖ୍ମେ ସେଇ ହିସାବରେ ବର୍ତ୍ତମାନ ଜୁନ୍ ମାସର 1 ତାରିଖରୁ ଆସନ୍ତା ଏଇ ଜୁନ୍ ଶେଷ 30 ତାରିଖ ପର୍ଯ୍ୟନ୍ତ ପୁରା ଭାରତ ସାରା ସବୁ ଜାଗାରେ କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ଆନୁଷଙ୍ଗିକ ବିଭାଗର ଅଫିସରମାନେ ଯାଇକିରି ଧର କ୍ଷେତ ବଚାଓ ଅଭିଯାନ ବର୍ତ୍ତମାନ ଚାଲିଛେ। ସେଥିରେ ମୁଖ୍ୟତଃ ଏଇ ନେଚୁରାଲ ଫାର୍ମିଂ ଉପରେ ଆଉ ବେଲେନ୍ସ ଫର୍ଟିଲାଇଜର ୟୁଜ୍ କେନ୍ତା କର୍ମେ, ଚାଷୀମାନଙ୍କର ପାଖରେ ଦେଖାଯାଉଛେ କି ତାର କିଛି ତାଳତମ୍ୟ ନ ରହିବ, ଯେତେବେଳେ ଯେନ୍ ସାର ଚାହୁଁଛନ୍ ପକେଇ ଦେଉଛନ୍, ଯାହାଫଳରେ କାଁ କ୍ଷତିଟା ହେଉଛେ ଆଉ ବେଲେନ୍ସ ସନ୍ତୁଳିତ ସାରଟା କେନ୍ତା ବ୍ୟବହାର କରାଯିବା, ସୁଷମ ସାର କେନ୍ତା ବ୍ୟବହାର କରିପାରମେ ଚାଷୀ, ସେଥିଲାଗି ବୈଜ୍ଞାନିକମାନେ ବର୍ତ୍ତମାନ ପ୍ରତିଦିନ ବର୍ତ୍ତମାନ ଏଇ ଜୁନ୍ ମାସରେ ପର୍ଯ୍ୟନ୍ତ ଚାଲିଛେ। ଯଦି ଆଉ ନେକ୍ସଟ ଅପକମିଂ ଆମେ ଦେଖମା, ଏ ବର୍ଷ ଯଦି କିଛି ନୂଆ ନୂଆ ସ୍କିମ୍ କେନ୍ଦ୍ର ସରକାରର ଅଛେ ତ ଗୋଟେ ରହିଲା କଟନ୍ ମିଶନ। କଟନ୍ ମିଶନ ଯେନ୍ ଆସୁଛେ ଏଥିରେ ଟୋଟାଲି ହାଇ ଡେନ୍ସିଟି ପ୍ଲାଣ୍ଟିଂରେ ଏ ବର୍ଷ ବଲାଙ୍ଗୀର ଜିଲ୍ଲାରେ 2000 ହେକ୍ଟର ଆମେ ହାଇ ଡେନ୍ସିଟି ପ୍ଲାଣ୍ଟିଂ କର୍ମୁ। ଯେନ୍ ଚାଷୀମାନେ ହାଇବ୍ରିଡ଼ କପା କରୁଛନ୍ ଆଉ 1 ମିଟର 1 ମିଟର ବ୍ୟବଧାନରେ ପକାଉଥିଲେ, ବର୍ତ୍ତମାନ ସେମାନେ ସେଥିରେ ଗଛ ସଂଖ୍ୟା ଆଉ ଟିକେ ବଢ଼ବା, ଆଉ ଗଛକେ ଆମେ ଡେଙ୍ଗା ନାଇଁ କରିକିରି ତାକେ ବାଙ୍ଗରା ରଖ୍ମୁ। ବାଙ୍ଗରା ରଖ୍ବାର୍ ଲାଗି ତାକେ ଗୋଟେ ହରମୋନ୍ଟେ ସ୍ପ୍ରେ କରାଯିବା। ଯେନ୍ ହରମୋନ୍ ସ୍ପ୍ରେ କଲା ମାତ୍ରେ ସେ ଗଛ ଆଉ ନାଇଁ ବଢ଼େ, କିନ୍ତୁ ସେ ମାତ୍ରାରେ ଫୁଲଟା ଦେବା, ତ ଗଛ ସଂଖ୍ୟା ଯେତେବେଳେ ବଢ଼ିଯିବା ଅଟୋମେଟିକ୍ କପାର ଉତ୍ପାଦକତା ହାର ବଢ଼ିଯିବା, ଆଉ ଯଦି ଯେତେ ଏରିଆରେ ହେଇଛେ ସେ ଉତ୍ପାଦକତା ହାର ବଢ଼ିଲା କଲେ କଟନର ଉତ୍ପାଦନ ବି ବଢ଼୍ବା। ତାପରେ ଆଉ ଗୋଟେ ଐତିହାସିକ କାମ ଯେନ୍ଟା ଗତ 2 ବର୍ଷ ହେଲାନ ଆରମ୍ଭ ହେଇଛେ ସେଟା ହେଲା ଏଗ୍ରିଷ୍ଟେକ୍। ଏଗ୍ରିଷ୍ଟେକ୍ରେ 2ଟା କାମ କରବାର୍ ଲାଗି ପଡ଼ୁଛେ, ଗୋଟେ ହେଲା ପ୍ରତି ପଟ୍ଟାଧାରୀ ଲୋକମାନଙ୍କର ଫାର୍ମର୍ସ ରେଜିଷ୍ଟ୍ରି ଆଉ ସେ ପ୍ଲଟ୍କେ ଡିଜିଟାଲ ଇନଫ୍ରାଷ୍ଟ୍ରକ୍ଚରରେ ସାମିଲ କରାହେଉଛେ, ତ ସେଇଟା ଜୀବନରେ ଥରେ ହିଁ ମାତ୍ର ହେବା। କିନ୍ତୁ ଦେଖାଯାଇଛି କି ଯେତେବେଳେ ଆମର ଜମିପଟାରେ ଅଜା ବୁଢ଼ା ଆଉ ବୁଢ଼ାମାନଙ୍କର ନାଁ ଅଛେ ସେମାନେ ବର୍ତ୍ତମାନ ଜୀବିତ ନାଇଁ ନ, ସେଥିଲାଗି ଆପଣମାନେ ଦେଖୁଥିବେ ପ୍ରତି RI ଅଫିସରେ ବର୍ତ୍ତମାନ ଚାଷୀମାନେ ହେଉ କିମ୍ବା RI ବି କ୍ୟାମ୍ପ କରିକିରି Column 2ର ନା ଚେଞ୍ଜ ହେଉଛି। ନା ଚେଞ୍ଜ ହେଲା ପରେ ସେଟା ଭୁଲକ୍କେ ଗଲା, ଭୁଲେ ପାଖରୁ ଯାଇକିରି ସେଟା ବି ଫାର୍ମ ରେଜିଷ୍ଟ୍ରି ହେଲା। ଏଇଟା ଜୀବନରେ ଥରେ ସବୁ ଚାଷୀମାନଙ୍କୁ ଅନୁରୋଧ କରାହେଉଛେ, ଥରେ ଆପଣମାନଙ୍କୁ ଯେଇକିଟା କରିକି ପଡ଼ବା। କିନ୍ତୁ ତାର ଜମିରେ କେନ୍ ଫସଲଟା ହେଉଛେ ସେଥିଲାଗି ତାର 2 ନମ୍ବର କାମ ଚାଲିଛେ। ପ୍ରତି ଗାଁରେ ଭଲେଣ୍ଟିୟର୍ସ ମାନଙ୍କେ ରଖାହେଇଛେ କୃଷି ବିଭାଗ ତରଫରୁ, ଆଉ ସେମାନେ ପ୍ରତି ଖରିଫରେ ଆଉ ରବିରେ ଯାଇକିରି ଫଟୋ ଉଠେଇକିରି ସେ ପ୍ଲଟ୍ରେ କେନ୍ ଫସଲ ହେଇଛେ ସେ ତଥ୍ୟ ରଖୁଛନ୍। ବର୍ତ୍ତମାନ ଯେନ୍ମାନେ ବର୍ତ୍ତମାନ ହେଲା ଇ ସମୃଦ୍ଧି ପୋର୍ଟାଲ, ଅଣଧାନ ଫସଲ ରେଜିଷ୍ଟ୍ରେସନ ଲାଗି ଇ ସମୃଦ୍ଧି ପୋର୍ଟାଲରେ ଯେନ୍ ଚାଷୀମାନେ ବର୍ତ୍ତମାନ ମୁଗ ବିରି ଅଛେ ଆଉ ବିକିବାର ଲାଗି ଚାହୁଁଛନ୍ ଆଉ ରେଜିଷ୍ଟ୍ରେସନ କରୁଛନ୍ ଆଉ ତାର ଯଦି FR ନମ୍ବର ଅଛେ ତ ଇମିଡ଼ିଏଟଲି ସେ ପୋର୍ଟାଲ ସବୁ ଡାଟା ତାଙ୍କର ନୁ, ଆଉ କିଛି ନି ଖାଲି ସେ ନମ୍ବର ଦେଇଦେଲା ପରେ ତାର ସବୁ ରେଜିଷ୍ଟ୍ରେସନ ହେଇଯାଉଛେ। ତ ଏଣୁ ଯେନ୍ CM କିଷାନ PM କିଷାନ ଚାଷୀ ଅଛନ୍ ସରକାର କହୁଛେ ସେମାନେ ବି FR ମାଧ୍ୟମରେ ସେଥିରେ ଜଏନ୍ କରୁନ୍। ତାପରେ ହେଲା ଆଉ ଗୋଟେ ନୂଆ ସ୍କିମ୍ ବର୍ତ୍ତମାନ ଆମର ଆପଣମାନେ ଶୁଣିଛନ୍, ଗତ ବର୍ଷ ଥିଲା 6ଟା ଜିଲ୍ଲାରେ ଚାଲିଥିଲା, ଏ ବର୍ଷ ବି ସେ ଜିଲ୍ଲା ବଢ଼ିବାର ଭିତରେ ଆମର ବଲାଙ୍ଗୀର ଜିଲ୍ଲା ବି ଅଛେ, ସେଇଟା ହେଲା ଆତ୍ମନିର୍ଭର ଭାରତ ଇନ୍ ପଲ୍ସେସ୍ ଡାଲି ଜାତୀୟ ଫସଲରେ। ତ କେନ୍ଦ୍ର ସରକାର 3ଟା ଡାଲି ଜାତୀୟ ଫସଲକେ ମୋଷ୍ଟଲି ଗୁରୁତ୍ୱ ଦେଇଛେ, ଗୋଟେ ହେଲା ହରଡ଼, ଗୋଟେ ଲେଣ୍ଟି।

ଆଉ ଗୋଟେ ହେଲା ଏଇ ତିନିଟାକୁ ନେଇକିରି ବି ଡିପାର୍ଟମେଣ୍ଟର ବି ଚାଲିଛେ। ତାପରେ ଯେନ୍ ଚାଷୀ ଭାଇମାନେ ଋଣ ନେଉଛନ୍ ଆଉ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫଣ୍ଡ ବାବଦରେ 3%ର ଇଣ୍ଟରେଷ୍ଟ ସବଭେନସନ୍ ରହୁଛେ, ମାନେ ଯେତେବେଳେ 12%ର ସୁଧ ପଡ଼ୁଛେ ସେଇଥିରେ 3%ର ଟପ୍ଅପ୍ଟେ ସେମାନେ ଚାଷୀମାନେ ପାଉଛନ୍, ଯେତେବେଳେ ଟ୍ରାକ୍ଟର ପାୱାର୍ ଟିଲର୍ କି କିଛି ଯନ୍ତ୍ରପାତି ସେମାନେ

0: ଆୟଟାକେ ବୃଦ୍ଧି କରିପାରୁଛନ୍। ଯଦି ଆୟ କିଛି ବୃଦ୍ଧି ହେଉଛେ, ନିହାତି ଭାବରେ ସରକାରର କିଛି ଯୋଜନା ଅଛେ ଯେନ୍ଥିର ମାଧ୍ୟମରେ କି ସରକାରୀ ଚାଷୀମାନଙ୍କର ପାଖେ ସିଧାସଳଖ ପଇସା ଯାଉଛି। କାରଣ ହେଲା ବର୍ତ୍ତମାନ ହେଲା DBT ଇନପୁଟ ସବସିଡ଼ି, ଚାଷୀମାନେ ଫୁଲ୍ ପଇସା ଦେଇକିରି କିଣୁଛନ୍, ରିହାତିଟା ତାଙ୍କର ଏକାଉଣ୍ଟକେ ଯାଉଛେ। ତ ଏତାର ହେବା ଦ୍ୱାରା ନିହାତି ଭାବରେ ଚାଷୀ ପ୍ରଥମେ ଯେତେବେଳେ ସେ ଇନଭେଷ୍ଟ କରିବାର ଲାଗି ଚାହୁଁଛେ କରୁଛେ ସିନା, କିନ୍ତୁ ଯେହେତୁ ତାଙ୍କ DBT ମାଧ୍ୟମରେ ତାଙ୍କର ଏକାଉଣ୍ଟକେ ପଇସା ଗୁଡ଼ା ଆସୁଛେ, ସରକାରୀ ଯୋଜନା ଯେତେ ଡେମୋନଷ୍ଟ୍ରେସନ ପ୍ରମୋନଷ୍ଟ୍ରେସନ କିଣାକିଣି କରିଥିଲେ ସେଇ ପଇସାଟା DBT ମାଧ୍ୟମରେ ତାଙ୍କର ପାଖକେ ଯାଉଛେ, ତ ନିହାତି ଭାବରେ ତାଙ୍କର ପଡ଼ୁଛେ। ପ୍ଲସ୍ ସରକାରଙ୍କର ଆଭିମୁଖ୍ୟ ରହୁଛେ କୃଷିଟା ଯେ କେବଳ ଗୋଟେ ଧାନ ଫସଲ ବୋଲିକିରି ନୁହେଁ, ଏଗ୍ରିକଲଚର, ଭେଟନେରୀ, ଫିସରୀ, ହର୍ଟିକଲଚର, ସଏଲ କନଜରଭେସନ ସମସ୍ତଙ୍କୁ ମିଶିକିରି ଗୋଟେ କନଭରଜେନ୍ସ ୱେରେ ଚାଷୀ ଯେତେବେଳେ ଆଗେଇ ଯାଉଛେ, ନିହାତି ଭାବରେ ତାର ଉତ୍ପାଦନ ଆଉ ଆର୍ଥିକ ଅବସ୍ଥା ସୁଧୁରିବାର ସହିତ ପରିବେଶରେ ବି ସୁଧାର ଆସୁଛେ, ମାଟିର ସ୍ୱାସ୍ଥ୍ୟ ଉପରେ ବି ଗୋଟେ ବୃଦ୍ଧି ଦେଖାଯାଉଛେ। ଆଉ ୱାନ୍ସ ଯଦି ବର୍ତ୍ତମାନ ୟୁନାଇଟେଡ୍ ଜାତିସଂଘକେ ଦେଖମା, ଜାତିସଂଘ କହୁଛେ କି ବିକାଶ ସେଇଟା ଯଦି ଆସବାର ପିଢ଼ି ଲାଗି ଆମେ ଭଲ ମାଟି ପାଣି ପବନ ଯଦି ଆମର ପିଢ଼ିକେ ଦେଇକିରି ଯାଉଛୁ, ତ ଇ ଆଭିମୁଖ୍ୟ ଯେନ୍ ଜାତିସଂଘ ରଖିଛେ ଆମେ ଭାବୁଛୁ ଆମେ ସେ ରାସ୍ତାରେ ଧୀରେ ଧୀରେ କିରି ଆଗେଇ ଯାଉଛୁ ଯେ ଆସନ୍ତା ପିଢ଼ି ନିହାତି ଭାବରେ ଭଲ ପାଣି ପବନ ମାଟି ବି ପାଇବା। ଧନ୍ୟବାଦ।
1: ଓଃ ବାପରେ, ଠିକ କହୁଥିଲା ବୁଢ଼ୀ ତେନେ ଦାଦା। ସରକାର ଏତିକିଟେ ଯୋଜନା କରୁଛନ୍ ଆର୍ ଚାଷୀ ଭାଇମାନେ ସେଥିରେ ଲାଭ ବି ପାଉଛନ୍,
2: ଆର୍ ଯେନ୍ମାନେ ନେଇ ପାଇବାର୍ ସେମାନେ ଯୋଜନା ସାଙ୍ଗେ ଯୁଡ଼ି ହେବାର ଦରକାର। ଯେନ୍ତା PM କିଷାନରେ ବାବୁ
1: ହଏ,
2: ଆମର ବହୁତଟେ ଚାଷୀ ଭାଇ ଯୁଡ଼ି ହେଇଛନ୍, କାଁ ଭା କିଏ ଭାଲ ବୁଚିଡ଼ି ଯାଇଥିବା, କିନ୍ତୁ ସଭେ ଯୁଡ଼ି ହେଇଛନ୍, ବଛରକ ତିନ ଥର 2-2 ହଜାର ଟଙ୍କା ପାଉଛନ୍।
1: ଦେଖ ଦାଦା, ଯେତେବେଳେ କେନ୍ ଭାବୁଥିବ କେନ୍ ଗୋଟେ ପଇସାର ଅସୁବିଧା ପଡ଼ିଥିବା ଚାଷୀ ଲାଗି, ଆର୍ ସେଟା ବି ରୁଆ ବିହିଡ଼ା ବେଲ୍କେ ହଉ କି ବିହନ ପାଚଲ ବେଲ୍କେ, ଆର୍ କଲେ କଲେ ଦେଖବ ମୋବାଇଲ କି ମେସେଜ ଟି ପଳେଇ ଆଇଥିବା,
2: ହଁ ପଇସା ଜମା ହେଇଛି,
1: ପଇସା ଜମା ହେଇଛି ବୋଲି କିଏ ଦେଲା ରେ ବାବୁ ବୋଲେ, ଏଇଟା PM କିଷାନ ପାଇଲି, CM କିଷାନ ପାଇଲି। ପ୍ରକୃତରେ ମାନେ ଚାଷୀର ପଛେ କିଏ ଗୋଟେ ଅଛେ ଆର୍ ସମିଆ ଜାଣିକିରି ଦୁଇ ପଇସା ଚାଷରେ ଆଗ୍କେ ବଢ଼ବାର୍ ଲାଗି ଦଉଛେ ବୋଇଲେ ହେବା ଦାଦା
2: ବାବୁ। କିନ୍ତୁ ଇତାର ସାଙ୍ଗେ ଆର୍ ଗୋଟେ କଥା ଆମେ ଭୁଲି ଯାଉଛୁ,
1: ହଁ
2: ଆମେ ଯେନ୍ତା ଆମର ନିଜର ଅଧିକାର କେ ଏତେ କଥା ଚିନ୍ତା କରୁଛୁ, ଆମେ ଆମ ନିଜର କର୍ତ୍ତବ୍ୟ କି କାମ କେ ହେତକି ଜବର ହେଇକିରି କରବାର ଦରକାର।
1: ହଁ ସେଟା ତ କଥା ଦାଦା, ଯେନ୍ତା ଦେଖ ଆମର ପରିବେଶ କେ ଆମେ ନିର୍ମାଣ କରମା, ମାଟ କେ ଆମେ ବଞ୍ଚାମା, ଚାଷ କେ ବଞ୍ଚାମା।
2: ହଁ ପରିବେଶ ଲାଗି ସବୁଠାନୁ ବଡ଼ କଥା ହଉଛେ ଜଙ୍ଗଲ।
1: ହଁ
2: ଆଗ ଗାଁ ତରାତି ଭାଲୁ କୁଲିହା ଦିଶୁଥିଲେ, ହଉ ଏବେ ଜଙ୍ଗଲ ବି ନି ଦିଶବା,
1: ଜଙ୍ଗଲ ବି ନି ଦିଶବା।
2: ତ ସେଥିର୍ ଲାଗି ଆମର ଶ୍ରୋତା ଭାଇ ଭାଇ ମାନଙ୍କୁ ଅନୁରୋଧ
1: ହଏ ଦାଦା,
2: ଯେ ସେମାନେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ଲାଗି ଚିନ୍ତା, ଗାଁ ପାଖେ ପାଖେ ଜଙ୍ଗଲର ପରିବେଶ ରହୁ।
1: ହଁ ହଁ ହଁ,
2: ଗାଁ ପାଖେ ପାଖେ ଜଙ୍ଗଲର ପରିବେଶ ରହିଲେ ଗୋଟେ ବଡ଼ ଲାଭ ହେବା, ଗାଁର ଗରମଟା କମିଯିବା, ପାଖେ ପାଖେ ଗଛ ମାନେ ରହିଲେ। ଆର ଗୋଟେ କଥା ଇନେ ଆମେ କହେମା
1: ହଏ ଦାଦା,
2: ସବକର ଘର ମାନଙ୍କୁ ବର ପିପଲ ଆମେ ପୂଜା କରସୁଁ, ବଛର ବଛର 10-15 ବଛର ହେଇକିରି ଗମଲା ଉଠିଥି
1: ରଖା,
2: ବର ଆର ପିପଲ ରହି ଯାଇଥିସି।
1: ହଏ ହଏ,
2: ଯଦି ମାଟି ଜଗା ହେଇଥିତା ସେ ଗଛ ବୁର୍ଷାଲ ହେଇଯାତା,
1: କେତେ ଛାଇ ହେତା, କେତେ କାଣା ହେତା।
2: ଆମେ ଇ ବଛର ବଢ଼ିଆ କାମ କରିପାରମା, ଯାର ଯାର ଘର ମାନଙ୍କୁ ବର ପିପଲ ବଡ଼ ବଡ଼ ହେଇଗଲେ ନ, ସେ ଗଛ ମାନଙ୍କୁ ଆଣିକିରି ବନ୍ଦାଡ଼ି କି ଜଙ୍ଗଲ ଯିବାର ରାସ୍ତାରେ ଛକ ଜାଗା ରାସ୍ତା ମାନଙ୍କୁ ଜଗେଇକିରି ତାକେ ସୁରକ୍ଷିତ ରଖବାର ବ୍ୟବସ୍ଥା ଟିକେ କରମା, ପାନ କାଞ୍ଚ ବଛରେ ଅଧେ ଦେବାକେ ପଡ଼ବା ଆମକୁ, ଦେଖବେ ହେନ୍ତା ଗଛ ମାନେ ସେ ଘଡ଼ି ବଢି ଯିବା ବଙ୍ଗ ବଙ୍ଗା ତେଲ। ତାରପରେ ଆର ଗୋଟେ ଜିନିଷ ହେବା, ଆମକୁ ଟିକେ ଖୁଜାନୁରା କରବାକେ ପଡ଼ବା, ଫେର ଦୁଇଟା ଗଛ ଆଣିକିରି ଯଦି ଗମଲାତି ଯୋଗେଇ ଦେଲା ବେଲେ ଫେର ଘା ଆମେ ଘରେ ପୂଜା ବି କଲା, ପୂଜା କଲା ଗଛ ମନୁଷ୍ୟର ଲାଭ ବି
1: ଆସିଲା,
2: ଏଇଟା ସବୁଠାନୁ ବଡ଼ କଥା ବାବୁ।
1: ଜି ଦାଦା, କଥା ତ କେତେ କେତେ ଅଛି, ଧରିଲେ କେତେ କେତେ ଆଗକେ ଯିବା, ବାକି ଗୀତ ଗୁତା ପଦେ ଶୁଣତା।
2: ହଁ ତ ହେନେ ଥିବା ମୁଇଁ ଜାଣୁଛେ ଯେ,
1: ଦାଦା
2: ଶୁଣୁ ଗୀତ ପଦକ।

ଗ୍ରାମୀଣ ଶ୍ରୋତା ତଥା ଚାଷୀ ଭାଇମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ କିଷାନବାଣୀ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ସମୟ ବର୍ତ୍ତମାନ ରାତି 8ଟା ହେବାକୁ ଯାଉଛି। ଇଂଲଣ୍ଡର ଏଡଗବାଷ୍ଟନ ବିଗମିଡ଼ିଗମ୍ ଠାରେ ଅନୁଷ୍ଠିତ ହୋଇଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ଆଇସିସି T20 ମହିଳା ବିଶ୍ୱକପ୍ 2026ର ଧାରାବିବରଣୀ ଶୁଣନ୍ତୁ।

ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ, ଚଳିତ ପ୍ରସାରଣକୁ ଏଇଠି ଶେଷ କରିବା ପୂର୍ବରୁ କହି ରଖୁଛୁ ଆଗାମୀକାଲି ଆମର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ଆମର ଅଧିବେଶନ ଆରମ୍ଭ କରିବୁ 5:53। ସକାଳ 6:05ରେ ପ୍ରଚାର କରିବୁ ଆରାଧନା କାର୍ଯ୍ୟକ୍ରମରେ କେତୋଟି ଭକ୍ତି ସଙ୍ଗୀତ। ଆମ ପରିବେଶ 6:30। ଆଗାମୀକାଲି ଏଥିରେ ରହିଛି ଆଶିଷ କୁମାର ମହାନ୍ତିଙ୍କ ସଂକ୍ଷିପ୍ତ ଆଲୋଚନା ପରିବେଶକୁ।

ରଖିବା କିପରି? ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 481ତମ ଭାଗ ପ୍ରଚାର କରିବୁ ସକାଳ 6:35ରେ 7:25 ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଏ ବର୍ଷର ପାଣିପାଗ ଏବଂ ଧାନ ଚାଷ ସମ୍ପର୍କରେ ଚାଷରହାଲ କାର୍ଯ୍ୟକ୍ରମରେ କିଛି ଜାଣିପାରିବେ ସକାଳ 7:35ରେ। ଗୋସ୍ୱାମୀ ତୁଳସୀଦାସ କୃତ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ ପ୍ରଚାର କରିବୁ ସକାଳ 7:40। ପାରମ୍ପରିକ ଗୀତରେ ପ୍ରଚାର କରିବୁ ଓଡ଼ିଶୀ ସକାଳ 7:50। 8:30ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ। ସକାଳ 8:45ରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ। ସକାଳ 9ଟାରୁ ବିବିଧ ଭାରତୀ କାର୍ଯ୍ୟକ୍ରମ। ଇଏ ଥିଲା ଶ୍ରୋତାବନ୍ଧୁ ଆଗାମୀକାଲି ଆମର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ। ବର୍ତ୍ତମାନ ସମୟ 11:12। ଏଥିସହିତ ଏଇଠି ଶେଷ କରୁଛୁ ଚଳିତ ପ୍ରସାରଣକୁ। ଆଗାମୀକାଲି ପୁଣି ଆମର ପ୍ରସାରଣ ଆରମ୍ଭ କରିବୁ ସକାଳ 5:53। ତାହେଲେ ଶ୍ରୋତାବନ୍ଧୁ ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।